ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ସୋମବାର 1948 ଶକାବ୍ଦ ଶ୍ରାବଣ ମାସର ପଞ୍ଚମ ଦିନ 2026 ଜୁଲାଇ ମାସର 27 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ତଥା 945 kHz ଯୋଗେ ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ପ୍ରମୋଦ କୁମାର ମିଶ୍ରଙ୍କ ରଚନାରୁ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଫକୀର କୁମାର ମେହେର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଜିର ଭାବନାରେ ଶୁଣନ୍ତୁ ଶିବାନୀ ଲାଲଙ୍କ ଉପସ୍ଥାପନା।
1: ସଙ୍ଗଚ୍ଛଧ୍ୱଂ ସମ୍ବଦଧ୍ୱଂ ସମ୍ବୋ ମନାଂସି ଜାନତାଂ ଦେବାଭାଗଂ ୟଥା ପୂର୍ବେ ସଞ୍ଜାନାନା ଉପାସତେ। କଥାରେ ଅଛି ଏକତା ହିଁ ବଳ। ପ୍ରକୃତରେ ଏ କଥା ହିଁ ସତ୍ୟ ଅଟେ। ପ୍ରକୃତରେ ନିଜେ କୌଣସି କାମ କରିବାକୁ ସଂକଳ୍ପ କଲେ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଗୋଟିଏ ଛୋଟ ବାଲ୍ଟିରେ ପାଣି ଥିଲେ ମଧ୍ୟ ଗୋଟିଏ ଆଙ୍ଗୁଠିରେ ଟେକି ହୁଏ ନାହିଁ। ମାତ୍ର ଚାରୋଟି ଆଙ୍ଗୁଠିକୁ ଯୋଡ଼ିଦେଲେ ପାଣି ଭର୍ତ୍ତିଥିବା ବଡ଼ ବାଲ୍ଟି ମଧ୍ୟ ଟେକି ହୋଇଯାଏ। ଖଣ୍ଡିଏ ଲମ୍ବା କାଠିର କିଛି ଅଂଶ ଭାଙ୍ଗିଦେଇ ଆମେ ଦାନ୍ତ କାଠି ରୂପେ ବ୍ୟବହାର କରିଥାଉ। ମାତ୍ର ସେମିତି ଅନେକ ଖଣ୍ଡ କାଠି ଯଦି ଗୋଟିଏ ବିଡ଼ାରେ ବନ୍ଧା ହୋଇଥିବ ସେ ବିଡ଼ାକୁ ଭାଙ୍ଗିବା କଷ୍ଟ ହୋଇଯାଏ। ଏଥିରୁ ଜଣାପଡ଼େ ଏକତା ହିଁ ସଂଗଠନ, ଏକତା ହିଁ ଶକ୍ତି ଅଟେ। ଆମେ ପୁରୁଣା କାଳରେ ଗୋଟେ କାହାଣୀ ଶୁଣିଛୁ। ଜଣେ ମରଣାସନ୍ନ ବ୍ୟକ୍ତି ତାଙ୍କର ପୁଅମାନଙ୍କୁ ଡାକି ଖଣ୍ଡିଏ ଖଣ୍ଡିଏ କାଠି ଭାଙ୍ଗିବାକୁ କହିଥିଲେ ଏବଂ ତାଙ୍କ ପୁଅମାନେ ସହଜରେ କାଠିଗୁଡ଼ିକୁ ଭାଙ୍ଗିପାରିଥିଲେ। କିନ୍ତୁ ଯେତେବେଳେ ସେ କାଠିଗୁଡ଼ିକୁ ବିଡ଼ା କରିଥିଲେ ଏବଂ ବିଡ଼ାଟିକୁ ଭାଙ୍ଗିବାକୁ କହିଥିଲେ ସେତେବେଳେ ସେମାନେ ବିଡ଼ାଟିକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ପିଲାମାନଙ୍କୁ ଏକତା ହିଁ ବଳ ଏହି କଥା ଶିଖାଇବାକୁ ଚାହୁଁଥିଲେ। ଏକତା ହେଉଛି ମିଳିମିଶି ରହିବା, ପରସ୍ପରକୁ ସହଯୋଗ କରିବା, ଲକ୍ଷ୍ୟ ପାଇଁ ଏକାଠି କାମ କରିବା। ଶକ୍ତି ହେଲା ସଫଳତା ହାସଲ କରିବାର କ୍ଷମତା। ତେଣୁ ଏକତା ହିଁ ଶକ୍ତି, ଏହାର ଅର୍ଥ ହେଉଛି ଆମେ ଏକାଠି କାମ କଲେ ଆମର ଶକ୍ତି ବହୁଗୁଣିତ ହୋଇଥାଏ। ଆମ ଦେଶ ଭାରତବର୍ଷ ବହୁ ଭାଷା, ବହୁ ଧର୍ମ, ସଂସ୍କୃତି ଏବଂ ପରମ୍ପରାର ଦେଶ। ଏକତା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି। ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଏକତା ଭାରତକୁ ସ୍ୱାଧୀନତା ଦେଇଥିଲା। ନୀତିଦିନିଆ ଜୀବନରେ ମଧ୍ୟ ଏକତାର ଗୁରୁତ୍ୱ ଅଧିକ। ପରିବାରରେ ଏକତା ରହିଥିଲେ ସୁଖ ଶାନ୍ତି ବଢ଼େ, ଅନେକ ସମସ୍ୟାର ସମାଧାନ ହୋଇଯାଏ। ଜଣେ ଲୋକ ଯଦି ଗୋଟିଏ ଓଜନ ବୋହିପାରୁନାହିଁ ତାଙ୍କ ସଙ୍ଗେ ଆଉ ଚାରିଜଣ ମିଶିଗଲେ ତାକୁ ସହଜରେ ବୋହି ନେଇପାରିବେ। ସଂଗଠନ ହିଁ ହେଉଛି ବଳ। ଏକତା ଯେତେ ମଜବୁତ ହୁଏ ସଂଗଠନ ଓ ତାର ବଳ ସେ

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତି ବଡ଼ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 454 ଭାଗ।

ବିଶ୍ୱାମିତ୍ର, ଦୁର୍ବାସା, ବଶିଷ୍ଠ, ଭୃଗୁ ଏବଂ ଅଙ୍ଗିରାଦି ଋଷିମାନେ କୃଷ୍ଣଙ୍କ ଦର୍ଶନରେ ଆସି ଦ୍ୱାରକା ନିକଟବର୍ତ୍ତୀ ପିଣ୍ଡାରକ ନାମକ ତୀର୍ଥରେ ପହଞ୍ଚିଛନ୍ତି। ଯଦୁକୁମାରମାନେ ଜାମ୍ବବତୀ ସୁତ ଶାମ୍ବକୁ ଗର୍ଭବତୀ ନାରୀ ବେଶରେ ସଜ୍ଜିତ କରି ସେମାନଙ୍କ ନିକଟକୁ ଯାଇ ପଚାରିଛନ୍ତି, ଏ ସ୍ତ୍ରୀ ଲୋକଟି କନ୍ୟା କି ପୁତ୍ର ପ୍ରସବ କରିବ କୁହନ୍ତୁ। ଧୃଷ୍ଟତା ଦେଖି ଋଷିମାନେ କ୍ରୁଦ୍ଧ ହୋଇ କହିଛନ୍ତି, ଏହି କଳ୍ପିତା ନାରୀ ଯଦୁକୁଳ ନାଶକ ଲୌହ ମୂଷଳ ଅବଶ୍ୟ ପ୍ରସବ କରିବ।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 454ତମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧ ମୂର୍ତ୍ତିଙ୍କର ଆଜି ନୀଳାଦ୍ରୀ ବିଜେ ହେବା। ମହାପ୍ରଭୁମାନେ ଗୋଟି ପହଣ୍ଡିଥି ଯାଇକରି ଶ୍ରୀମନ୍ଦିର ରତ୍ନବେଦୀଥି ବିଜେ କରବେ। ଶ୍ରୀମନ୍ଦିର ପ୍ରଶାସନ ତରଫୁ ଧାରିଛି ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ଉପରବେଳା ରଥନ ଚାରମାଳ ବନ୍ଧା ହୋଇକରି ସିଂହାସନ ମାଜଣା ହେବା। ତା ଋତୁରୁ ପୁଷ୍ପାଞ୍ଜଳି ଅର୍ପଣ ହୋଇକରି ବିଜେ କାହାଳି ବାଜିବା, ସେନ୍ତା ଉପରବେଳା ପହଣ୍ଡି ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ନୀଳାଦ୍ରୀ ବିଜେ ସର୍ବାର ଉତ୍ରୁ ମହାପ୍ରଭୁମାନଙ୍କ ରଥଯାତ୍ରା ଶେଷ ହେବା। ଆଇବାକାଳିଠାରୁ ଭକ୍ତମାନେ ନୀଳାଚଳ ଅଭଡ଼ା ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ଗୋଟିଏ ଜରୁରୀ ନିଷ୍ପତ୍ତି ନେଇଛନ୍। ପରୀକ୍ଷାର୍ଥୀ ସଂସ୍କାର ଆନ୍ବାର ଲାଗି ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କ ନେତୃତ୍ୱଥି ପ୍ରଧାନମନ୍ତ୍ରୀ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍। ସାମାଜିକ ଗଣମାଧ୍ୟମ ଜରିଆ ଗୋଟିଏ ଭିଡ଼ିଓ ବାର୍ତ୍ତା ଜାରି କରିକି ପ୍ରଧାନମନ୍ତ୍ରୀ କହିଛନ୍, ଦେଶ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ସମୟାର୍ଥୀ ପଦକ୍ଷେପମାନ ନେଉଛନ୍। ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଜୋର ଦେବା, ଟାସ୍କଫୋର୍ସର ରିପୋର୍ଟ ଆଧାରଥି ଯେତେ ଜଲ୍ଦି ହେବା ଆଇବା ଦିନେ ହେବାର୍କେ ଥିବା ପରୀକ୍ଷାମାନଙ୍କର ବିଶ୍ୱସନୀୟତାକେ ନିଶ୍ଚିତ କର।

ବାଦ୍ ପଡ଼ିଥିବା ଲୋକ ବିକାଶର ଧାରାଥି ସାମିଲ କରବାର୍ ସରକାରଙ୍କ ପ୍ରାଥମିକତା ଆଏ। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଜୁଆନ ପିଢ଼ି ଖାସ୍ କରି ଟୁକେଲ ଛୁଆମାନଙ୍କର ଆତ୍ମବିଶ୍ୱାସ ସାହସ ଓ ପ୍ରତିବଦ୍ଧତାକେ ସାକାର କରିବା ଲାଗି ଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍। ଏନ ଜନାଇ ଦିଆଯାଇପାରେ ଯେ ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ଗଲା ମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର 74 ଗାଁକେ ନେଇକରି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସକାଳର 8 ୟୁନିଟ୍ 2 ଭୁବନେଶ୍ୱର ଅଶୋକନଗର ନଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟର ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଆଘର ମନ୍ତ୍ରୀ ଆଉ ବିଜୁ ଜନତା ଦଳର ବରିଷ୍ଠ ନେତା ସୁଶାନ୍ତ ସିଂଙ୍କର ଗଲାକାଲ ରାତି ଭୁବନେଶ୍ୱରର ଗୋଟିଏ ଘରୋଇ ହାସ୍ପାତାଲର ପରଲୋକ ହୋଇଯାଇଛି। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇକରି ବିଜେଡି ସରକାରଙ୍କ ମନ୍ତ୍ରିମଣ୍ଡଳଥି ଭିନ୍ ଭିନ୍ ବିଭାଗର ମନ୍ତ୍ରୀପଦ ତୁଲାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଇବା ମାସେ ପହିଲା ହପ୍ତାଥି ବାହାରିବା। ଇତାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଲ ବିଲ୍ ବାହାରିବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଅବଜେକ୍ଟିଭ୍ ଆଉ ସବ୍ଜେକ୍ଟିଭ୍ ଉତ୍ତର ଖାତାମାନଙ୍କ ଡିଜିଟାଲ୍ ମୂଲ୍ୟାୟନ ଶେଷ କ୍ଷେପେ ପହଞ୍ଚିଛି। ସବ୍ଜେକ୍ଟିଭ୍ ଖାତାର ମୂଲ୍ୟାୟନ ପହିଲା ଥର ଲାଗି ଅନ୍ସ୍କ୍ରିନ୍ଥି କରାଯାଇଛି। ଡିଜିଟାଲ୍ ଭାଲୁଏସନ୍ କାମ କଟକ, ଭୁବନେଶ୍ୱର ଓ ସମ୍ବଲପୁରନ ଚାଲିଛି। 400 ଶିକ୍ଷକ ଏହି କାମଥି ସାମିଲ ଅଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରନ ଗଲାକାଲ ରଥ ଉପରେ ଅଧରପଣା ନୀତି କରାଯାଇଛି। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମହାପ୍ରଭୁମାନଙ୍କୁ ଅଧରପଣା ଲାଗି କରାଯାଇଥିବା ବେଳେ ଇତାକେ ଦେଖିବାର ଲାଗି ହଜାର ହଜାର ଶ୍ରଦ୍ଧାଳୁ ଠୁଲ ହୋଇଥିଲେ। ତିନି ରଥ ଉପରେ 3 ଲେଖା ମାଟି ହାଣିଥି ପଣା ଭୋଗ କରାଯାଇଥିଲା। ଅଧରପଣାକେ ମହାପ୍ରଭୁଙ୍କୁ ଭୋଗ ଲଗାଯାଇକରି ରଥ ଅଲଗା ଦେବାଦେବୀ ଆଉ ଅଶରୀରୀମାନଙ୍କୁ ସମର୍ପଣ କରାଯାଇଥିଲା। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାନ ଭାରୋତ୍ତୋଳନ୍ତି ମୀରାବାଇ ଚାନୁ ଦେଶ ଲାଗି ପହିଲା ସ୍ୱର୍ଣ୍ଣପଦକ ଜିତିଛନ୍। 190 କେଜି ଭାରୋତ୍ତୋଳନ କରିକରି ସେ ନୂଆ ରେକର୍ଡ କରିଛନ୍। ତାଙ୍କର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ଅବପାତି ବଦଳିଛି। ଆଇବା କାଲି ତକ୍ ଇଟା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟ ଆଇବା 2 ତକ୍ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ସହିତ ରାଜ୍ୟର 15 ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା ଏ ବିଷୟରେ କହିବେ ଡାକ୍ତର ଅମରିଶ ପଣ୍ଡା। 7:30 ପରିବେଶ ସୂଚନାରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ସକାଳ 7:35 ସମୟରେ। ଗୀତିକାର ଦୁର୍ଗାନାଥ ପଣ୍ଡାଙ୍କ ରଚନାରୁ ଶୁଣିବେ କେତୋଟି ଗୀତ। କଣ୍ଠଶିଳ୍ପୀମାନେ ହେଲେ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକ। ସଙ୍ଗୀତ ସଂଯୋଜନା ଶଙ୍କର ପ୍ରସାଦ ପ୍ରଧାନ। ସକାଳ 7:50 ସମ୍ବଲପୁର ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼ ଓ ଦିଲୀପ କୁମାର ପଣ୍ଡା। ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀରେ ନୀଳାଦ୍ରି ବିଜେ ରିଲେ କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ସମୟରେ। ସକାଳ 8:45 ସୁଗମ ସଙ୍ଗୀତ। ଦିନ 11:05 ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ମିତ୍ରଭାନୁ ବିଶ୍ୱାଳ, ବିଜୟଲକ୍ଷ୍ମୀ ଦାସ ଓ ଶ୍ରୀକାନ୍ତ ମୋହନ ବାରିକ। ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 12:30 ଦିନ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ମମତା ପାଇକରାୟ ଏବଂ ସୁଭାସିନୀ ଶତପଥୀ। ଘର ସଂସାର କାର୍ଯ୍ୟକ୍ରମରେ ଆଜି ରହିଛି ମନୋରମା, ଏଥିରେ ରହିଛି ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ, ଆଲୋଚିକା ଅନନ୍ୟ ବେହେରା। ଶୁଣିପାରିବେ ଦିନ 1:20 ସମୟରେ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 4:00 ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। 4:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରସିକ ଭୋଇ, ରାମେଶ୍ୱର ମାକର, ଧରଣଧର ପଣ୍ଡା ଓ ପ୍ରେମନାଥ ବାରିକ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା, ପରିବେଷଣ ବୃନ୍ଦାବତୀ ମରାଇ ଏବଂ ସାଥୀ। ଯୌବାଣୀ କାର୍ଯ୍ୟକ୍ରମରେ ଆଜି ରହିଛି ମଞ୍ଚ ଶବ୍ଦମଞ୍ଚ, ଏଥିରେ ନାଟ୍ୟଶିଳ୍ପୀ ଶୁଭଙ୍କ ସହ ସାକ୍ଷାତକାର ଶୁଣିପାରିବେ ସନ୍ଧ୍ୟା 5:30 ସମୟରେ। ସନ୍ଧ୍ୟା 6:10 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନି ରଥରେ ମଙ୍ଗଳ ଆଳତୀ ନୀତି ଶେଷ କରାଯିବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇ ସନ୍ଧ୍ୟାଧୂପ ନୀତି ଶେଷ ହେବ। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନ ଏବଂ ଡୋରି ଲାଗି ହେବ। ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ନୀଳାଦ୍ରି ବିଜେ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ରଥ ଉପରେ ଠାକୁରଙ୍କ ଅଧରପଣା ଏବଂ ଚାହାଣି ମଣ୍ଡପରେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭେଟ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ବିଜେ ପାଣିଗ୍ରାହୀ ଦୈତା ସେବାୟତ ଧାଡ଼ିପହଣ୍ଡିରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଛନ୍ତି। ପରୀକ୍ଷା ପରିଚାଳନାରେ ସଂସ୍କାର ଲକ୍ଷ୍ୟ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ, ସ୍ୱଚ୍ଛ, ବିଶ୍ୱସନୀୟ ଏବଂ ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ କମିଟି ତର୍ଜମା କରିବା ସହ ସରକାରଙ୍କୁ ତାଙ୍କର ସୁପାରିଶ ପ୍ରଦାନ କରିବେ। ଏହାର ଆଧାରରେ ସରକାର ପରୀକ୍ଷା ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମିଟିରେ ଅନ୍ୟ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରାଯିବ। ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବକୁ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ପଞ୍ଜୀକରଣ କରିଥିବା ଆଗ୍ରହୀ ବ୍ୟକ୍ତି ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ନିୟମିତ ପାଠପଢ଼ା ଆରମ୍ଭ ହେଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 1055 ମହାବିଦ୍ୟାଳୟରେ 287,000 ଯୁକ୍ତ ତିନି ସିଟ୍ ଉପଲବ୍ଧ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ 237,200 ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଥିଲେ। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ଏକାଧିକ ଥର ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଂସଦ ମନମୋହନ ସାମଲ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଟିଟିଲାଗଡ଼ଠାରେ ଏକ ର୍ୟାଲିରେ ଅଂଶଗ୍ରହଣ କରିବା ସହ ସେଠାରେ ନବନିର୍ମିତ ନଗର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ପରସ୍କର ମଧ୍ୟରେ ସଂହତି ରକ୍ଷା ଉପରେ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଏବଂ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। 48 କିଲୋ

0: କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଚାରୋଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ ଏହି ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 27 ଜିଲ୍ଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା ଏ ବିଷୟରେ କହିଛନ୍ତି ଡାକ୍ତର ଅମ୍ବରୀଶ ପଣ୍ଡା।
2: ମ୍ୟାଲେରିଆ ରୋଗୀକୁ ଆମେ ଚିହ୍ନିବା କିପରି? ପ୍ରଥମ ହେଲା, କମ୍ପ ଦେଇ ଜ୍ୱର ହେବ, ଲୋକ ଥରିବ, ଲୋକ କହିବ ଯେ ତାକୁ ଆମେ କମ୍ବଳ ଦେଇକରି ଘୋଡ଼ାଇ ଦେଇଥିଲୁ। ଦୁର୍ବଳ ହୋଇପଡ଼ିବ, ଭୀଷଣ ମୁଣ୍ଡ ବିନ୍ଧିବ, ବାନ୍ତି ହେବ ଏବଂ ପରିସ୍ରା କମିଯିବ। ଶିଶୁମାନଙ୍କର କ୍ଷେତ୍ରରେ ଅନେକ ସମୟରେ କାଶ ହେବ, ସର୍ଦ୍ଦି ହେବ। ଆମେ ଭାବିବା ଯେ ଏଇଟା ରେସ୍ପିରେଟରୀ ଇନଫେକ୍ସନ୍, କିନ୍ତୁ ତାକୁ ପରୀକ୍ଷା କଲେ ମ୍ୟାଲେରିଆ ବାହାରିବ। ଛାତିରେ କଫ ଭର୍ତ୍ତି ହୋଇ ରହିପାରେ। ମ୍ୟାଲେରିଆ ଅଞ୍ଚଳରେ ଯେଉଁଠି ମ୍ୟାଲେରିଆ ପ୍ରବଳ ଭାବରେ ରହୁଛି, ସେଠି ଅନେକ ସମୟରେ ଲୋକମାନଙ୍କୁ ଝାଡ଼ା ହୁଏ। ଯେତେ ଝାଡ଼ାର ଔଷଧ ଦେଲେ ମଧ୍ୟ ସେଇଟା ଭଲ ହୁଏନି, କିନ୍ତୁ ଆମେ ଯଦି ପରୀକ୍ଷା କରିବା ତାହେଲେ ସେଇଟା ମ୍ୟାଲେରିଆ ବୋଲି ଜଣାପଡ଼ିବ। ଜ୍ୱର ସହିତ କିମ୍ବା ଜ୍ୱର ନଥାଇ ମଧ୍ୟ ଲୋକ ପ୍ରଳାପ କରେ, ଅବାନ୍ତର କଥାବାର୍ତ୍ତା କରେ ଏବଂ ଅବାନ୍ତର ବ୍ୟବହାର କରେ। ଏହି କ୍ଷେତ୍ରରେ ଯଦି ଆମେ ଦେଖିବା ଯେ 5-7 ଦିନ ତଳେ ତାକୁ ଜ୍ୱର ହୋଇଥିଲା, ଯେକୌଣସି ଜ୍ୱର ହୋଇଥିଲା, ତାପରେ ସେ ପ୍ରଳାପ କରୁଛି, ତାହେଲେ ଆମେ ସନ୍ଦେହ କରିବା ଯେ ତାକୁ ସେରେବ୍ରାଲ ମ୍ୟାଲେରିଆ ହେଲାଣି। ରୋଗୀର ପରିସ୍ରା କମିଯିବ, ହଳଦିଆ ହୋଇଯିବ, ରକ୍ତ ଭଳିଆ ବାହାରିବ, ଅନେକ ସମୟରେ ରକ୍ତ ବି ବାହାରେ। ସେହି କେସ୍ରେ ଆମେ ତାକୁ ବ୍ଲାକ୍ ୱାଟର୍ ଫିଭର କହୁ। ସେଇଟା ଗୋଟେ ଅତି ସିରିୟସ୍ କଣ୍ଡିସନ୍, ଏଇଟା ମ୍ୟାଲେରିଆ ଯୋଗୀ ହୁଏ, ଏଇଟା ପ୍ଲାଜ୍ମୋଡ଼ିୟମ୍ ଫାଲ୍ସିଫର୍ମ ଭଳିଆ। ତାକୁ ସାଙ୍ଗେ ସାଙ୍ଗେ ଆମେ ଭର୍ତ୍ତି କରିବା ଦରକାର। ଲିଭର୍ରେ ଅନେକ ସମୟରେ ତା ଲକ୍ଷଣ ଦୁର୍ବଳ ହୋଇପଡ଼େ, ଆଉ ଦୁର୍ବଳ ହୋଇପଡ଼ିଲେ ଲିଭର୍ ସେଲ୍ ଗୁଡ଼ାକ ଫଙ୍କସନ୍ କରିପାରେନି, ତା'ର ଗ୍ଲୁକୋଜ୍ ଲେଭେଲ୍ କମିଯାଏ, ଲୋକଟାକୁ ବାନ୍ତି ହୁଏ, ଏପିଲେପ୍ସି ହୁଏ ବା ମୂର୍ଚ୍ଛା ରୋଗ ହୁଏ। ଆଉ ଏଇ ଗ୍ଲୁକୋଜ୍ ଲେଭେଲ୍ କମିଯିବା ଦ୍ୱାରା ଲୋକଟା ପଡ଼ିଯାଏ। ଚିହ୍ନଟ ପ୍ରଥମ ହେଲା ଯେ ରକ୍ତ ପରୀକ୍ଷା। ରକ୍ତ ପରୀକ୍ଷା ବିଭିନ୍ନ ପ୍ରକାରର ଅଛି। ଯଦି ଆମେ ରକ୍ତକୋଷରେ ପ୍ଲାଜ୍ମୋଡ଼ିୟମ୍ ଭକ୍ସିଫର୍ମ କିମ୍ବା ଓଭେଲ୍ କିମ୍ବା ମ୍ୟାଲେରିଆ ଜୀବାଣୁ ଦେଖୁ, ତାହେଲେ ଆମେ ତାକୁ କହୁ ମ୍ୟାଲେରିଆ। ଏହି ପୁରୁଣା ପଦ୍ଧତି ଅନୁସାରେ ମ୍ୟାଲେରିଆ ଖାଲି ଆମେ ଗୋଟେ କାଚ ସ୍ଲାଇଡ୍ ଉପରେ ନେଉଥିଲେ, ବର୍ତ୍ତମାନ ଆମର ଇମ୍ୟୁନୋ ଏସେ ଆଉ ବିଭିନ୍ନ ସିଷ୍ଟମ୍ ବାହାରିଛି, ସେ ଭିତରୁ QVC, AVFF ଏବଂ ଆମର ଇମ୍ୟୁନୋ ଏସେ ସିଷ୍ଟମ୍ ରହିଛି। ଏହିଗୁଡ଼ାକ ଯଦିଓ କଷ୍ଟଲି, କିନ୍ତୁ ଏଗୁଡ଼ାକ ରୋଗ ଚିହ୍ନିବାରେ ବହୁତ ସାହାଯ୍ୟ କରେ। ଆଉ ବର୍ତ୍ତମାନ ଆଣ୍ଟିବଡ଼ି ଆଣ୍ଟିଜେନ୍ ଟାଇଟର ମ୍ୟାଲେରିଆର ବାହାରିଲାଣି। ଏହି ଟାଇଟର ଦ୍ୱାରା ଆମେ ଯେଉଁଠି ମ୍ୟାଲେରିଆ ଜୀବାଣୁ ଆକ୍ରାନ୍ତ ହୋଇଥିବ ତା'ର ବ୍ଲଡ଼ର ଆଣ୍ଟିବାୟୋଟିକ୍କୁ ଟାଇଟର କରୁ। ଟାଇଟର କରିକି ଯଦି ପ୍ରତ୍ୟେକ ଗୋଟେ ଲେଭେଲ୍ରୁ ବେଶୀ ବାହାରିଲା, ଆମେ ଭାବୁଁ ଯେ ତା ଦେହରେ ମ୍ୟାଲେରିଆ ଅଛି। ତାପରେ ଆମେ ଚିକିତ୍ସା କେମିତି କରିବା? ରୋଗୀର ଚିକିତ୍ସା ପ୍ରଥମ ହେଲା ଯେ ଚିକିତ୍ସାରେ ଗୋଟେ ଔଷଧ, ଗୋଟେ ରୋଗୀର କଣ୍ଡିସନ୍। ରୋଗୀର କଣ୍ଡିସନ୍ ପାଇଁ ତାକୁ ସବୁବେଳେ ଭର୍ତ୍ତି କରିବା, ସଫିସିଏଣ୍ଟ ଫ୍ଲୁଇଡ଼୍ ଦେବା, ଗ୍ଲୁକୋଜ୍ ଦେବା, ଲୁଣ ଚିନି ପାଣି ଦେବା, ଆଉ ହସ୍ପିଟାଲରେ ଭର୍ତ୍ତି କରି ଡ୍ରିପ୍ ଦେବା। ରୋଗ ହେଲା କ୍ଲୋରୋକୁଇନ୍, ପ୍ରଥମ ଔଷଧ ହେଲା କ୍ଲୋରୋକୁଇନ୍, କିନ୍ତୁ ବର୍ତ୍ତମାନ ଦୁଃଖର ବିଷୟ ଯେ କ୍ଲୋରୋକୁଇନ୍ ଆଉ କାମ କରୁନାହିଁ। ତାର କାରଣ ହେଲା ଯେ ଯେମିତି ମଡ଼ର୍ଣ୍ଣ ଚେଞ୍ଜ ହୋଇଗଲାଣି, ଠିକ୍ ସେମିତି ଜେନେଟିକ୍ ଚେଞ୍ଜେସ୍ ମଶାମାନଙ୍କର ହୋଇଗଲାଣି, ଆଉ ସେମାନେ କ୍ଲୋରୋକୁଇନ୍କୁ ଖାଇଲେ। ବର୍ତ୍ତମାନ ରିସେଣ୍ଟ ଡ୍ରଗ୍ ବାହାରିଛି ଆର୍ଟିସୁନେଟ୍ସ କମ୍ପାଉଣ୍ଡସ୍, ଏହାର କ୍ୟାପ୍ସୁଲ୍ ଅଛି, ଏହାର ଇଞ୍ଜେକ୍ସନ୍ ଅଛି, ଆଉ ତାକୁ ଭର୍ତ୍ତି କରି ଆମେ ଦେବା। ଯେତେବେଳେ ସେଲେବ୍ରାଲ ମ୍ୟାଲେରିଆ ହିଁ ଭର୍ତ୍ତି ପଡ଼ିବ, କ୍ୱିନିନ୍ ହେଉଛି ତା'ର ଡ୍ରଗ୍ ଅଫ୍ ଚଏସ୍। ଆମେ କ୍ୱିନିନ୍ ଦ୍ୱାରା ତାକୁ ହସ୍ପିଟାଲରେ ଭର୍ତ୍ତି କରିବା, କଣ୍ଟିନ୍ୟୁଅସ୍ 10% ଗ୍ଲୁକୋଜ୍ ଦେବା, ତା'ର ଫ୍ଲୁଇଡ଼୍ ପାଇଁ RL ଦେବା, ବିଭିନ୍ନ ଫ୍ଲୁଇଡ଼୍ ଦେବା, ଆଉ ରକ୍ତଚାପକୁ ମେଣ୍ଟେନ୍ କରିବା ପାଇଁ ସବୁବେଳେ ଆମେ ତାକୁ ଠିକ୍ କରି ରଖିବା। ଯଦି ବ୍ଲାକ୍ ୱାଟର୍ ଫିଭର ହୁଏ ତାହେଲେ ଆମେ ଷ୍ଟିରଏଡ଼୍ ତାକୁ ଦେବା। ଷ୍ଟିରଏଡ଼୍ ଦେଇ ସାରିଲା ପରେ ତାକୁ ପେସେଣ୍ଟର ଜେନେରାଲ କଣ୍ଡିସନ୍ ଠିକ୍ ହେବ। କ୍ୱିନିନ୍ ଏବଂ ଆର୍ଟିସୁନେଟ୍ କମ୍ପାଉଣ୍ଡ ବାହାରିବା ଦ୍ୱାରା ମ୍ୟାଲେରିଆକୁ ଅନେକାଂଶ ଆମେ ରୋକିପାରିଛୁ, ରୋଗୀକୁ ଭଲ କରି

0: ପାରିଛୁ, ଆଉ ସେହି ଅନୁସାରେ ଗ୍ଲୁକୋଜ୍ ଆଉ ଇତ୍ୟାଦି ଦେଇ ସାରିଲା ପରେ ରୋଗୀ ଭଲ ହୋଇପାରୁଛି, କିନ୍ତୁ ତାକୁ କରିବା ପାଇଁ ଆମକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା, ଏ ବିଷୟରେ କହିଲେ ଡାକ୍ତର ଅମରୀଶ ପଣ୍ଡା।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ T20 କ୍ରିକେଟ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ ଏବଂ ଏହାର ରିପୋର୍ଟକୁ ଭିତ୍ତି କରି ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ, IIT ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ଅମ୍ରିତଲାଲ ମୀନା ସଦସ୍ୟ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସଂସଦରେ ପରୀକ୍ଷା ସମ୍ବନ୍ଧୀୟ ନୂଆ ନିୟମ ଆଣିବା ଲାଗି କଠୋର ଦଣ୍ଡବିଧାନ ସମ୍ବଳିତ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
2: लेकिन हमें भविष्य के लिए सोचना है। हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए विश्व प्रसिद्ध टेक्नोलॉजी एक्सपर्ट श्रीमान नंदन नीलेकणी जी के नेतृत्व में एक हाई पावर टास्क फोर्स बनाने का निर्णय किया है, जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
1: ଲୋକସଭାରେ ଆଜି କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆଜିର କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
3: आज सुबह चार्ज दिया हूँ, पूरा डिटेल्स हमको देखना है, निर्णय लेना है,

0: ଭାରତର ମୟଙ୍କ ଯାଦବ ତିନୋଟି ଏବଂ ୟଶ ଠାକୁର ଦୁଇଟି ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 192 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ କରିଥିବା ବେଳେ ଇଶାନ କିଶାନ 26 ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ, ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧ ବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ T20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ପ୍ରାୟ ଚାଷୀମାନେ ପନିପରିବା ହିସାବରେ କେନ୍ଦ୍ରିକେ ଦେଖିସମର ଫସଲ ଚାଷ କରୁଛନ୍। ପନିପରିବା ଫସଲ ଭିତରେ ଜହ୍ନି ଫସଲଟା ଗୋଟିଏ ବନେ ଲାଭଦାୟକ ଫସଲଟିଏ। ଠିକ୍ ସମୟକେ ଯଦି ବଜାରର ଚାହିଦା ଜାଣିକରି ଯଦି ଜହ୍ନି ବାହାର କରିପାରୁଛନ୍ ବୋଲେ କେନ୍ଦ୍ରିକ କେତେ ଫାଇଦା ମିଳିପାରସି। ଯେନ୍ ଚାଷୀ ଭାଇମାନେ ଯଦି ଜହ୍ନି ଚାଷ୍ କର୍ବାକେ ଯାଉଛନ୍ ବେଲେ ଯେନ୍ ଜାଗାର ପାନ୍ଟା ପବନଟା ଠିକ୍ ଥିବାର କଥା କେନ୍ଥିଲେ ବେଲେ ଜହ୍ନି ଫସଲ ଲାଗି ବୋଲିକିରି ଆମର ଯେନ୍ ପାକ୍ଟା ଅଛେ ପ୍ରାୟ ତାପମାତ୍ରା 25-30 ଡିଗ୍ରୀ ସେଲସିୟସ୍ ଭିତରେ ଯଦି ହେଇଥିବା ବେଲେ ଜହ୍ନି ଫସଲଟା କେତେ କେତେ ଉପକି ପାର୍ସି। ଯେତେବେଲେ ଜହ୍ନି ଗଛଟା ଛୋଟିଥିସି ଇ ସମୟକେ ଯଦି ଅତ୍କା ଗରମ ହେଇଯିବା ବେଲେ ବେଲେ 38 ଡିଗ୍ରୀ ସେଲସିୟସ୍ ଯଦି ଅତ୍କା ହେଇଯିବା ବେଲେ ବି ଫୁଲ୍ମାନେ ସବୁ ଏନ୍ରା ଫୁଲ୍ମାନେ ଫୁଟି ଯାଇସି। ଯେନ୍ଥିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ମିଳିନିପାରେ। ଆର୍ ବେଶୀ ଯଦି ଶୀତ ହେଇଯିବା ବେଲେ ବି ଜହ୍ନି ଫସଲଟା କେତେ କେତେ ନୁକସାନ ହେଇଯାଏସି। ଯେନ ଚାଷୀମାନେ ଯଦି ବର୍ଷା ନ କି ଯେନ୍ ଡୁଲିନ ଚାଷ କର୍ବାକେ ଯାଉଛନ୍ ସେନର୍ ମାଟ୍ଟା ନିଗଡ଼ା ଉଷାସ ଆର୍ ବାଲିଆ ଦୁର୍ଷା ମାଟି ଯଦି ହେଇଯିବା ବେଲେ ସେ ଜାଗାନ ଯଦି ଜହ୍ନି ଚାଷ କରିବେ ବେଲେ କେତେ କେତେ ଫାଇଦା ମିଳିପାର୍ସି। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ନିଘା ଦେବେ ଯେ ଯେତେବେଲେ ବି ଯେନ୍ତି କିସମର ଚାଷ କର୍ବାକେ ଯାଉଛନ୍ ପହେଲାନୁ ଭଲ୍ ନୁକ ନିରୋଲ ବିହନ ଯୋଗାଡ଼ କରିବେ। ଉନ୍ନତ କିସମର କି ଶଙ୍କର କିସମ ଯଦି ଚାଷ କରିବେ ବେଲେ ସେନୁ ଏତକା ଫାଇଦା ମିଳିପାର୍ସି। କେଦିଲେ ବେଲେ ସୋଚ ଯଦି ଚାଷ କରିବେ ଆରୁ ଠିକ୍ ବିହନ ଯଦି ନେଇ ବାଛିବେ ବେଲେ ଖର୍ଚ୍ଚାକେ ଖର୍ଚ୍ଚା ହେଇଯାଏସି ଆରୁ ମେହନତି ବି ବେଶୀ ଲାଗ୍ସି। ଯେନ୍ଥିଲାଗି ବୋଲିକିରି ଯେତ୍କି ଖର୍ଚ୍ଚା ଆର୍ ମେହନତିକି ହିସାବ କଲେ କେତେ କେତେ ନୁକସାନ ହେଇଯାଏସି। ଚାଷୀମାନେ ଯଦି ଜହ୍ନି ଚାଷ କର୍ବାକେ ଯାଉଛନ୍ ବେଲେ ଜହ୍ନିର ଉନ୍ନତ କିସମ ଭିତରେ ଯେନ୍ଟାକି କମ୍ ଦିନ ଭିତରେ ହେସି କମ୍ ଦିନିଆ ଫସଲ ହିସାବରେ ସାତପତ୍ରୀ ଧାରା ଇ କିସମମାନେ ଅଛେ। ହେନ୍ତା ମଜଲି କିସମ ଭିତରେ ପୁଷା ନାସଦାର ଜାଗୃତି ଆରୁ ଯେନ୍ଟାକି ଡେରି କିସମ ବେଶୀ ସମୟ ଲାଗ୍ସି ସେ ଭିତରେ ଦେଖ୍ବାରେ ଗଲେ CO1 CO2 ଇ କିସମମାନେ ବାଛିକରି ଆନ୍ବେ। ହେନ୍ତା ଶଙ୍କର କିସମ ବିହନ ଯଦି ଚାଷ କର୍ବାକେ ଯାଉଛନ୍ ବେଲେ ଶଙ୍କର କିସମ ଜହ୍ନି ଭିତରେ ଦେଖ୍ବାରେ ଗଲେ PKM1 ଲତା ଗ୍ରୀନ୍ ଗୋଲ୍ଡ ଗୌରବ ଇ କିସମମାନେ ଚାଷ କରିପାର୍ବେ। ବିହନ ଯେତେବେଲେ ଯୋଗାଡ଼ କରୁଛନ୍ 1 ଏକର ଜମିନ ଚାଷ କର୍ବାର୍ ଲାଗି ବୋଲିକିରି 1.5 କେଜି ବିହନ ଦରକାର ପଡ଼୍ସି। ହେଲେ ଚାଷୀମାନେ ଯେତେବେଲେ ବି ବିହନ ଯୋଗଉଛନ୍ ଯୋଗାବାର ଆଗରୁ ବିହନକେ ବିଶୋଧନ କରିଦେବେ। କେଥିଲେ ବେଲେ ବିହନ ଯଦି ବିଶୋଧନ ନେଇ କରିକି ଯୋଗେଇଦେବେ ବେଲେ ବିହନ ନୁହେଁକରି ଯେନ୍ ରୋଗ ଲାଗିଥିସି ପଛେ ଫସଲଟା କେତେ କେତେ ନୁକସାନ ହେଇଯାଏସି। ସେଥିଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ଗୋଟେ ମୁଖ୍ୟ ଖବର ହିସାବରେ ନେବେ। ବିହନ ବିଶୋଧନ କର୍ବାର୍ ଲାଗି ବୋଲିକିରି 1 କେଜି ବିହନ ସାଙ୍ଗେ 3 ଗ୍ରାମ ହିସାବରେ ଥିରାମ ନାଇଁ ତ କ୍ୟାପ୍ଟେନ୍ ଉଷୋକେ ଭଲ ଭାବେ ସାନି ଦେବେ। ଯେତେବେଲେ ବି ଚାଷୀମାନେ ବିହନକେ ଯୋଗାବାର୍କେ ଯାଉଛନ୍ ତାର୍ ଆଗନୁ 6-8 ଘଣ୍ଟା ତକ ବିହନକେ ବୁତରେଇକରି ଯୋଗାଇବେ ବେଲେ ଘାକେ ଗଜା ହେଇପାର୍ସି। ଯେନ୍ ଜମିନ ଚାଷ କର୍ବାକେ ଯାଉଛନ୍ ବର୍ଷା ହଉ କି ଜମି ହଉ କି ଡୁଲି ହଉ ସେନର୍ ମାଟ୍କେ ଭଲ ଭାବେ 3-4 କାସ ଜୁତି ନେଇକରି ମାଟ୍କେ ଗୁଣ୍ କରିଦେବେ। ମାଟ୍ଟା ଗୁଣ୍ ହେଇସାରିଲା ଉତାରୁ ଧାଡ଼ିକେ ଧାଡ଼ି ଯେନ୍ତା ଅର୍ ମନାକେ ମନ୍ଦା 1.2 ମିଟର ଦୂରିଆ ରହିପାର୍ବା ସେ ହିସାବେ ଗୋଟେ ଗୋଟେ ଢୁଡ଼ାମାନେ କୁଡ଼ି ନେବେ। ଢୁଡ଼ାମାନେ ଯେତେବେଳେ ଚାଷୀମାନେ କୁଡ଼ିବେ 45 ସେଣ୍ଟିମିଟର ବେଲେ 1.5 ଫୁଟ ଲମ୍ବା ଆରୁ 1.5 ଫୁଟ ଚଉଡ଼ା ଆରୁ ଫୁଟେନୁ 1.5 ଫୁଟ ତକ ଗୁହେର କରିକିରି ଗୋଟେ ଗୋଟେ ଢୁଡ଼ାମାନେ କୁଡ଼ି ନେବେ। ଗୋଟେ ଗାଡ଼ ପିଛା 2 କେଜି ସଡ଼ା ଗୋବର ଖତ ନାଇଁ ତ କମ୍ପୋଷ୍ଟ ଖତକେ ଭରି ନେବେ। ଯେତେବେଲେ ବି ଚାଷୀମାନେ କମ୍ପୋଷ୍ଟ ଖତ କି ଗୋବର ଖତ ଦେଉଛନ୍ ସେ ସମୟକେ ମୂଲସାର ହିସାବରେ ରାସାୟନିକ ସାର ଯେନ୍ ରଖିଥିବେ ସେଟାକେ ସେ ଖତ ସାଙ୍ଗେ ମିଶେଇ ନେଇକିରି ଭିତରେ ପକେଇଦେବେ ଆର୍ ତାରୁ ଗୁଣ୍ ମାଟ୍କେ ଉପରେ

0: ବି ନେବେ। ବିହନକେ ଛଅ ନୁ ଆଠ ଘଣ୍ଟା ବୁତରି ନେଇଥିବେ ବେଲେ ଘାକେ ଗଜା ହେଇପାର୍ବା। ପ୍ରାୟତଃ ଚାଷୀମାନେ ଇହାରି ଯଦି ଯୋଗାବେ ବେଲେ ବର୍ଷା ମାସେ ପାନ୍ ଦେବାକେ ନେଇ ପଡ଼େ, ଆର୍ ଯୋଗେଇ ସାରିଲା ଉତ୍ତାର ଯଦି ପାନ୍ ପୁରା ନି ବର୍ଷିବା ବେଲେ ସାଙ୍ଗେ ସାଙ୍ଗେ ପାନ୍ ଟିକେ ଉପରେ ଉପରେ ଝିଟି ନେବେ। କେଁଥିର୍ଲାଗି ବେଲେ ମ୍ୟାଟ୍ଟା ତ ଓଲ୍ ଥିବା ଆରୁ ବିହନଟା ବି ବୁତରି ସେଥିବା, ସେଥିର୍ଲାଗି ବୋଲିକିରି ଗଜା ହେବା ଲାଗି ଅସୁବିଧା ନେଇ ହୁଏ। ଯେତେବେଳେ ଯୋଗାବେ ବିହନଟା ଯେନ୍ତା ତିନ୍ ନୁ ଚାର୍ ସେଣ୍ଟିମିଟର ଗୁହେରେ ରହିପାର୍ବା, ଆରୁ ମନ୍ଦାକ ଚାର୍ ନୁ ପାଞ୍ଚଟା ବିହନ ଯୋଗେଇ ନେବେ। ଯେନ୍ତା ବିହନ ଯୋଗେଇ ସାରିଲା ଉତାରୁ ଆଠ ଦଶ ଦିନ ଗଲା ପରେ ଟିକେ ନିଘା ଦେବେ। ଯଦି ମନ୍ଦାନ ଯଦି ଦୁଇ ନୁ ତିନିଟା ଗଜ ଅଛେ ଭଲ୍ ଗଜ ଥିବା ସେଟାକେ ରଖ୍ବେ, ଆରୁ ବେମ୍ରିଆ ଦୁର୍ବଳିଆ ଗଜ ଥିବା ବେଲେ ସେଟା ଘିଚି କରି ଫିକି ନେବେ। ଏନ୍ତା ହିସାବରେ ଯଦି ଚାଷୀମାନେ ଚାଷ୍ କରିବେ ବେଲେ ଜହ୍ନିନୁ କେତେ ନି କେତେ ଫାଇଦା ପାଇପାରିବେ।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ ଏ ବିଷୟରେ କହିଛନ୍ତି ଡକ୍ଟର ସମାପିକା ଦାସ।
2: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଓଡ଼ିଶାର ଚିଲିକା ହ୍ରଦକୁ ଲାଗୁନ କୁହାଯାଏ। ପ୍ରତିବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ବନ୍ୟପକ୍ଷୀ ଶୀତ ଋତୁ ଆରମ୍ଭରେ ହିମାଳୟ ପାର୍ବତ୍ୟମାଳା, ଉତ୍ତର ୟୁରେସିଆ, କାସ୍ପିଆନ୍ ଅଞ୍ଚଳ, ସାଇବେରିଆ, କାଜାକିସ୍ତାନ, କୈଳାସ ହ୍ରଦ, ଋଷର ଗ୍ରାମାଞ୍ଚଳରୁ ଶୀତ ଋତୁ ଆରମ୍ଭରେ ଚିଲିକାରେ ପହଞ୍ଚିଥାନ୍ତି। ଚିଲିକାରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ତଥା ଯଥେଷ୍ଟ ଖାଦ୍ୟର ସୁବିଧା ଥିବାରୁ ପ୍ରତିବର୍ଷ ଶତାଧିକ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ଚିଲିକାଠାରୁ ବିଶାଳ ପକ୍ଷୀ ଆଶ୍ରୟସ୍ଥଳ ଭାବେ କର୍ଣ୍ଣାଟକ ରାଜ୍ୟର କାବେରୀ ନଦୀର ରଙ୍ଗନାଥ ଖୁବ୍ ପ୍ରସିଦ୍ଧ। ଏଠାକୁ ବିଶ୍ୱର ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସିଥାନ୍ତି। ସେହିଭଳି ଟେକ୍ସାସ ସହରକୁ ସବୁଠାରୁ ବେଶୀ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଆଲାସ୍କାକୁ ବିଦେଶାଗତ ପକ୍ଷୀମାନଙ୍କର ଅଫିସ୍ ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଆର୍କଟିକ୍ ଟର୍ନ ପକ୍ଷୀ ବିଶ୍ୱରେ ସର୍ବାଧିକ ଦୂରତା ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକାର ୱେଡିଲ୍ ସି ଅର୍ଥାତ୍ ସାଉଥ୍ ପୋଲ୍ଠୁ ନର୍ଥ ପୋଲ୍ ଅର୍ଥାତ୍ ବ୍ରିଡିଂ ଗ୍ରାଉଣ୍ଡରୁ ଫିଡିଂ ଗ୍ରାଉଣ୍ଡକୁ ଯାତ୍ରା କରିଥାନ୍ତି। ଏହାର ଦୂରତ୍ୱ 90,000 କିଲୋମିଟର ଦୂରତା। ଆଲପାଇନ୍ ସୁଇଟ୍ ପକ୍ଷୀଟି କୌଣସି ସ୍ଥାନରେ ବିଶ୍ରାମ ନ ନେଇ 6 ମାସ ପର୍ଯ୍ୟନ୍ତ ଉଡ଼ିପାରେ। ଏହାକୁ ଡେଣା ପକ୍ଷୀ କୁହାଯାଏ। ହଂସରାଳିମାନେ ଆକାଶମାର୍ଗରେ 8,000 ମାଇଲ୍ ପର୍ଯ୍ୟନ୍ତ ଆମର ଜେଟ୍ ବିମାନ ପରି ବହୁତ ଉର୍ଦ୍ଧ୍ୱକୁ ଉଡ଼ିପାରନ୍ତି। ରେନ୍ ବୋଲି ପକ୍ଷୀଟିଏ ତାର ଛୋଟିଆ ଥଣ୍ଟରେ 700 ପ୍ରକାର ଗୀତର ସୁର ପ୍ରକାଶ କରିଥାଏ, ତେଣୁ ତାକୁ ଗାୟକ ପକ୍ଷୀ ମଧ୍ୟ କୁହାଯାଏ। ଗାଲାପୋଗାସ୍ ଥିବା କୁନି ପକ୍ଷୀ ଯାହାକୁ ଫିଞ୍ଚେସ୍ କୁହାଯାଏ, ଏହି ପକ୍ଷୀଟି ଡାର୍ୱିନ୍ଙ୍କ ଥିଓରି ପାଇଁ ଜୀବନର ଗହନ କଥା ଶିଖାଇଦେଲା। ବୈଜ୍ଞାନିକମାନଙ୍କର ତଥ୍ୟ ଅନୁସାରେ ପକ୍ଷୀମାନଙ୍କର ଉଦ୍ଭବ କାଳ 160 ବର୍ଷ ହୋଇଥିବା ବେଳେ ମାନବ ଜାତିର ଉଦ୍ଭାବନ 7 ନିୟୁତ ବର୍ଷ। ଅଳ୍ପକେ କହିଲେ ପକ୍ଷୀମାନେ ବିଶ୍ୱ ପ୍ରକୃତିର ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024ର ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ପ୍ରଜାତି ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,87,226 ତଥା 109ଟି ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣିହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ

0: ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ପରିବେଶ ସୂଚନାରେ ଶୁଣିଲେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ, ଏ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ସଂଯୋଜନା ଶଙ୍କର ପ୍ରସାଦ ପ୍ରଧାନ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୁଶାନ୍ତ କୁମାର ପାଣିଙ୍କ କଣ୍ଠରେ ଏହି ଗୀତଟି।

ସୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 8:00 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପୁରୁଷୋତ୍ତମର ପାବନ ପୀଠରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି ତାଙ୍କର ସମଗ୍ର ରୀତି ନୀତି ପୂଜା ପଦ୍ଧତି ଓ ପରମ୍ପରା ମଧ୍ୟରେ। ସେଇ ଅନନ୍ତ ଅସୀମ ପରମ୍ବ୍ରହ୍ମ ପରମ ପୁରୁଷ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିରାଜମାନ ଭକ୍ତର ଉଦ୍ଧାରଣ ପାଇଁ ଲୀଳାମୟ ପ୍ରଭୁ ଭକ୍ତ ଗହଳରେ ନବଦିନାତ୍ମକ ଲୀଳା କରନ୍ତି କେବଳ ସେହି ଭକ୍ତର ମାନ ଉଦ୍ଧାରଣ ନିମନ୍ତେ। ସମସ୍ତଙ୍କୁ ପାବକତ୍ୱର ସ୍ପର୍ଶ ଦେଇ ପୂତ ଓ ପବିତ୍ର କରି ପତିତ ପାବନ ନାମକୁ ସାର୍ଥକ କରି ସେ ପୁଣି ଫେରିଆସନ୍ତି ରତ୍ନ ସିଂହାସନକୁ।

0: ବାହୁଡ଼ା ଯାତ୍ରା ସାରି ବଡ଼ଦାଣ୍ଡରେ ସୁନାବେଶ ଅଧରପଣା ଏବଂ ଅନ୍ୟାନ୍ୟ ନୀତି ସମାପ୍ତ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ସେହିଦିନ ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହୁଏ। ସୁଦର୍ଶନ ବଡ଼ ଠାକୁର ଓ ସୁଭଦ୍ରା ଯଥାବିଧି ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଠାକୁରମାନଙ୍କ ପ୍ରବେଶ କାଳରେ ଜଗମୋହନଠାରେ ପ୍ରସାଦ ଲାଗି ଘଷାବିଡ଼ିଆ ମଣୋହି ବନ୍ଦାପନା ଜଗନ୍ନାଥ ରଥ ଉପରୁ ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଗମଣ୍ଡପକୁ ବିଜେ। ପ୍ରଭୁଙ୍କର ମନ୍ଦିର ପ୍ରବେଶ କାଳରେ ଲକ୍ଷ୍ମୀଙ୍କର ଦ୍ୱାର ବନ୍ଦ କରିବା ଏବଂ ପ୍ରଭୁଙ୍କ ସେବକ ଆଉ ମହାଲକ୍ଷ୍ମୀଙ୍କ ସେବିକାମାନଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ଇତ୍ୟାଦି ଅନେକ ରୀତିନୀତି ପାଳିତ ହୁଏ। ତାପରେ ପ୍ରଭୁଙ୍କର ନୀଳାଦ୍ରି ବିଜେ ହୁଏ। ଏହିସବୁ ନୀତି ସମ୍ପର୍କରେ ଆଲୋଚନା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ରଥଯାତ୍ରାର ପରମ୍ପରା ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେରେ ଶେଷ ହୁଏ। ଏଇ ଯେଉଁ ଏକ ମାସ ଯାତ୍ରା, ଏହାର ଶେଷ ଦିନକୁ ନୀଳାଦ୍ରି ବିଜେ କୁହାଯାଏ। ସେଇ ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କର ରଥ ଉପରେ ପ୍ରଥମ ସକାଳୁ ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ ଏବଂ ମହାସ୍ନାନ, ତାପରେ ମଧ୍ୟାହ୍ନ ଧୂପ, ସଂଧୂପ ସରିବା ପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ପାଇଁ ପଣ୍ଡା, ପୁଷ୍ପାଳକ ଏବଂ ମୁଦିରସ୍ତଙ୍କ ହାତରେ ଆମର ତୁଳି ଲାଗି କରାଯାଏ ଏବଂ ଡୋର ଲାଗି କରାଯାଏ। ମୁଦିରସ୍ତ ସେ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ କରାଯାଏ। ସେହିଦିନ ପ୍ରଥମେ ଯେଉଁ ଜଗନ୍ନାଥଙ୍କ ରଥରେ ତାଙ୍କର ପ୍ରତିନିଧି ଅଛନ୍ତି ଏବଂ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ଯେଉଁ ବଳଭଦ୍ରଙ୍କ ପ୍ରତିନିଧି ଅଛି, ପ୍ରଥମେ ପ୍ରତିନିଧିମାନଙ୍କର ପହଣ୍ଡି ଆରମ୍ଭ ହୁଏ ରଥ ଉପରୁ। ତାପରେ ସୁଦର୍ଶନଙ୍କର ସୁଭଦ୍ରାଙ୍କ ରଥରୁ ପହଣ୍ଡି ଆରମ୍ଭ ହୁଏ। ତାପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ। ତାପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ। ଏହି ନୀଳାଦ୍ରି ବିଜୟ ଦିନ ବିଶେଷ କରି ପ୍ରଭୁ ଜଗନ୍ନାଥ ଯେତେବେଳେ ଚାର ଉପରକୁ ଆସନ୍ତି, ତାଙ୍କର ମସ୍ତକରେ ଯେତେବେଳେ ଟାହିଆ ଲାଗେ, ତାପରେ ପ୍ରଭୁ ଜଗନ୍ନାଥ ଅପେକ୍ଷା କରନ୍ତି ଏବଂ ସେ ସମୟରେ ସିଂହଦ୍ୱାର ବନ୍ଦ ହୋଇଯାଏ। ଅନ୍ୟ ଠାକୁରମାନେ ଗଲା ସମୟରେ ସିଂହଦ୍ୱାର ଖୋଲା ଥାଏ। ତାପରେ ବଳଭଦ୍ର, ସୁଭଦ୍ରା ପଳାନ୍ତି। ଜଗନ୍ନାଥ ଗଲାବେଳକୁ ସିଂହଦ୍ୱାରଟି ବନ୍ଦ କରିଦିଆଯାଏ।

ସେ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ସେ ନ ନେଇ ସିଏ ଭାଇ ଭଉଣୀ ସମସ୍ତେ ମିଶି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ। ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀଙ୍କର ପ୍ରଭୁଙ୍କ ଉପରେ କୋପ କରି ଯେତେବେଳେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହେଇ ଚାର ଉପରେ ତାଙ୍କର ମସ୍ତକରେ ଟାହିଆ ବନ୍ଧା ହୁଏ, ସିଏ ସେଠି ଆମର ମନ୍ଦିରର ଚାହାଣୀ ମଣ୍ଡପ ଅଛି, ସେଠି ଲକ୍ଷ୍ମୀ ସେଠି ଚାହାଣୀ ମଣ୍ଡପରେ ବନ୍ଦାପନା କରାଯାଏ। ଲକ୍ଷ୍ମୀ ଚାହାଣୀ ମଣ୍ଡପରେ ଦର୍ଶନ କରି ପ୍ରଭୁ ଜଗନ୍ନାଥଙ୍କ ଦୁଆରକୁ ବନ୍ଦ କରି ସେ ଚାଲିଯାଆନ୍ତି। ତାପରେ ଜାଣନ୍ତି ଯେ ପ୍ରଭୁ ବର୍ତ୍ତମାନ ଆସିଲେ। ତାପରେ ବହୁତ କଷ୍ଟରେ ପହଣ୍ଡି ହେଇ ପ୍ରଭୁ ଜଗନ୍ନାଥ ହେଲେ ସିଂହଦ୍ୱାରକୁ ଯାଆନ୍ତି, ତାପରେ ସିଂହଦ୍ୱାର ଖୋଲା ହୁଏ। ଏହିପରି ଭାବରେ ପ୍ରଭୁ ଜଗନ୍ନାଥ ପହଣ୍ଡି ହେଇ ଯେତେବେଳେ ଯାଇ ଆମର ଜୟବିଜ ଦ୍ୱାରରେ ଭିତରକୁ ପଶିବାକୁ ଚେଷ୍ଟା କରନ୍ତି, ସେ ଦ୍ୱାର ମହାଲକ୍ଷ୍ମୀ ଆଉ ଖୋଲନ୍ତି ନାହିଁ ଏବଂ ପ୍ରଭୁ ତାଙ୍କୁ ବହୁ ଦୁଃଖ କଷ୍ଟ ଜଣାଇ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ମା ଲକ୍ଷ୍ମୀ ସେ ଦ୍ୱାରକୁ ଖୋଲନ୍ତି ଏବଂ ତାପରେ ଯେଉଁ ବିବାହ ଗଇଁଠାଳ ଥାଏ, ତାଙ୍କର ଯେଉଁ ବନ୍ଦାପନା ଥାଏ, ତାପରେ ମହାଲକ୍ଷ୍ମୀଙ୍କ ପାଖକୁ ଜଗନ୍ନାଥ ପହଣ୍ଡି ହେଇ ଆମର ଭଣ୍ଡାର ଘର ନିକଟରେ ମହାଲକ୍ଷ୍ମୀ ବସିଥାନ୍ତି। ସେଠିକି ନିଜେ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ଦୈତାପତିମାନେ ନେଇ ସେ ସ୍ଥାନରେ ପହଞ୍ଚିବା ପରେ ସେଠୁ ଗଇଁଠାଳ ଫିଟେ ଏବଂ ଭିତର୍ଚ ମହାପାତ୍ରଙ୍କ ଦ୍ୱାରା ରସଗୋଲା ମଧ୍ୟ ଭୋଗ କରାଯାଏ। ସେଇ ରସଗୋଲା ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ଖୋଇ ଖୁସି କରାଇ ତାପରେ ପହଣ୍ଡି ହେଇକିରି ରତ୍ନ ସିଂହାସନକୁ ବିଜେ କରନ୍ତି।

ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହେଇ ପହଣ୍ଡି ବିଜେରେ ଦୈତାପତି ଏବଂ ପଣ୍ଡା ପୁଷ୍ପାଳକ ଏମାନେ ଡୋରେରେ ରୁହନ୍ତି ଏବଂ ମହାଲକ୍ଷ୍ମୀଙ୍କ ତରଫରୁ ମହାଜନ ଏବଂ ତାଙ୍କ ସହିତ ସେପଟେ ଭିତର୍ଚ୍ଚ ମହାପାତ୍ର ମହାଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି। ଏପଟେ ଦୈତାପତିମାନଙ୍କ ତରଫରୁ ଆପଣଙ୍କର ବିଦ୍ୟାପତି ପତି ମହାପାତ୍ର ସିଏ ରୁହନ୍ତି ଏବଂ ଭିତରେ ଯେଉଁ ଲକ୍ଷ୍ମୀନାରାୟଣ କଳି କରାଯାଏ ସେପଟେ ଦେବଦାସୀ ଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏବଂ ଏପଟେ ବଚନିକା ହୁଏ ଦୈତାପତି ଜଗନ୍ନାଥଙ୍କ ତରଫରୁ ରହି ଏଇ ବଚନିକା କାର୍ଯ୍ୟ ଶେଷ କରନ୍ତି। ଏହିପରି ଆମର ଯେଉଁ ଲକ୍ଷ୍ମୀନାରାୟଣ ଭେଟ ଏବଂ ଲକ୍ଷ୍ମୀନାରାୟଣ କଳି ଏବଂ ନୀଳାଦ୍ରି ବିଜେ ଏହି ନୀତି ଏହିପରି ଭାବରେ ସମାପନ କରାଯାଏ।

ଯେହେତୁ ମହାପ୍ରଭୁ ସମନ୍ୱୟ ଚେତନାର ପ୍ରତିଭୁ, ତେଣୁ ବହୁତ୍ୱରେ ଏକତ୍ୱର ପ୍ରଚାର କରିଚାଲିଛନ୍ତି ସେ। ଜଗନ୍ନାଥ ଦେବ ଯୋଗୀଜନର ଧ୍ୟାନଗମ୍ୟ ଓ ବିଶ୍ୱବନ୍ଦିତ ହେଲେ ହିଁ ତାଙ୍କୁ କେନ୍ଦ୍ର କରି ବହୁ ଉପାସନା ଯେପରି ପ୍ରଚଳିତ, ତହିଁରେ ଜଗତ ଯେତିକି ମୁଗ୍ଧ ସେତିକି ସ୍ତବ୍ଧ ମଧ୍ୟ। ସର୍ବମଧ୍ୟରେ ବ୍ୟାପ୍ତ ଓ ବିଦ୍ୟମାନ, ସେହି ବିଦ୍ୟମାନତା ହିଁ ତାଙ୍କ ଚେତନାର ମୂଳ କଥା। ଏ ସୃଷ୍ଟିର ଯେକୌଣସି ମତ, ପଥ ଓ ସିଦ୍ଧାନ୍ତରେ ତାଙ୍କୁ ଅନ୍ୱେଷଣ କରିବା ଏବଂ ତାଙ୍କ ମଧ୍ୟରେ ଜଗତର ସତ୍ମାର୍ଗ ଓ କର୍ମକୁ ଅବଲୋକନ କରିବାରେ ଯେଉଁ ଆନନ୍ଦାନୁଭୂତି ନିହିତ, ତାହା ହିଁ ସମସ୍ତଙ୍କର ଧ୍ୟେୟ ହେଉ।

ସେ ଦେଉଳ ମଧ୍ୟେ ରତ୍ନସିଂହାସନେ ବିଜେ ଯେ ଜଗତପତି ପାଶେ ବଳରାମ ସୁଭଦ୍ରା ଦେବୀ ଲୋ ବସନ୍ତୀ ଡଉଲେ ଅତି। ଶ୍ରୀମନ୍ଦିରର ମହିମା ସୂଚାଇବା ପାଇଁ ତିନି ଠାକୁର ଉପବେଶନ କରିଥିବା ସିଂହାସନକୁ ଅଭିହିତ କରାଯାଏ ରତ୍ନସିଂହାସନ ନାମରେ। ରତ୍ନସିଂହାସନଟି ମଧ୍ୟ ଗୋଟିଏ ପ୍ରଶସ୍ତ କ୍ଷେତ୍ର। ଏହା ଲମ୍ବରେ 17 ଫୁଟ ଏବଂ ଓସାରରେ 7 ଫୁଟ। ଚଟାଣ ତଳୁ ଏହାର ଉଚ୍ଚତା 5 ଫୁଟରୁ ସାମାନ୍ୟ ଅଧିକ। ବଡ଼ଦେଉଳର ଗର୍ଭଗୃହ ଚଟାଣର ଗୋଟାଏ ବଡ଼ ଅଂଶରେ ରତ୍ନସିଂହାସନ ଅବସ୍ଥିତ। ପୃଥିବୀର ଅନ୍ୟତମ ମଜବୁତ ଆଳୟ ହେଲା ଶ୍ରୀମନ୍ଦିରର ଗର୍ଭଗୃହ, କାରଣ ଏହାର ପଥର କାନ୍ଥଗୁଡ଼ିକ 18 ଫୁଟ ଲେଖାଏଁ ମୋଟା। ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଟେ ନିରନ୍ଧ୍ର ପୃଥୁଳକାୟ କାନ୍ଥ ଗର୍ଭଗୃହକୁ ଘେରି ରହିଥିବା ବେଳେ ପୂର୍ବପଟେ ହିଁ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ପ୍ରକୃତରେ ରତ୍ନସିଂହାସନରେ ତିନି ଠାକୁର କେବଳ ନୁହନ୍ତି, 4 ଠାକୁର ବା ଚତୁର୍ଦ୍ଧା ମୂର୍ତ୍ତି ଉପବେଶନ କରନ୍ତି, କାରଣ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି। ଏତଦ୍ ବ୍ୟତୀତ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା, ରୂପା ନିର୍ମିତ ସରସ୍ୱତୀ ପ୍ରତିମା ଏବଂ ନୀଳମାଧବଙ୍କ ମୂର୍ତ୍ତି ମଧ୍ୟ ରତ୍ନସିଂହାସନରେ ସ୍ଥାନ ପାଇଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ନୀଳାଦ୍ରି ବିଜେ, ଆଲୋଚନା କରିଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ।

କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲିଫ୍ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ କେତୋଟି ଗୀତ, ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତାଞ୍ଜଳି ପତ୍ରୀଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଶୁଣୁଛନ୍ତି ସର୍ବେଶ୍ୱର ବେହେରାଙ୍କ କଣ୍ଠରେ କେତୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସଂଯୁକ୍ତା କଲେନ୍ତଙ୍କ ରଚନାରୁ।

ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ଅରିଜିତ ସିଂଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର କ୍ରିଚର, ଗୀତ ତଥା ସଙ୍ଗୀତ ଟୋନି କକର।

ଅରିଜିତ ସିଂଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଶୁଣନ୍ତୁ, କଥାଚିତ୍ର ଦେ ଦେ ପ୍ୟାର ଦେ। ଗୀତ ରଚନା କୁନାଲ ବର୍ମା, ସଙ୍ଗୀତ ଅମାଲ ମଲ୍ଲିକ।

ହିରୋପନ୍ଥୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ଶ୍ରେୟା ଘୋଷାଲ। ଗୀତ ରଚନା କୌସର ମୁନିର, ସଙ୍ଗୀତ ସାଜିଦ ୱାଜିଦ।

ପଦ୍ମାବତ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ଉଦ୍ୱତ କଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଓ ସୌରଭ ଖାନ। ଗୀତରଚନା ଏ ଏମ୍ ତୁରାସ, ସଙ୍ଗୀତ ସଞ୍ଜୟ ଲୀଲା ଭଂସାଲୀ।

ଅମିତା ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ କେଦାରନାଥ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ନିକିତା ଗାନ୍ଧୀ। ସଙ୍ଗୀତ ଅମିତ ତ୍ରିବେଦୀ।

ସହିଦ କାଦ୍ରୀଙ୍କ ରଚନାରୁ କଥାଚିତ୍ର ମର୍ଡ଼ର ଟୁର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଇରଫାନ, ଅରିଜିତ ଓ ଶ୍ୟାମ ଭଟ୍ଟ, ସଙ୍ଗୀତ ମିଥୁନ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ସମୀରଙ୍କ ରଚନାରୁ କଥାଚିତ୍ର ଇସ୍କ ବିସ୍କର ଏ ଗୀତଟି। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, OMG ଓ ମାଇ ଗଡ୍। ଗୀତଟି ଉଦୟତ କଣ୍ଠରେ ଗାଇଛନ୍ତି କୈଳାସ ଖେର ଓ ମିଟ୍ ବ୍ରସ୍। ଗୀତ ରଚନା କୁମାର, ସଙ୍ଗୀତ ମିଟ୍ ବ୍ରସ୍।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଏହାଦେ ଶୁଣୁନ୍, ସୁନା ପଞ୍ଜୁରୀ କଥାଚିତ୍ରର ଏଇ ଗୀତଟାକେ ଲେଖିଛନ୍ ନିଜାମ, ଗୀତଟାକେ ଗାଇଛନ୍ ସୋନୁ ନିଗମ ଆଉ କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ମିରପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁନ୍ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଆନନ୍ଦ ବକ୍ସି, ସଙ୍ଗୀତ ସଜେଇଛନ୍ ଉତ୍ତମ ସିଂ, ଗୀତମାନଙ୍କୁ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ। ଗୀତ ଲେଖିଛନ୍ ଆନନ୍ଦ ବକ୍ସି, ସଙ୍ଗୀତ ସଜେଇଛନ୍ ଉତ୍ତମ ସିଂ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଏହି ଗୀତଟିକୁ ଗାଇଛନ୍ ମିତ୍ରଭାନୁ ବିଶ୍ୱାଳ, ଲେଖିଛନ୍ ବିନୋଦ କୁମାର ପସାୟତ।

ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ ଚିତ୍ରା ଆର୍ କେ କେ। ସିନେମା ମୈଁ ପ୍ରେମ କି ଦିୱାନୀ ହୁଁ ଗୀତ ଲେଖିଛନ୍ ଦେବ କୋହଲି, ସଙ୍ଗୀତ ସଜେଇଛନ୍ ଅନୁ ମଲ୍ଲିକ।

0: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସ ରୋଗ ବିଶେଷଜ୍ଞ ବୁର୍ଲା ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ୍ ଚିକିତ୍ସା ନିଅନ୍ତୁ।
1: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: Ethra sunon sanamre cinemar e gitta gaichan san. Git likhichan Manoj Muntasir, sangeet thi sajechan Jit Ganguly.

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପରାୟା ଧନ କଥାଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଟି ବର୍ମାନ୍।

0: ପୃଥିବୀର ସମସ୍ତ ମହାନ ବ୍ୟକ୍ତି ନିଜର ଧ୍ୟେୟ ନିଷ୍ଠା ଅକ୍ଳାନ୍ତ ପରିଶ୍ରମ ଏବଂ କର୍ତ୍ତବ୍ୟ ପରାୟଣତା ଦ୍ୱାରା ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେମାନେ କେବେ ଭାଗ୍ୟକୁ ଭରସା କରି ଅପେକ୍ଷା କରିନାହାନ୍ତି। ସେମାନଙ୍କର ବିଶ୍ୱାସ ଥିଲା ଯେ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ବର୍ତ୍ତମାନ ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ବୈରାଗ କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ଶ୍ରୋତା ବନ୍ଧୁ, ଆଜିର ଯୁଗରେ ଅନେକ ଲୋକ ଫଳ ଆଶାରେ କାମ କରନ୍ତି, କିନ୍ତୁ ପ୍ରକୃତ କର୍ମଯୋଗୀ କେବଳ ପୁରସ୍କାର ପାଇଁ କିମ୍ବା ପ୍ରଶଂସା ପାଇବା ପାଇଁ କାମ କରନ୍ତି ନାହିଁ। ସେ ନିଜର କର୍ତ୍ତବ୍ୟକୁ ସର୍ବୋଚ୍ଚ ସ୍ଥାନ ଦିଅନ୍ତି। ଆମ ଜୀବନରେ ସମସ୍ୟା ଆସିଲେ ମଧ୍ୟ ଆମେ ନିଜ କର୍ମରୁ ବିମୁଖ ହେବା ନାହିଁ। ଧୈର୍ଯ୍ୟ, ଅଧ୍ୟବସାୟ ଏବଂ ସତ୍ୟନିଷ୍ଠା ସହ କାର୍ଯ୍ୟ କଲେ ଦିନେ ନା ଦିନେ ସଫଳତା ନିଶ୍ଚିତ ଭାବରେ ମିଳିବ। ଏଥର ଶୁଣନ୍ତୁ ସୁହାଗ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ଗୀତ ରଚନା ସୁରେଶ କୁମାର ଦାସ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ, ଏହି ଗୀତଟି ଗାଇଛନ୍ତି ମମତା ପାଇକରାୟ, ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ

0: ତାହାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-241-0961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-241-0961। ସୂଚନାଟି ଏତିକିରେ ଶେଷ ହେଲା।
1: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ବିଷ୍ଣୁଦେବ ପଣ୍ଡା ଏବଂ ମମତା ପାଇକରାଏ। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେଶ କୁମାର ଦାସ ଏବଂ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ଘର ସଂସାର କାର୍ଯ୍ୟକ୍ରମର ସାହିତ୍ୟ ଧର୍ମିକ୍ରମ ମନୋରମାକୁ ସ୍ୱାଗତ କରୁଛି ମୁଁ ଶିବାନୀ ଲାଲ। ଶ୍ରୋତାବନ୍ଧୁ, ପ୍ରଗତି ଏବଂ ମହିଳା ବିକାଶ ମନ୍ତ୍ରଣାଳୟ ଭାରତ ସରକାରଙ୍କର ଏକ ମୁଖ୍ୟ ମନ୍ତ୍ରଣାଳୟ, ଯାହା ମହିଳା ଏବଂ ଶିଶୁଙ୍କ ସଶକ୍ତିକରଣ, ସୁରକ୍ଷା, ପୋଷଣ, ଶିକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥାଏ। ଏହାର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ମହିଳା ସଶକ୍ତିକରଣ ଏବଂ ସୁରକ୍ଷା, ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ପ୍ରାରମ୍ଭିକ ଶିକ୍ଷା, ଆଙ୍ଗନବାଡ଼ି ସେବା, ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ପୋଷଣ ଅଭିଯାନ, ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ମହିଳାଙ୍କ ବିରୋଧରେ ହିଂସା ରୋକିବା ପାଇଁ ନୀତି ଏବଂ କାର୍ଯ୍ୟକ୍ରମ। ଏହି ଦେଶର ପ୍ରଗତି କେବଳ ଅର୍ଥନୈତିକ ଅଭିବୃଦ୍ଧି କିମ୍ବା ବୈଜ୍ଞାନିକ ସଫଳତାରେ ମପାଯାଏ ନାହିଁ। ସେହି ଦେଶର ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ସଶକ୍ତିକରଣ ହିଁ ପ୍ରକୃତ ପ୍ରଗତିର ପରିଚୟ। ମହିଳା ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ, ମହିଳା ସ୍ୱାବଲମ୍ବୀ ହେଲେ ପରିବାରର ଆର୍ଥିକ ଅଭିବୃଦ୍ଧି ହୁଏ। ଆଜି ମହିଳାମାନେ ପ୍ରଶାସନ, ବିଜ୍ଞାନ, କ୍ରୀଡ଼ା, ସେବା, ଉଦ୍ୟୋଗ, ଶିକ୍ଷା ଏବଂ ରାଜନୀତି ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ କାମ କରୁଛନ୍ତି। ସେଥିପାଇଁ ତାଙ୍କର ସୁରକ୍ଷା କରିବା ଏବଂ ସେମାନଙ୍କୁ ସମାନ ସୁଯୋଗ ଦେବା ସମାଜର କର୍ତ୍ତବ୍ୟ। ଶିଶୁମାନେ ଆଗାମୀ ଭାରତର ନିର୍ମାତା, ସେମାନଙ୍କର ପୋଷଣ, ଟିକାକରଣ, ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ସୁରକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରେ। ଏକ ସୁସ୍ଥ ଏବଂ ସଂସ୍କାରୀ ଶିଶୁ ଆଗାମୀ ଦିନରେ ଜଣେ ଆଦର୍ଶ ନାଗରିକ ହୋଇ ରାଷ୍ଟ୍ର

0: ନିର୍ମାଣରେ ସହାୟକ ହୋଇଥାଏ। ଯେତେବେଳେ ପ୍ରତ୍ୟେକ ମହିଳା ସୁରକ୍ଷିତ, ସମ୍ମାନିତ ଏବଂ ସ୍ୱାବଲମ୍ବୀ ହେବେ ଏବଂ ପ୍ରତ୍ୟେକ ଶିଶୁ ସୁସ୍ଥ, ଶିକ୍ଷିତ ଏବଂ ସୁସଂସ୍କୃତ ହେବେ, ସେତେବେଳେ ହିଁ ଦେଶର ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ। ଆଜିର ସାହିତ୍ୟଧର୍ମୀ କ୍ରମ ମନୋରମାରେ ଶୁଣନ୍ତୁ ଆଲୋଚନା, ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ। ଆଲୋଚନା କରିଛନ୍ତି ଅନନ୍ୟା ବେହେରା।
1: ନମସ୍କାର ଦର୍ଶକ ବନ୍ଧୁ, ଦଳିତ ସାହିତ୍ୟ ଉପରେ ଆଲୋଚନା ପୂର୍ବରୁ ଆମେ ଦଳିତ ସାହିତ୍ୟକୁ ବୁଝିବା ଆବଶ୍ୟକ। ଜଣେ ଦଳିତ ଦ୍ୱାରା ଲିଖିତ ସାହିତ୍ୟ କେବେ ବି ଦଳିତ ସାହିତ୍ୟ ହୋଇନପାରେ, ବରଂ ଦଳିତ ଚେତନା ସମ୍ବଳିତ ସାହିତ୍ୟକୁ ହିଁ ଆମେ ଦଳିତ ସାହିତ୍ୟ କହିପାରିବା। ଦଳିତ ସାହିତ୍ୟ ହେଉଛି ସମାନତା, ନ୍ୟାୟ, ଅସ୍ମିତା, ଗାରିମାର ସଂଘର୍ଷଗାଥା, ବିଷମତା ଓ ଅନ୍ୟାୟର ପ୍ରତିବାଦର ସ୍ୱର, ସମାଜ ସମ୍ମୁଖରେ ନିଜକୁ ମଣିଷ ଭାବେ ପ୍ରତିଷ୍ଠିତ କରିବାର ପ୍ରତିବଦ୍ଧତା, ନିଜ ପୀଡ଼ା, ଅପମାନ ଓ ଜୀବନ ସଂଘର୍ଷର ଆତ୍ମବୟାନ ହେଉଛି ଦଳିତ ସାହିତ୍ୟର ସ୍ୱର। ଏଥିରେ ରହିଛି କ୍ରୋଧ, ବିଦ୍ରୋହ, ସମାଜ ବ୍ୟବସ୍ଥା ପ୍ରତି ପ୍ରଶ୍ନ, ପରମ୍ପରା ଓ ସଂସ୍କୃତି ପ୍ରତି ବିଶୋଦ୍ଗାର। ଦଳିତ ସାହିତ୍ୟର ପରିସର ଖୁବ୍ ବ୍ୟାପକ। ଜଗତୀକରଣ, ଜମି ଆନ୍ଦୋଳନ, ଜାତି, ଧର୍ମ, ସଂଖ୍ୟାଲଘୁ ତଥା ନାରୀ ପ୍ରତି ତା'ର ବିଚାର, ଦୃଷ୍ଟି, ସମନ୍ୱୟର ଚରିତ୍ର ମଧ୍ୟ ଦଳିତ ସାହିତ୍ୟର ପରିସରଭୁକ୍ତ ତଥା ଜାତିବାଦୀ ଶୋଷଣ ଓ ଅପମାନର ସୂକ୍ଷ୍ମ ରୂପ ବି ଦଳିତ ସାହିତ୍ୟର ପରିସର, ଯାହା ଆମେ ଡକ୍ଟର ବାସୁଦେବ ସୁନାନୀଙ୍କ କବିତାରେ ଦେଖିବାକୁ ମିଳିଥାଏ। ଯାହାକୁ ଅକର୍ମଣ୍ୟ କରିବାର ଅଛି ତାହାକୁ ମନ୍ଦିରରେ ନେଇକି ବସାଅ, ଯାହାକୁ ଅପମାନିତ କରିବାର ଅଛି ତାହାକୁ ଜାତିର ନାଁରେ ଡାକ। ଆମ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟର ଆଲୋଚନା କରିବାକୁ ଗଲେ ଲକ୍ଷ୍ୟ କରିପାରିବା ଯେ ଚର୍ଯ୍ୟା ଗୀତିକା, ସାରଳା ଦାସ, ପଞ୍ଚସଖା ଓ ଭୀମଭୋଇଙ୍କ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଚେତନା ଦେଖିବାକୁ ମିଳେ ନାହିଁ। ସମୟକ୍ରମେ ଆମେ ସଚି ରାଉତରାୟ, ରବି ସିଂ, ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣଙ୍କ ଲେଖାରେ ଦଳିତର ଏହି ପରିଚୟ ଓ ସେ ପରିଚୟରେ ମଣିଷ ଭୋଗୁଥିବା ଆର୍ଥିକ ଶୋଷଣ, କଷଣ, ପରିଚୟହୀନତାର କଷଣର ଚିତ୍ର ପାଇପାରିବା। ଓଡ଼ିଆ ସାହିତ୍ୟରେ ପ୍ରଥମ ଦଳିତ ସାହିତ୍ୟିକମାନେ ହେଉଛନ୍ତି ଚର୍ଯ୍ୟା ଗୀତିକାର କବି ଓ ଲେଖକମାନେ। ଏହି ଲେଖକମାନେ ପ୍ରାୟତଃ ଥିଲେ ଦଳିତ ସମ୍ପ୍ରଦାୟର, ଯଥା ଲୁଇପାଦ, ଡୋମ୍ବିପାଦ, ତନ୍ତିପାଦ ଇତ୍ୟାଦି, ଏବଂ ଏମାନଙ୍କର ଲିଖିତ ସାହିତ୍ୟକୁ ଓଡ଼ିଶାର ଆଦ୍ୟ ସାହିତ୍ୟ ବା ଆଦ୍ୟ ଦଳିତ ସାହିତ୍ୟ କୁହାଯାଇପାରେ। ଏହି ଚର୍ଯ୍ୟା ଗୀତିକାରେ ମଧ୍ୟ ଅନେକ ନାରୀ ଚରିତ୍ର ବର୍ଣ୍ଣିତ ହୋଇଛି, ଯଥା ଉଚ୍ଚା ଉଚ୍ଚା ପାବତ ତହି ବସଇ ସବରିବାଳି, ମୋ ରଙ୍ଗୀ ପିଛ ପରହୀଣ ଗୀବତ ଗୁଞ୍ଜରାମାଳି, ମୋ ରଙ୍ଗୀ ପିଛ ପରହୀଣ ଗୀବତ ଗୁଞ୍ଜରାମାଳି। ଏହି ଚର୍ଯ୍ୟା ଗୀତିକାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ଆବିର୍ଭାବ ହୁଏ ଆଦିକବି ସାରଳା ଦାସଙ୍କର। ସାରଳା ଦାସ ଦଳିତ ନୁହନ୍ତି, ମାତ୍ର ତାଙ୍କ ରଚିତ ସାହିତ୍ୟ ହେଉଛି ଦଳିତ ଚେତନା ସମ୍ବଳିତ ସାହିତ୍ୟ। ଏହା ପରେ ପରେ ପଞ୍ଚସଖା ସାହିତ୍ୟରେ ସ୍ଥାନ ପାଇଥିବା ପ୍ରତିମା ପୂଜା, ପୁରୋହିତବାଦ ଓ ଜାତି ପ୍ରଥା ବିରୋଧୀ ସ୍ୱର ହେଉଛି ଦଳିତ ଚେତନାର ମୂଳ ଆଧାର। ଏହି ପଞ୍ଚସଖା ଯୁଗରେ ଆମେ ନାରୀମୁକ୍ତି କଥା ବି ଦେଖିବାକୁ ପାଇଥାଉ, ଯାହାକି ବଳରାମ ଦାସଙ୍କର ଲକ୍ଷ୍ମୀପୁରାଣରେ ସ୍ପଷ୍ଟ ବର୍ଣ୍ଣିତ। ସେ ଶ୍ରିୟା ଚଣ୍ଡାଳିନୀ କଥା ହେଉ ଅବା ଲକ୍ଷ୍ମୀଙ୍କ ଚାଲିଯିବା ପରେ ଶ୍ରୀଜଗନ୍ନାଥଙ୍କର ଅବସ୍ଥା ହେଉ, ଯାହା ମାଧ୍ୟମରେ କବି ନାରୀର ଭୂମିକାର ଗୁରୁତ୍ୱ ବୁଝାଇବା ସହ ନାରୀର ସମ୍ମାନ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଏହା ପରେ ପରେ ଭୀମଭୋଇଙ୍କ ସାହିତ୍ୟରେ ମଧ୍ୟ ଆମେ ଦଳିତ ଚେତନାର ଏକ ସ୍ପଷ୍ଟ ଚିତ୍ର ପାଇଥାଉ। ତାଙ୍କ ସାହିତ୍ୟରେ ଆମେ ନିଃସ୍ୱାର୍ଥପରତା, ଜାତି ପ୍ରଥା ବିରୋଧରେ ସ୍ୱର, ଶୋଷଣ ବିରୋଧରେ ସ୍ୱର, ବୌଦ୍ଧିକ ବୈଷମ୍ୟ ଦୂରୀକରଣ ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କର ନିଃସ୍ୱାର୍ଥପରତା ବା ମାନବ ପ୍ରେମ ଆମେ ଉକ୍ତ ପଦରେ ଦେଖିପାରିବା, ଯଥା ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଜଗତ ଉଦ୍ଧାର ହେଉ। ସଚି ରାଉତରାୟ ମଧ୍ୟ ତାଙ୍କ କେତେକ କବିତାରେ ଦଳିତ ନାରୀର ଅସହାୟତାର ଚରିତ୍ର ଚିତ୍ରଣ କରିଛନ୍ତି, ଯେପରି ମହିଳା ଶ୍ରମିକର ପାଉଁଜି ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ଶ୍ରମର ତାଡ଼ନାରେ ଧନ୍ଦୀ ହେଉଥିବା ନାରୀଟି ତାର କାମନା ବାସନାକୁ ପାଉଁଜି ଭିତରେ ବିଜ୍ଞାପନ କରୁଛି, କିଡ଼େ ଭଲ ଲାଗେ ସତେ ମୂଲିଆଣୀ ଗୋଡ଼ର ପାଉଁଜ। ତାଙ୍କର ପାଉଁଜ କବିତାର ଗୋଟେ ପଦ, କିଡ଼େ ଭଲ ଲାଗେ ସତେ ମୂଲିଆଣୀ ଗୋଡ଼ର ପାଉଁଜ। ସେହିପରି ଏକବିଂଶ ଶତାବ୍ଦୀର 80 ଦଶକରେ ବିଚିତ୍ରାନନ୍ଦ ତାଙ୍କ କବିତାରେ ଦଳିତ ମଣିଷକୁ ଏକ ଦରିଦ୍ର ଶୋଷିତ ଶ୍ରେଣୀ ରୂପେ ବର୍ଣ୍ଣନା କରିଛନ୍ତି। ପ୍ରସନ୍ନ ମିଶ୍ରଙ୍କର ଟ୍ରକ୍ ଡାଲାରେ ସନାତନ ସଂକଳନରେ ଦଳିତର ଶ୍ରେଣୀ ପରିଚୟ ଗୁରୁତ୍ୱ ପାଇପାରିଛି। ଆଶୁ ପରିଡ଼ାଙ୍କର

ଖଣ୍ଡାଳ କବିତା ସଂକଳନ ଓ ପରବର୍ତ୍ତୀ କେତେକ କବିତାରେ ମଧ୍ୟ ଦଳିତ ଶ୍ରେଣୀର ପରିଚୟ ସହ ଦଳିତ ଚେତନାର କଥା, ତାର ପ୍ରତିବାଦର କଥା ବର୍ଣ୍ଣିତ ହୋଇଛି। ଏହି ସମସାମୟିକ ଦଳିତ ଚେତନା ସମ୍ବଳିତ କବିତା ସୃଷ୍ଟି କରୁଥିବା କବିମାନଙ୍କ ମଧ୍ୟରେ ବାସୁଦେବ ସୁନାନି, ଅଖିଳ ନାୟକ, ପୀତାମ୍ବର ତରାଇ, ଗୋପୀନାଥ ବାଗ, ନରେନ୍ଦ୍ର ଭୋଇ, ଜୟଦ୍ରତ ସୁନା, ସମୀର ରଞ୍ଜନ ଇତ୍ୟାଦି ଅନ୍ୟତମ। ଏହି ଦଳିତ ସାହିତ୍ୟ ବା ଚେତନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ନାରୀ। ଏହି ପୁରୁଷ ପ୍ରଧାନ ସମାଜରେ ନିର୍ଯାତନା, ଅତ୍ୟାଚାର, ଶୋଷଣ କ୍ଷେତ୍ରରେ ନାରୀ ହିଁ ସବୁଠୁ ଅଧିକ ନିଷ୍ପେଷିତ ଭୁକ୍ତଭୋଗୀ। ତେଣୁ ଡକ୍ଟର ବାସୁଦେବ ସୁନାନିଙ୍କ କେତେକ ନାରୀ ଚରିତ୍ରକୁ ଆମେ ଆଲୋଚନାଭୁକ୍ତ କରିପାରିବା, ଯଥା ଛେଲିଏନ୍ ବାଇ, ଡାହାଣୀ କାକି, ଗୋଠିଆ ଲେନ୍ ଇତ୍ୟାଦି। ତାଙ୍କ କରଡ଼ିହାଟ ସଂକଳନର ଛେଲିଏନ୍ ବାଇ କବିତାରୁ କିଛି ପଦ ଉଦ୍ଧାର କରାଯାଇପାରେ। ଧୁ ଧୁ ଖରାରେ ବାଡ଼ିଟିଏ ଧରି ଚିରାପଣତକୁ ମୁଣ୍ଡରେ ଘୋଡ଼ାଇ ବାଇ ଯେବେ ଅମରିବୁଦା କେନ୍ଦୁପୁଚ୍ଛା ଛାଇଁରେ ଠିଆ ହୋଇଥିବା ଦେଖିବେ, ତ ସ୍ୱତଃ କହିପକାଇବେ, ଆହା, ମଣିଷମାନେ ସତେ କେଡ଼େ ବିଶ୍ୱସ୍ତ ଗୋଲାପ ଛେଳିଙ୍କ ପାଖରେ। ସେହିପରି ତାଙ୍କର ଛି ସଂକଳନର ଦ୍ୱିତୀୟ ସଂସ୍କରଣର ଆରମ୍ଭ ହୁଏ ଏକ ଅଭିନବ ପ୍ରେମ କବିତାରୁ, ଯେଉଁଠି ଢୋଲିଆର କଳା ଓ ତାର ଅଛବ ଜୀବନକୁ ଏକା ସାଙ୍ଗରେ ଆପଣେଇ ନେବାର ସ୍ୱପ୍ନ ଦେଖିଛି ନାୟିକା। ଏତକ ଜାଣେ, ତୁ କେତେବେଳେ ରାୟପୁର ସହରର ରିକ୍ସାବାଲା, ତ କେତେବେଳେ ନୂଆପଡ଼ା ଜିଲ୍ଲାର ଅନାମଧେୟ ଗାଁରେ କର୍ମଠ ହଳିଆ, ମୋର ସତେ କାହିଁ ସେ ଯୋଗ୍ୟତା। ଢୋଳ ତାଳ ସହ ଗାଉଥିବା ଗୀତ ପାଇଁ ଧରିବାକୁ ଘଡ଼ିଏ ପାଲିଆ। କବି ସେହିପରି ତାଙ୍କର ଦାନ୍ତୁରା ଫୁଲ କବିତାରେ ଚିରା ଫଟା ଫ୍ରକ୍ ପିନ୍ଧି ବେଫିକର ଫୁଲ ତୋଳୁଥିବା ଝିଅଟିର କଥା କହି ଠାକୁରଙ୍କୁ କାଠଗଳାରେ ଠିଆ କରାଇଛନ୍ତି। ହଠାତ୍ ପ୍ରଶ୍ନ ଉଠେ, ଏ ନିମଗ୍ନ ଫୁଲ ତୋଳା ଦୃଶ୍ୟ ଦେଖିଲା ପରେ ନିରୀହ ଫୁଲମାନଙ୍କୁ ଚୋବେଇ ଯିବା ପାଇଁ ଲହ ଲହ ଲାଳ ଗଡ଼େଇ ମନ୍ଦିର ଭିତରେ ବସିଥିବା ଠାକୁର ବାସ୍ତବରେ କେତେ ଜଘନ୍ୟ ହୋଇପାରେ। ଛି କବିତା ସଂକଳନର କିଛି କବିତାରେ ଏକ ପ୍ରତିବାଦୀ ନାରୀ ସ୍ୱର ଦେଖାଦେଇଛି, ଯାହା ପୁରୁଷ ପ୍ରାଧାନ୍ୟତାକୁ ପ୍ରଶ୍ନ କରିଛି। ମାତ୍ର ଏହାକୁ ନାରୀବାଦୀ କବିତା କୁହାଯାଇ ନପାରେ। ଏ ନାରୀମାନେ ହେଉଛନ୍ତି ପାଞ୍ଚାଳୀ, ରାମ ରାବଣ ଯୁଦ୍ଧ ପରେ ବିଭୀଷଣର ପତ୍ନୀ ମନ୍ଦୋଦରୀ, ଦଳିତ ନାରୀ ଗୋଠିଆ ଲେନ୍ ଏବଂ ବିଶ୍ୱବସୁ ଦ୍ୱାରା ପ୍ରତାରିତ ଲଳିତା। କାଳରାତ୍ରି ପାଖେଇ ଆସୁଛି କବିତାରେ ପାଞ୍ଚାଳୀର ସତୀତ୍ୱକୁ ଅସ୍ୱୀକାର ଓ ସତୀତ୍ୱ ନାଁରେ ସେ ଭୋଗିଥିବା ଶୋଷଣର ପୀଡ଼ାକୁ ବର୍ଣ୍ଣନା କରାଯାଇଛି। ବେଳେବେଳେ ଲାଗେ ଏ ସତୀ ଉପାଧି ହିଁ ନାରୀ ପାଇଁ କଳଙ୍କମୟ ରହସ୍ୟ, ଯାହାକୁ ନିରୂପଣ କରିଥାନ୍ତି କେବଳ ସେହି କଳଙ୍କାୟିତ ପୁରୁଷ। ଛି, ମୋତେ କାହିଁକି କରାଗଲା ଏ ଉପାଧିରେ ଭୂଷିତ। ଉକ୍ତ ପଦରେ ଆମେ ଜାଣିପାରିବା ପାଞ୍ଚାଳୀର ସେହି ଅସ୍ୱୀକାରପଣ ସେ ତାଙ୍କର ସତୀତ୍ୱକୁ ନେଇ। ସେହିପରି ବିକଟାଳ ମହୁରୀ କବିତାରେ ରାଜା ହେବା ଇଚ୍ଛାରେ ବିଭୀଷଣର ଯୁଦ୍ଧରୂପୀ ଧ୍ୱଂସର ପ୍ରକ୍ରିୟା ଓ ଭାଇର ପତ୍ନୀକୁ ରାଣୀ କରିବା ନେଇ ଏକ ପୁରୁଷର ଭୋଗ ଓ କ୍ଷମତା ସର୍ବସ୍ୱ ମାନସିକତାକୁ ଅସହାୟ ମନ୍ଦୋଦରୀଙ୍କ ମୁଖରୁ ବର୍ଣ୍ଣନା କରିଛନ୍ତି କବି ବାସୁଦେବ ସୁନାନି। ସେଇଥିରୁ ଆମେ ଗୋଟେ ପଦ ଉଦ୍ଧାର କରିପାରିବା, ଆଜି ଯେଉଁ ମୁକୁଟ ସେ ପିନ୍ଧୁଛନ୍ତି ସେଇଟା କଟାମୁଣ୍ଡ ମୋ ସ୍ୱାମୀର, ଆଜି ଯେଉଁ ମୁକୁଟ ସେ ପିନ୍ଧୁଛନ୍ତି ସେଇଟା କଟାମୁଣ୍ଡ ମୋ ସ୍ୱାମୀର, ଯେଉଁ ସିନ୍ଦୁରକୁ ସିଏ କପାଳରେ ଅଭିଷେକର ଟୀକା ମାରିଛନ୍ତି ତାହା ରକ୍ତ ମୋ ସ୍ୱାମୀଙ୍କ ଧମନୀର, ଯେଉଁ ସିଂହାସନରେ ବସିବେ ତାହା ଗଡ଼ିଯାଇଛି ହଜାର ହଜାର ନିରୀହ ପ୍ରଜାଙ୍କ ଶବ ଉପର, ସବୁରି ଉର୍ଦ୍ଧ୍ୱରେ ମୁଁ କୁଆଡ଼େ ହେବି ତାଙ୍କ ପାଟରାଣୀ, ସବୁରି ଉର୍ଦ୍ଧ୍ୱରେ ମୁଁ କୁଆଡ଼େ ହେବି ତାଙ୍କ ପାଟରାଣୀ, ଶଯ୍ୟା ସଙ୍ଗିନୀ ଛି, ଏକଥା ଜମା ବରଦାସ୍ତ କରି ହେବନି, ଛି, ଏକଥା ଜମା ବରଦାସ୍ତ କରି ହେବନି। କବିତା, ନାରୀ, ନଈତୁଠ, ପୋହଳା ମାଛ ଓ ପ୍ରତାରକ ପ୍ରେମିକର କବି ବର୍ଣ୍ଣନା କରିଛନ୍ତି କିଭଳି କ୍ଷମତା ରାଜନୀତିର ଆବଶ୍ୟକତା ପାଇଁ ଈଶ୍ୱର ଚୋରି ପାଇଁ ରାଜା ଦ୍ୱାରା ପ୍ରେରିତ ସେ ବିଶ୍ୱାବସୁ ଏକ ସରଳ ବିଶ୍ୱାସୀ ଝିଅକୁ ପ୍ରତାରିତ କରୁଛି। ଧନ୍ୟ ସେଇ ନରାଧୀଶ, ଧନ୍ୟ ତାଙ୍କ ତାଲିମ କୌଶଳ, ଧନ୍ୟ ସେଇ ନରାଧୀଶ, ଧନ୍ୟ ତାଙ୍କ ତାଲିମ କୌଶଳ, ଏକ କୁଆଁରୀ କନ୍ୟାକୁ ହାତବାରିସି କରି, ଏକ କୁଆଁରୀ କନ୍ୟାକୁ ହାତବାରିସି କରି, ଯିଏ ଲୁଣ୍ଠନ କରିପାରନ୍ତି ଅନ୍ୟର ଦେଉଳ, ଯିଏ ଲୁଣ୍ଠନ କରିପାରନ୍ତି ଅନ୍ୟର ଦେଉଳ। ଆମେ ଜୟଦ୍ରତ ସୁନାଙ୍କ କବିତାରେ ମଧ୍ୟ ଦଳିତ ନାରୀ ଚରିତ୍ରକୁ ଦେଖିପାରିବା। ତାଙ୍କ ସେ ଝିଅଟି କବିତାରେ କୁଲି କାମ କରୁଥିବା ଝିଅଟିର ବର୍ଣ୍ଣନା କରି କବି କହିଛନ୍ତି, ବୁଝିପାରେନି ମୁଁ କୁଲି କାମ କରୁଥିବା ସେ ଝିଅଟି, ଅଣ୍ଟାରେ ଗାମୁଛା ଭିଡ଼ି କଣ୍ଟ୍ରାକ୍ଟରର ଅନିଚ୍ଛା ସତ୍ତ୍ୱେ କାହିଁକି ଅଧିକ ମୁରୁମ୍ ବିଛାଏ ରାସ୍ତା ମଝିରେ। ବୁଝିପାରେନି ମୁଁ କୁଲି କାମ କରୁଥିବା ସେ ଝିଅଟି, ଅଣ୍ଟାରେ ଗାମୁଛା ଭିଡ଼ି କଣ୍ଟ୍ରାକ୍ଟରର ଅନିଚ୍ଛା ସତ୍ତ୍ୱେ କାହିଁକି ଅଧିକା ମୁରୁମ୍ ବିଛାଏ ରାସ୍ତା ମଝିରେ। ତାଙ୍କର ଅନ୍ୟ ଏକ କବିତା ବର୍ଷା ହେଲା ବୋଲିରେ ମଧ୍ୟ ବର୍ଣ୍ଣନା କରିଛନ୍ତି, ହେଇ ଦେଖ ଘର ଭିତରେ ଆଉ ଜଣେ ମଣିଷ ଯାହାକୁ ତୁମେ ସ୍ତ୍ରୀ ଲୋକ ବୋଲି କୁହ, ଅନେକ ବାର ଆଉ ଯେ ନେଇଛି କବାଟ। କେବଳ କବିତା ନୁହେଁ, ଗଳ୍ପ ଉପନ୍ୟାସରେ ମଧ୍ୟ ଆମେ ଏହି ଦଳିତ ଚେତନା ଓ ନାରୀ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ
ଅନୁଭବ କରିପାରିବା। ଏହି ପୁରୁଷ ପ୍ରଧାନ ସମାଜରେ ନାରୀକୁ ଅବଳା ଦୁର୍ବଳ କରି ରଖିବା

ତାଙ୍କର ଷଡ଼ଯନ୍ତ୍ରରେ ଏହି ଦଳିତ ନାରୀଟି ହିଁ ଅଧିକ ଶୋଷିତ ହୁଏ। ଦାରିଦ୍ର୍ୟତା ଅସହାୟତାର ସୁଯୋଗରେ ନାରୀ ପ୍ରତି ହେଉଥିବା ନିର୍ଯାତନାର ସ୍ପଷ୍ଟ ଚିତ୍ର ଓଡ଼ିଆ ସାହିତ୍ୟରେ ପ୍ରତିଫଳିତ ହୋଇଛି। ଆମେ ଉପନ୍ୟାସରେ ଦେଖିବାକୁ ଗଲେ ଗୋପୀନାଥ ମହାନ୍ତିଙ୍କର ପ୍ରାୟତଃ ଉପନ୍ୟାସକୁ ଆଲୋଚନାଭୁକ୍ତ କରିପାରିବା, ଯେପରି ଗୋପୀନାଥ ମହାନ୍ତିଙ୍କର ପରଜା, ହରିଜନ, ଅମୃତର ସନ୍ତାନ, କାହ୍ନୁଚରଣ ମହାନ୍ତିଙ୍କର ଶାସ୍ତି, ଫକୀରମୋହନ ସେନାପତିଙ୍କର ଛମାଣ ଆଠଗୁଣ୍ଠ ଇତ୍ୟାଦି। ସେହିପରି ଅଖିଳ ନାୟକଙ୍କ ଭେଦ, ସତ୍ୟପ୍ରିୟ ମହାଲିକଙ୍କର ଗଭର୍ ଷ୍ଟୋରି ଓ ଶୂନ୍ୟକାଳ, ବାସୁଦେବ ସୁନାନୀଙ୍କର ପୋଡ଼ାପୋଡ଼ି ଓ ମଶାରୀର ସହର ଦିଲ୍ଲୀ ବେଶ ଉଲ୍ଲେଖଯୋଗ୍ୟ। ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ବସନ୍ତ ମଲ୍ଲିକ, ସମୀର ରଞ୍ଜନ, ସୁପ୍ରିୟା ମଲ୍ଲିକ, ଅଧ୍ୟାପକ ଗୋପବନ୍ଧୁ, କ୍ଷେତ୍ରବାସୀ ମାନସେଟ, ଡକ୍ଟର ହରେକୃଷ୍ଣ ପାତ୍ର, ଶ୍ରୀନାଥ ଜେନା, ସୀମା ହାଲଦାର, ଶାନ୍ତିପ୍ରିୟା ଜେମା ଆଦି ପ୍ରାବନ୍ଧିକମାନେ ଦଳିତ ଚେତନାକୁ ଗୁରୁତ୍ୱ ଦେଇ ପ୍ରବନ୍ଧ ରଚନା କରିଛନ୍ତି। ସେହିପରି ଆଉ କେତେଜଣ ଉଲ୍ଲେଖନୀୟ ସୃଷ୍ଟି ଓ ତାର ସ୍ରଷ୍ଟାମାନେ ହେଉଛନ୍ତି ବାସୁଦେବ ସୁନାନୀଙ୍କର ଦଳିତ ପୁଞ୍ଜିବାଦ ଓ ଭୂମଣ୍ଡଳୀକରଣ, ଦଳିତ ସଂସ୍କୃତିର ଇତିହାସ ଓ ଓଡ଼ିଆ ଦଳିତ ସାହିତ୍ୟ, ଗୋପବନ୍ଧୁ ମହନ୍ତଙ୍କର ମାର୍କ୍ସବାଦ ବନାମ ଆମ୍ବେଦକରବାଦ ତଥା ସମୀର ରଞ୍ଜନଙ୍କର ବହ୍ନି ଇତ୍ୟାଦି ପ୍ରବନ୍ଧ। ସେହିପରି ଗଳ୍ପ କ୍ଷେତ୍ରରେ ସମୀର ରଞ୍ଜନଙ୍କର ଉଇହୁଙ୍କା ପାଲଟି ଯାଉଥିବା ମଣିଷମାନେ, ସଞ୍ଜୟ ବାଗ୍ଙ୍କର କଳାସ୍ୟାହୀ ଓ ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା, ସୁପ୍ରିୟା ମଲ୍ଲିକଙ୍କର ଏକା ଏକା ଏବଂ ସତ୍ୟପ୍ରିୟ ମହାଲିକଙ୍କର ଗଳ୍ପ ସଂକଳନ ମିଛ ସହିତ ଏକ ପ୍ରୟୋଗ ଓ ସରିନଥିବା ଏକ ଲୋକକଥା ବେଶ ଉଲ୍ଲେଖଯୋଗ୍ୟ। ସାହିତ୍ୟର ବିଭିନ୍ନ ବିଭାଗ ପରି ନାଟ୍ୟ ସାହିତ୍ୟରେ ମଧ୍ୟ ଆମେ ଏହାର ପ୍ରଭାବ ଦେଖିବାକୁ ପାଇଥାଉ। ଏହି ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଦଳିତ ନାରୀମାନଙ୍କର ଅନେକ ସମସ୍ୟା ରହିଛି ଏବଂ ଏହି ଦଳିତ ନାରୀମାନଙ୍କୁ ନେଇ ଅନେକ ନାଟକ ରଚିତ ହୋଇଛି, ଯେଉଁଥିରେ ଏମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ନାଟ୍ୟକାର ଏହାର ସମାଧାନ ପାଇଁ ମଧ୍ୟ ତତ୍ପର ହୋଇଉଠିଛନ୍ତି। ଏହିଭଳି କେତେକ ନାଟକର ଉଦାହରଣ ଆମେ ନେଇପାରିବା, ଯଥା ଭିକାରୀଚରଣଙ୍କର ନାଟକ ସଂସାର ଚିତ୍ର, ଯୌତୁକ ଇତ୍ୟାଦି। ଯେମିତି ଯୌତୁକରେ ଯୌତୁକ ପାଇଁ ଅତ୍ୟାଚରିତ ନାରୀର ଚରିତ୍ର ଚିତ୍ରଣ କରାଯାଇଛି, ସେହିପରି କାଳୀଚରଣଙ୍କର ଗାର୍ଲସ୍ ସ୍କୁଲ, ପରିବର୍ତ୍ତନ, ରକ୍ତ ମାଟି, ଗୋପାଳ ଛୋଟରାୟଙ୍କର ଅଭାଗିନୀର ସ୍ୱର୍ଗ, ବିକେ ନାଗଙ୍କର କନ୍ୟାଦାନ ଇତ୍ୟାଦି। ତେବେ ଆମର ଆଲୋଚନାର ବିଷୟବସ୍ତୁକୁ ଯଦି ଦେଖିବା, ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବରେ, ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ ସମାଜରେ ନାରୀ ଦଳିତ କାହିଁକି, ବା ନାରୀର ଏହି ଅସହାୟତା, ନିର୍ଯାତିତା, ପୀଡ଼ିତା ହେବା ପଛରେ କେଉଁ କାରଣ ଦାୟୀ। ମୋ ମତରେ ସର୍ବପ୍ରଥମ କାରଣ ହେଉଛି ନାରୀ ଶିକ୍ଷାର ଅଭାବ। ଏହି ପୁରୁଷ ପ୍ରଧାନ ସମାଜରେ ନାରୀ ନିଜ ପାଇଁ ସ୍ୱର ଉତ୍ତୋଳନ ନକଲେ କେହି ତାର ଅଧିକାର ପାଇଁ ତତ୍ପର ନୁହନ୍ତି ଏବଂ ଜଣେ ନାରୀ ଶିକ୍ଷିତ ହେଲେ ହିଁ ନିଜର ସମ୍ମାନ, ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିପାରିବ। ଦ୍ୱିତୀୟତଃ, ସମାଜରେ ଥିବା ଲିଙ୍ଗଭିତ୍ତିକ ଭେଦଭାବ। ଏହି ଭେଦଭାବ ପାଇଁ ହିଁ ସମାଜ ଶାରୀରିକ ଗଠନ ଦୃଷ୍ଟିରୁ ନାରୀକୁ ପୁରୁଷଠାରୁ ଦୁର୍ବଳ, ଅସହାୟ ବୋଲି ଭାବନା ପୋଷଣ କରିଛି ଏବଂ ଅନୁରୂପ ଭାବେ ନାରୀକୁ ସେହି ମାନସିକତାର ପ୍ରଭାବରେ ପ୍ରଭାବିତ କରି ନାରୀକୁ ନିଜ ଆୟତ୍ତରେ ରଖିଆସିଛି। ତୃତୀୟରେ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ପୁରୁଷ ନାରୀକୁ ସ୍ୱତନ୍ତ୍ରତା ଦେବା ପାଇଁ ନାରାଜ ଏବଂ ଶିକ୍ଷା ଅଭାବରୁ, ଆର୍ଥିକ ସ୍ୱଚ୍ଛଳତା ଅଭାବରୁ ନାରୀ ମଧ୍ୟ ବାଧ୍ୟ ହୋଇ ପୁରୁଷର ଅଧୀନସ୍ଥ ହୋଇ ରହିଆସିଛି, ଫଳରେ ସ୍ୱାଧୀନ ଭାବେ ନିଜ ମତପୋଷଣ ମଧ୍ୟ କରିପାରେ ନାହିଁ ଏହି ନାରୀ। ପୁରୁଷ ନିଜର କ୍ଷମତାର ପ୍ରଭାବରେ ନାରୀକୁ ଶିକ୍ଷାରୁ ଦୂରେଇ ରଖି ଅର୍ଥନୈତିକ ସ୍ୱାଧୀନତାରୁ ତାକୁ ବଞ୍ଚିତ କରିଛି ଏବଂ ନାରୀର ସାମାଜିକ, ମାନସିକ, ରାଜନୈତିକ ସ୍ୱାଧୀନତାକୁ ନିୟନ୍ତ୍ରଣ କରିଆସିଛି। ବିବାହ ପୂର୍ବରୁ ନାରୀ ପିତାର ଅଧୀନରେ ଥିଲାବେଳେ ବିବାହ ପରେ ସ୍ୱାମୀ ଅଧୀନରେ ଏବଂ ପରେ ବୃଦ୍ଧାବସ୍ଥାରେ ସେ ନିଜ ପୁତ୍ରର ଅଧୀନରେ ଜୀବନଯାପନ କରିଆସୁଛି। ନାରୀ ଜୀବନବ୍ୟାପୀ ପୁରୁଷର ଅଧୀନରେ ରହି ତାର ମାନସିକତାରେ ସ୍ୱାଧୀନ ଭାବରେ କିଛି ବ୍ୟକ୍ତ କରିପାରେ ନାହିଁ, ନିଜର ପ୍ରତିଭାକୁ, ସାମର୍ଥ୍ୟକୁ ଏବଂ କ୍ଷମତାକୁ ଠିକ୍ ଭାବରେ ପ୍ରୟୋଗ ମଧ୍ୟ କରିପାରେ ନାହିଁ, ଯାହାଦ୍ୱାରା ସେ ପୁରୁଷ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରେ ନାହିଁ। ଏହାର ସୁଯୋଗ ନେଇ ପୁରୁଷ ନାରୀକୁ ନିଜର ଅଧୀନସ୍ଥ କରି ରଖିଥାଏ। ତେବେ ଆଲୋଚ୍ୟ ଦଳିତ ସାହିତ୍ୟର ସ୍ରଷ୍ଟାମାନଙ୍କର ସୃଷ୍ଟିଗୁଡ଼ିକ ଦେଖିଲେ ଜାଣିହୁଏ ଯେ ସେମାନଙ୍କ ମଧ୍ୟରୁ କିଛି ଜଣ ଏ ଉଦ୍ଦେଶ୍ୟର ସହ ସାହିତ୍ୟ ସାଧନ କରୁଛନ୍ତି। ଏ ଉଦ୍ଦେଶ୍ୟ ହେଉଛି ଦଳିତ ସାହିତ୍ୟର ରଚନା ଓ ପ୍ରଚାର ପ୍ରସାର, ଦଳିତର ଅସ୍ତିତ୍ୱ ଓ ଅସ୍ମିତାର ଅନ୍ୱେଷଣ, ନିର୍ମାଣ ତଥା ପ୍ରତିଷ୍ଠା। ତେବେ ଏହି ବିଶେଷ ଧାରାରେ ସାହିତ୍ୟ ସୃଷ୍ଟି କରୁଥିବା ସାହିତ୍ୟିକମାନେ ଆରମ୍ଭ କରିଥିବା ଏହି ଧାରା ଆଗାମୀ ଦିନରେ ଆହୁରି ସ୍ପଷ୍ଟରୁ ସ୍ପଷ୍ଟତର ହେବ ବୋଲି ବିଶ୍ୱାସ ରଖେ। ଏକ ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ଓ ବିଚାର ବିରୁଦ୍ଧରେ ସଚେତନ ହୋଇ ପ୍ରତିକ୍ରିୟା ଓ ପ୍ରତିବାଦ କରିବା ସମସ୍ୟାର ସମାଧାନ ନୁହେଁ। ଆମକୁ ଏକ ସମାଧାନର ବାଟ ଖୋଜିବାକୁ ହେବ, ଯାହା ପୂର୍ବରୁ ଅନ୍ୟାୟ ସଙ୍ଗତ, ଘୃଣାଭିତ୍ତିକ, ପ୍ରେମହୀନ, କରୁଣାହୀନ, ମାନବିକତାହୀନ ବ୍ୟବସ୍ଥା ଓ ବିଚାରର ବିକଳ୍ପ ନିର୍ମାଣ କରିବାକୁ ପଡ଼ିବ। ସମୟକ୍ରମେ ଆମ ସାହିତ୍ୟ ଲୋକଙ୍କୁ ସେ ଦିଗରେ

0: ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇବ। ତେବେ ଏହିପରି ଏକ ସୁନ୍ଦର ତର୍କସଙ୍ଗତ ନ୍ୟାୟସଙ୍ଗତ ସମାଜ ଦେଶ ଓ ଦୁନିଆର ସ୍ୱପ୍ନ ଦେଖୁଥିବା ସମସ୍ତ ସାହିତ୍ୟିକଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ଓଡ଼ିଆ ସାହିତ୍ୟର ଉଭୟ ଦଳିତ ଓ ଅଣଦଳିତ ସାହିତ୍ୟିକମାନଙ୍କୁ ଏ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଯାଇ ଭବିଷ୍ୟତ ସମାଜ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରାଯାଇପାରିବ।
1: ଶୁଣିଲେ ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ। ଆଲୋଚନା କଲେ ଅନନ୍ୟ ବେହେରା। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଗୀତ, କଣ୍ଠଶିଳ୍ପୀ ସାବିତ୍ରୀ ଭୋଇ, ଗୀତ ରଚନା ଯୁଧିଷ୍ଠିର ମେହେର।

ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ବୋଲି ଆଶା କରୁଛୁ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

0: ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ଯାଏଁ ମୁଲତବୀ। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 65 କିଲୋଗ୍ରାମ ବର୍ଗର ରୌପ୍ୟ ପଦକ ହାସଲ କରିଥିବା ରାଜା ମୁଥୁ ପାଣ୍ଡେଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି 12:30 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା କହିଥିଲେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ନିଟ୍ ସମ୍ବନ୍ଧରେ ଆଲୋଚନା ପାଇଁ ଦାବି କରିଥିଲେ ଏବଂ ଏହି ପଦକ୍ଷେପ ସ୍ୱରୂପ ନିଟ୍ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଲୋକସଭାରେ ବିଧେୟକ ଆଗତ କରାଯାଇଛି। ସେ କହିଥିଲେ ଦେଶର ଭାବାବେଗକୁ ଦୃଷ୍ଟିରେ ରଖି ଏହି ବିଧେୟକ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ସମେତ ଋଷିକାନ୍ତ ସିଂ, ରାଜା ମୁଥୁପଣ୍ଡି ଏବଂ ପାରା ପାୱାରଲିଫ୍ଟର ଝଣ୍ଡୁ କୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଐତିହାସିକ ବିଜୟ ହାସଲ କରିଛନ୍ତି।
2: ଭାରତ କି ସୁଶ୍ରୀ ମୀରାବାଇ ଚାନୁ ନେ ୱେଟ୍ ଲିଫ୍ଟିଂ କି 48 କିଲୋଗ୍ରାମ ବର୍ଗ କି ପ୍ରତିଯୋଗିତା ମେ ସ୍ୱର୍ଣ୍ଣ ପଦକ ଜିତା ହେ। ଇସ୍ ପ୍ରତିଯୋଗିତା ମେ ଶ୍ରୀ ଋଷିକାନ୍ତ ସିଂ ଚନମ ବମ୍ ତଥା ଶ୍ରୀ ରାଜା ମୁଥୁ ପାଣ୍ଡି ନେ ଉତ୍କୃଷ୍ଟ ପ୍ରଦର୍ଶନ କରତେ ହୁଏ ରଜତ ପଦକ ଜିତା ହେ। ମୈ ସଦନ କି ଓର ସେ ଜିତନେ ୱାଲେ ସଭି ଖିଲାଡ଼ିଓଁ କୋ ଇସ୍ ଐତିହାସିକ ଉପଲବ୍ଧି ପର ହାର୍ଦ୍ଦିକ ବଧାଇ ତଥା ଭବିଷ୍ୟ କେ ଲିଏ ଶୁଭକାମନାଏଁ ଦେତା ହୁଁ।
1: ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍ପତି କହିଥିଲେ ପ୍ରଶ୍ନୋତ୍ତର କାଳରେ ଅନ୍ୟ କୌଣସି ଘଟଣା ଉତ୍ଥାପନ କରାଯାଇପାରିବ ନାହିଁ ଏବଂ ବିରୋଧୀ ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଚଳାଇ ରଖିବା ଲାଗି ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।
2: जो सदन की मर्यादाओं परंपराओं को समाप्त करने का प्रयास कर रहे हैं। ये सदन है, सदन की मर्यादा बनाना रखना आपकी जिम्मेदारी है।
1: राज्यसभा को समान परिस्थिति

ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ଶ୍ରୀ ରିଜିଜୁ କହିଛନ୍ତି ଏହି ସଂଶୋଧନ ବିଧେୟକରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାଗୁଡ଼ିକ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ଦୋଷୀମାନଙ୍କ ପାଇଁ ସମୟୋଚିତ ଦଣ୍ଡ ପ୍ରଦାନ ବ୍ୟବସ୍ଥା ରହିଛି। ମସିହା ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟିସ୍ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ଏ ବି ସି ଡି ଏବଂ ଇ ଭଳି ପାଞ୍ଚ ପ୍ରକାରର ହେପାଟାଇଟିସ୍ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟିସ୍ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ, ଯାହାଫଳରେ ସିରୋସିସ୍ ଏବଂ ଯକୃତ କର୍କଟ ଭଳି ରୋଗ ହୋଇଥାଏ। 2018 ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାକୁ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସାମିଲ କରାଯାଇ ହେପାଟାଇଟିସ୍ ବି ଏବଂ ସିର ମାଗଣା ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ଅତ୍ୟଧିକ ବଳ ପ୍ରୟୋଗ ଘଟଣା ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଳା ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହୋଇଥିବା କେତେଜଣ ପୁଲିସ୍ କର୍ମଚାରୀଙ୍କ ପରିବାର ପକ୍ଷରୁ ଆଗତ ଆବେଦନର ଶୁଣାଣି କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଶାନ୍ତିପୂର୍ଣ୍ଣ ଏବଂ ନ୍ୟାୟପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସମ୍ବିଧାନ ଦ୍ୱାରା ଗ୍ରହଣୀୟ। ସଲିସିଟର ଜେନେରାଲ୍ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନାରେ ସହଯୋଗ କରିବେ ବୋଲି ସୁପ୍ରିମ୍କୋର୍ଟକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଗତ ମେ ମାସ 3 ତାରିଖରେ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଏହାର ପୁନଃ ପରୀକ୍ଷା ଘୋଷଣା ସମ୍ବନ୍ଧିତ ଆର୍ଜେଡି ସାଂସଦ ସୁଧାକର ସିଂଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା ନେଇ ସରକାରଙ୍କ ପ୍ରସ୍ତାବ ଉପରେ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସର ମତାମତକୁ ଅନୁଧ୍ୟାନ କରିବେ। ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଅନ୍ୟ ଏକ ଖଣ୍ଡପୀଠ କହିଛନ୍ତି ଲିଖିତ ପରୀକ୍ଷା ବଦଳରେ ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା କ୍ଷେତ୍ରରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଦେଶ ଆଜି ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଡକ୍ଟର କଲାମ ଏକ ବିକଶିତ ଆତ୍ମନିର୍ଭର ଏବଂ ଦୃଢ଼ ଭାରତର ସ୍ୱପ୍ନ ଦେଖିଥିଲେ। ଦେଶର ମହାକାଶ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ବିକାଶକୁ ଶିଖରକୁ ନେବା କ୍ଷେତ୍ରରେ ଡକ୍ଟର କଲାମଙ୍କ ଅବଦାନ ଅତୁଳନୀୟ ଥିଲା। ଶ୍ରୀ ବିର୍ଲା କହିଛନ୍ତି ଜ୍ଞାନ ଶୃଙ୍ଖଳା ସରଳତା ଏବଂ ଦେଶ ସେବାକୁ ସେ ତାଙ୍କ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ। ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱାସ ଓ ନବସୃଜନ ମାଧ୍ୟମରେ ଦେଶ ନିର୍ମାଣର ଭାବନା ଉଦ୍ରେକ କରିବାରେ ଡକ୍ଟର କଲାମ ସଫଳ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ମହାକାଶ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ଭାବେ ସେ ଡକ୍ଟର କଲାମଙ୍କୁ ଅଭିହିତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ସେ ଦେଶ ପାଇଁ ସବୁବେଳେ ଏକ ଆଦର୍ଶ ହୋଇ ରହିବେ। ଆସାମରେ ବନ୍ୟା ଜଳ ସ୍ତର ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର ଗୋଲହାଟ ଜୋରହାଟ ଏବଂ ଚରେଇଦେଓ ଜିଲ୍ଲାର 109 ରିଲିଫ୍ କ୍ୟାମ୍ପରେ 37,000 ଅଧିକ ଲୋକ ଆଶ୍ରୟ ନେଇଛନ୍ତି। କେବଳ ଶିବସାଗର ଜିଲ୍ଲାରେ 66 ରିଲିଫ୍ କ୍ୟାମ୍ପରେ 30,000 ଲୋକ ଆଶ୍ରୟ ନେଇଥିବା ସୂଚନା ଦିଆଯାଇଛି। ସରକାର ମିଶନ ମୋଡ୍ରେ ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରୁଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପ୍ରଭାବିତ ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ଚରେଇଦେଓ ଜିଲ୍ଲାର ସୋନାରୀରେ ବନ୍ୟା ଯୋଗୁଁ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 68 ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆସାମର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେବେ ଗୋଲହାଟ ଜିଲ୍ଲାର ନୁମାଲିଗଡ଼ଠାରେ ଘନଶ୍ରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ।
ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ

2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସମ୍ବାଦ ଶେଷ ହେଲା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟିସ୍ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନିରଥରେ ମଙ୍ଗଳ ଆଳତି, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯିବ। ଏହାପରେ ଚାରମଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା' ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2ଟା ଏବଂ ପରେ ଅପରାହ୍ନ 5ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା

0: ରହିବାରୁ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ଏବଂ ପରେ 3 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ସମ୍ଭାବ୍ୟ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରାଯିବ। ଅଗ୍ନିଶମ ଏବଂ ଓଡ୍ରାଫ୍ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି, ସେସବୁ ସମଗ୍ର ନିଖୁଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ, ବର୍ଷାର ପ୍ରକୋପ ମଧ୍ୟ କମି ଯିବ। ଆଜି ସନ୍ଧ୍ୟାଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
0: ରାଜ୍ୟବାସୀଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଭୁବନେଶ୍ୱର ୟୁନିଟ୍ 2 ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିଯୋଗର ପ୍ରତ୍ୟକ୍ଷ ଭାବେ ଶୁଣାଣି କରି ପ୍ରତ୍ୟେକଟି ଆବେଦନର ତୁରନ୍ତ ସମୟବଦ୍ଧ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ଅଭିଯୋଗର ଶୁଣାଣି କରି ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ଆଜି 1 ପୁଣ୍ୟତିଥି। ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡକ୍ଟର କଲାମଙ୍କୁ ମଧ୍ୟ ଭାରତର ମିଜାଇଲ୍ ମ୍ୟାନ୍ ବା କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। 2015 ଆଜିର ଦିବସରେ ସେ ଇହଲୀଳା ସମ୍ବରଣ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ରାଷ୍ଟ୍ରସେବା, ବିଜ୍ଞାନ, ନବସୃଜନ ଓ ଆତ୍ମନିର୍ଭର ଭାରତ ଗଠନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ ସଦାସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି। ଭାରତରତ୍ନ ଡକ୍ଟର କଲାମଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ଦେଶବାସୀଙ୍କ ପାଇଁ ଗୌରବର ବିଷୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2030 ସୁଦ୍ଧା ହେପାଟାଇଟ୍ସର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ପାଇଁ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଇଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟ୍ସ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ABCD ଏବଂ ଇ ଭଳି 5 ପ୍ରକାରର ହେପାଟାଇଟ୍ସ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟ୍ସ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ। 2018 ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂଙ୍କର ଆଜି 53 ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ଭଟଲି ବିଧାନସଭା ଆସନରୁ 3 ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ଶ୍ରମ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ଅମରାତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ରାଜ୍ୟବାସୀଙ୍କ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତ ସିଂଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ସେଠାରେ ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଜନ୍ମମାଟି ବରଗଡ଼ ଭଟ୍ଲିରେ ସ୍ୱର୍ଗତ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହିତ ରସଗୋଲାର ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ମଧ୍ୟରେ ରସଗୋଲା ଗୁରୁତ୍ୱ ବହନ କରିଥାଏ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ରଥଯାତ୍ରା ସହ ଜଡ଼ିତ ହୋଇଥିବାରୁ ପ୍ରତିବର୍ଷ ଆଜିର ଦିନରେ ରସଗୋଲା ଦିବସ ପାଳନ କରାଯାଉଛି। ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନୀଳାଦ୍ରି ବିଜେ ସମୟରେ ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଖୁଆଇବାର 600 ପୁରୁଣା ପରମ୍ପରା ରହିଛି। ଆଜି ଗୋଟିଏ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରାଯାଇଥାଏ। ଦେଶର ସୁରକ୍ଷା

ଅଖଣ୍ଡତା ରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ସାହସ, ଶୃଙ୍ଖଳା ଏବଂ ନିଃସ୍ୱାର୍ଥ ସେବାର ସର୍ବୋଚ୍ଚ ପରମ୍ପରାକୁ ସର୍ବଦା ବଜାୟ ରଖିଆସିଛି। ସେମାନଙ୍କର ଅଟଳ ସମର୍ପଣ, ତ୍ୟାଗ ଏବଂ କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ନିରନ୍ତର ପ୍ରେରଣାର ଉତ୍ସ। ସିଆର୍ପିଏଫ୍ ସ୍ଥାପନା ଦିବସ ଅବସରରେ ରାଜ୍ୟପାଳ ସମସ୍ତ କର୍ମଚାରୀ, ପୂର୍ବତନ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି, ସିଆର୍ପିଏଫ୍ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଦୃଢ଼ ସ୍ତମ୍ଭ ଭାବେ ସାହସ, ସମର୍ପଣ, ତ୍ୟାଗର ଭାବନା ସହ ଦେଶ ସେବା କରିଆସୁଛି। ରାଜ୍ୟର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ରାଜ୍ୟର 20 ଜିଲ୍ଲାର 61 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ 140,73,80,000 ଟଙ୍କା ମଞ୍ଜୁର କରିଛନ୍ତି। 60 ବିଦ୍ୟାଳୟରେ କଳା ଓ 11 ବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 12 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କୋରାପୁଟ କ୍ଲଷ୍ଟର ପକ୍ଷରୁ ନବରଙ୍ଗପୁରଠାରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଓ କଳା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟ୍ସ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ନିକିତା ଗାନ୍ଧୀ, କଥାଚିତ୍ର ତୁ ଝୁଟି ମେ ମକାର, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଥର ଶୁଣନ୍ତୁ ପାର୍ଟନର କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ସୋନୁ ନିଗମ, କୁନାଲ ଗଞ୍ଜାୱାଲା, ଶ୍ରେୟା ଘୋଷାଲ ଏବଂ ସୁଜି। ଗୀତ ରଚନା କରିଛନ୍ତି ସାଜିଦ ୱାଜିଦ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସବିର ଅହମ୍ମଦ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା।

ଓଡ଼ିଆନୁ ଅଣ୍ଟା କଥା ତେଙ୍ଗା ଖାତିର କିଛି ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲିକିରି ବାଜକୁନ୍ ନାମେ ହେଡ଼ୁ ହେଖା ଯଦି ଠିକ୍ ହିସାବନୁ ର ହେଲେ ନାମେ ଯେତେ ଦାତିଲି ବୋଲିକିରି ନାମ ଭାବତ ତାଙ୍କେ ଅର୍ଥ ମାନ

0: ଯେ ନାମ ସବୁବେଲେ ଚେଷ୍ଟା ନାନତ୍ ଯେ ଏକାନିକିରି ଭଲ୍ ହିସାବନୁ ରଥ ରୋଗ ବେମାର ଏକାନିକିରି ନାମାଲ ମାଲ ମାନ ଆ କଥା ନାମ ଚିନ୍ତା କାମନା କଥା ହେଲେ ଇଦାନ ଭି ନାମ ମାନା ପଲଦାତ କାମା ଯେ ମେଦୁ ଅଣ୍ଟା ଆତିଲି ହେଲେ ରୋଗ ବେମାର ମାନ ହିଁ ମାନ ଏନ୍ଦ୍ରିଗେ ରୋଗ ବେମାର ଆର ଇ ଜିଆ ଆର୍ ମେଦୁ ଆର୍ ଇ ଯେନ୍ ପରିବେଶ ଇଦା ଯେତେରେଗେ ଯେତେରେଗେ ସାଙ୍ଗେ ଇଦା ସମ୍ପର୍କ ଆତିଲି ହେଲେ ନାମ ଯେତେବେଲେ ନାମେ ମେଦୁ ନାସରି ନାମେ ସମ୍ପ୍ରଦାୟ ଉଠି ଇନ୍ନେ ଭାବଦାତ ଯେ ଏକାତରା ନାଦୁ ଲାଗିଆ କାଏଁ ଏକାସାନ ଚୁରଗୁଣି ଝାପଟା ଚିଚକି ଚିକାଏଁ ତ ଇନ୍ନଟା ନାମେ ବିଶ୍ୱାସ ରାଚା କିନ୍ତୁ ଧୀରେ ଧୀରେ ଯେତେବେଲେ ନାମେ ବିଜ୍ଞାନ ଉନ୍ନତି ନାଞ୍ଜା ନାମ ଆକାତ ପ୍ରକୃତିରେ ଏନ୍ଦ୍ରିକି ଲାଗା ନାମେ ମେଦୁ ନାସରି ଆରୁ ନାମ ଏକାନିକିରି ନାଣି ନାମେ ଅନ୍ଧରି ଇ ପ୍ରକାର କଥାବଦ ଆଗଲି ବାର୍ଚା ଆର୍ ହୁ ହିସାବନୁ ନାମ ସତର୍କ ମାନିକିରି ନାମେ ଜୀବନ ଆଗଲି ଆଗଲି ହୁଆଲଦାତ ହେଲେ ଭି ନାମ ଯେତେ ସତର୍କ ମାନଜୁକୁ ହିଁ ଇ ରୋଗ ବେମାର ବନ ନାମ ପୁରାପୁରି ମାନା କାମ ପଲଦାତ ପରିବେଶ ଯେନ୍ତା ବାଦଲାର ହୁ ହିସାବନୁ ଯଦି ନାମେ ଶରୀର ବଧ ଖାପ ଯଦି ପଲ୍ଲା ମହତା ହେଲେ ଇ ରୋଗ ବେମାରୀ ମାନ୍ନା ହିଁ ସମ୍ଭାବନା ଆତିଲି ତା କଥା ମାଞ୍ଜା ଯେ ପୂର୍ତ୍ତିତ ଗି ସମିଆ ତ ବାଦଲାର ଆଲି ବର୍ଷା ଆତିଲି ବିଣା ଆତିଲି ତାପରେ ପାଇଁଆ ଚେଖାବାର ଆଲି ଭିନ୍ ଭିନ୍ ସମିଆନୁ ଭିନ୍ ଭିନ୍ ପ୍ରକାର ଫାଡ଼ୁ ହାକରାଲି ଭିନ୍ ଭିନ୍ ପ୍ରକାର ଖାଦ୍ୟପେୟ ହାକରାଲି ଭିନ୍ ଭିନ୍ ପ୍ରକାର ଯେନ୍ ମାନ୍ଦା ହାକରାଲି ହନ୍ନେ ଭିନ୍ ଭିନ୍ ପ୍ରକାର ମେଦୁନ୍ ନାସର୍ନା ଭି ସମ୍ଭାବନା ଆତିଲି ତ ଆକୁ ଯେନ୍ତାକି ଚେପ ପୁଇଆଲି ଇ ଚେପନୁ ଏକେନ୍ ପ୍ରକାର ରୋଗ ବେମାର ମାନ୍ନା ଏଲ୍ଚକା ଆତିଲି ଆ କଥାବନ୍ ବିଶେଷ କରି ଆଲୋଚନା କମାଗେ ଲାଗାନ୍ ଇନ୍ନା ଷ୍ଟୁଡ଼ିଓନୁ ବାର୍ଚକାନାର ଇ ନାମେ ବୁର୍ଲାସ୍ତା ବୀର ସୁରେନ୍ଦ୍ର ସାଏ ଆହୁରି ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ତା ନିଶ୍ଚିତକ ବିଭାଗ ଅନ୍ତା ସହଯୋଗୀ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକା ଆଜ୍ଞା ଘାର ତାବାରା ତାମାନେ ମେନତ୍ ଯେ ଇ ବାର୍ଷା ସାମିଆନୁ ଏନ୍ଦିର ଏନ୍ଦିର ରୋଗ ବେମାର ମାନ୍ନା ଏଲ୍ଚକା ଆତିଲି ଆରୁ ଆ ରୋଗ ବେମାର ତି ନାମ ଏକାନିକିରି ସତର୍କ ମାନତ ଆରୁ ନାମେ ଶରୀର ବନ୍ ଠିକ୍ ଇ ଆଙ୍ଗତ୍ ଇ କଥାବନ୍ ତା ଡାକ୍ତର ଏକା ଆଜ୍ଞା ଜୁହାର
1: ଜୁହାର ଜୟ ଧର୍ମେ ବେଲାୟ
0: ଜୟ ଧର୍ମେ ବେଲାୟ
1: ନମା ସଫୁ କୁଣା ବନ୍ଧୁରିନ୍ ଜୁହାର ରେଡ଼ିଓ ଷ୍ଟେସନ୍ ତାର୍ତି ସମ୍ବଲପୁର ଆକାଶବାଣୀ ତାର୍ତି ସାଫାରିନ୍ ଜୁହାର ରେଙ୍ଗା ତାର୍ତି ଜୁହାର ଆଶା କାମଦାନ ସାଫାର ଘି ମେଦୁଦ ବାନେରଦ ଚେପୁନୁ ବହୁତ କିଛି ବିମାରିତ ପୁନା ପୁନା ବିମାରିତ ବାରାଲିଦ ତା ଇନ୍ଦର ଇନ୍ଦର ବେମାରୀ ନାମାଇ ଚେପୁ ଚେଖାନୁ ବାନିଦ ଆଦଘି ବିଷୟନୁ ଟିକେ କାଚେ ଲେଖରତ
0: ନିହାତି
1: ଆରୁ ଏସ୍କେ ତାନ ନାମ ବାଛର ତା ରୋଗ ବିମାରୀ ତି ଇନ୍ଦର ପ୍ରିକସନ୍ ହତ ଯେନ୍ତା ତେଙ୍ଗନାର ପ୍ରତି ମାନେ ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର ଟ୍ରିଟମେଣ୍ଟ ମାନେ ନାମ ଯଦି ସତର୍କ ରଥ ହେଲେ ବିମାରୀ ତି ନାମ ବଛରାଙ୍ଗତାରୁ ବହୁତ ମେଡିସିନ୍ ଖର୍ଚ୍ଚା ମାଞ୍ଜା କା ହସ୍ପିଟାଲ ଖର୍ଚ୍ଚା ତି ବଛରାଙ୍ଗତ
0: ହେଲେ ପହିଲା ଇ ଯେନ୍ ନାମେ ଚେପୁ ସମିଆନୁ ଯଦି ବଧ ହେଲେ ଏନ୍ଦିର ଏନ୍ଦିର ରୋଗ ବେମାରୀ ମାନ୍ନାକେ ବେଶୀ ସମ୍ଭାବନା ଆତିଲି ଆରୁ ଏକାନିକ୍ରି ଆଦାତ ମାନି ଆକଥାବନ
1: ସାଧାରଣ ଭାବରେ ନାମ ଯଦି ବିଚାର କାମ ହେଲେ ନାଷ୍ଟାକା ପାଞ୍ଚଟା ବିମାରୀ ମୁଖ୍ୟତଃ ମାନିତ ଚେପୁ ଚେଖାନୁ ଅଣ୍ଟା ମାନାଲିତ ଇ ଯେନ୍ ମଶା ମାଛି ତା ବାଢ଼ିକେ ଚେପୁନୁ ବିଡ଼ନା ଚେଖା ସବ ନୁହରି ଦାରୁ ରହି ଯେତେବେଲେ ଆମକୁ ଗୋଟି ଚତର ମାନିଦ କାମୁ ଟିକେ ଖାତିରେ ଆଡ଼ପା ଚାରିଆଡ଼େ ପୁରା ସନସନ୍ତିଆ ମାନିକ ତା ନା ମଶା ମାଛି ଗୋଟି ବହୁତ ବାଢ଼ିକ ତା ହୁଦଘି ଲାଗନ ଅଣ୍ଟା ବେମାରୀ ବାଢ଼ିଦ ଆରୁ ଅଣ୍ଟା ବେମାରୀ ମାଞ୍ଜା ଆମୁ ଆରୁ ନାମା ଖାଦ୍ୟ ଯେନ୍ ମନାଲଦାତ ମହାଲଦାତ ହୁଦଘି ଲାଗନ ଅଣ୍ଟା ଆରୁ ଅଣ୍ଟା ମାଞ୍ଜା ଯେନ୍ ନାମା ଟେମ୍ପରେଚର ବହୁତ ସଡନ୍ କମ୍ ମାଞ୍ଜା କିରାଦ ତା ଆର୍ଦ୍ରତା ବାଢ଼ରା କିରାଦ ତାନୁ ନାମା ହାୱାନୁ କା ଧୁକାନୁ ଯେନ୍ କିଛିଟା ଇନଫେକ୍ସନ୍ ଆସିଲି ଯେନ୍କିରେ ହାୱା ଲାଗନ ବାଢ଼ିଦ ଆରୁ ଅଣ୍ଟା ବହୁତ ମାଞ୍ଜା ଆମୁ ନାମ ନାଲ୍କୁ କମଲ ଗହଲା ଧରା କାନ୍ଲାର କା ବାହାରି ଗୁଠି କାମାନ୍ଲାର ତା ସବୁ ବାକି ହେଡ଼ୁ ହେଖା ଗୁଠି ଓଦାର ଆଲିଦ ତା ହୁଦଘି ଲାଗନ୍ ଆମେ ସ୍କିନ୍ ପ୍ରୋବ୍ଲେମ୍ ମାଞ୍ଜାକା ଫଙ୍ଗାଲ ଇନଫେକ୍ସନ୍ ବାଲନାର ହୁବଦ ମାନାଲିଦ ଇ ନାଷ୍ଟା ପ୍ରକାର କମନ୍
0: ବିଶେଷ ତା ପହିଲା ନିମ୍ ଯେନ୍ତା ତେଙ୍କାର ଯେ ଇ ନାମେ ଗୁଣିଆ ଯଦି ବାଢ଼ରା କେରା କା ଇ ଯେନ୍ ନାମେ ତିଙ୍ଗଲି ଯଦି ବେଶୀ ବାଢ଼ରା କେରା ହେଲେ ତମେ ତାର୍ତି ରୋଗ ବେମାର ଫୈଲାରି ବୋଲିକିରି ତା ଉଇ ଯେନ୍ ଗୁଣିଆ ଆତିଲି କା ଇ ତିଙ୍ଗଲି ଆତିଲି ତମେ ତାର୍ତି ଏକା ଏକା ରୋଗ ବଧ ନାମେ ସେନ୍କି ଆକ୍ରମଣ କାମନାକେ ଏଲ୍ଚକା ଆତିଲି
1: ତା ପହିଲା ବିମାରୀକେ ବାରତ ତା ଗୁଣିଆରୁ ତିଙ୍ଗଲି ଘି ଲଗାନ୍ ତା ଗୁଣିଆ ତା ହାଲଦାର ଦୁଇ ତିନ ପ୍ରକାର ଗୁଣିଆ ଆତିଲି ଅଣ୍ଟା ମଞ୍ଜା ଆନୋଫ୍ଲେସ୍ ମସ୍କିଟୋ ବାନାର ଅଣ୍ଟା ବାନାର ଚିକୁନ୍ ଗୁଣିଆ ଯେନ୍ ଡେଙ୍ଗୁ ଫିବର କାନ ଆଡ଼ିସେ ଜିପ୍ଟି ବାନାର କାହା ଟାଇଗର ଛାପ ଗୁଣିଆ ଯେନ୍ ବାନାର ଷ୍ଟ୍ରିପ୍ ଷ୍ଟ୍ରିପ୍ ରହିତ ବାଘ ଲେଖା ଷ୍ଟ୍ରିପ୍ ରହିତ ଆଦ ଉଲ୍ଲାବ କେନ୍ ପାରମିତ
0: ଆଚ୍ଛା
1: ଆରୁ ଇ ଆନୋଫ୍ଲେସ୍ ମସ୍କିଟୋ ବନ ବାନାର ଆଦ ବିଡ଼କନାଗେ ପାରମଦ ମନାଲେ ପାରି ବିଡ଼ି ପୁତନାଗେ ପାଇ ବିଡ଼ାର୍ କେନା
0: ଅନ୍ଧ୍ରିଆ ଅନ୍ଧ୍ରିଆ ଅନ୍ଧ୍ରିଆ।

0: ଯେନ୍ ଭୋର ଭୋର ଯେତେବେଳେ ଟିକେ ଅନ୍ଧାର ରହିତ ବିଡ଼ କନା ବେକେଣ୍ଡ ଅନ୍ଧାର ମାନିତ ହୁଦ୍ଗି ଲାଗନ ହୁଦ୍ଗି ଟିକେ ପ୍ରାଦୁର୍ଭ ବଢ଼ି ଗଏ ତା ହୁଦ୍ କମନଲି ମ୍ୟାଲେରିଆ ବନ ନମାଏ କାମିତ ମ୍ୟାଲେରିଆ ବିମାରୀ ଯେନ୍ କମନ ବନାର ମ୍ୟାଲେରିଆ ବନାର ତା ଆରଣଟା ମାନ ଯା ଚିକୁନଗୁନିଆ ତ ମ୍ୟାଲେରିଆ ଆରୁ ଚିକୁନଗୁନିଆ ଡେଙ୍ଗୁ ଘି ମେନ୍ ଡିଫରେନ୍ସ ବୋଧେନ୍ଦର ମ୍ୟାଲେରିଆ ବୋଧେନ୍ଦର ମାନତ କମ୍ପ ଜ୍ୱର ବନାର ଥଣ୍ଡା ଲାଗଦ ବହୁତ ଜୋରେ ପେଇଁଆ ଲାଗଦ ଆରୁ ନାଣି ଦନ୍ଦରଦ ଆରୁ ନାଣି ବଧ ଛାଡ଼ି ଛାଡ଼ି ଅନ୍ଦରଦ ପାଇରି ଅନ୍ଦରଦ ବିଡ଼ କନାକି ଅନ୍ଦରଦ ମଲାଲି ଇନ୍ନା ଅନ୍ଦରାଦ ଫେର ନାନୁଲା ଅନ୍ଦର କା ଦୁଇ ଦିନ ଅମ୍ବଦର ଅନ୍ଦରଦ ବୋଧ ମାନେ ମ୍ୟାଲେରିଆ ବୋଧ ଆରୁ ଚିକୁନଗିନିଆ ଡେଙ୍ଗୁ ଫିଭର ବୋଧ କଣ୍ଟିନ୍ୟୁଅସ୍ ପ୍ରାୟ ଅନ୍ଦରିତ ମାନେ ଆରୁ ବହୁତ ଜୋରସେ ହେଡ଼୍ ଟୁ ହେଡ଼୍ ଖାତ ନୁଜଦ ଜଏଣ୍ଟ ଗୁଠିତ ପେନ୍ ମାନଦ ପୁରା ମାନେ ହାଡ଼ ଭଙ୍ଗା ଦେନ୍ ପୁରା ଦେନ୍ ହେଡ଼୍ ଟୁ ହେଖା ପୁରା ନୁଜଦ ଏତଗନ୍ ମାନେ ପୁରା ହଚଲ ବୋଧ ପୁରା
1: ଛିଡ୍ରାକାନା
0: ଲେଖା ଲାଗଦ ତାପରେ ଡେଙ୍ଗୁ ଆରୁ ଚିକୁନଗିନିଆ ଆରୁ ଅଣ୍ଟା ଡେଙ୍ଗୁ ଘି ସିମ୍ପଟମ୍ ଆତିଲି ମେଦୁନୁ ଯେନ୍ ପାଣ୍ଡ୍ରୁ ହେସୁ ବନାର ପ୍ଲେଟଲେଟ୍ କାଉଣ୍ଟ ବନାର ଲାଲ ହେସୁ ଅଣ୍ଡା ଥିଲି ପାଣ୍ଡ୍ରୁ ହେସୁ ଅଣ୍ଡା ବନାର ତ ପାଣ୍ଡ୍ରୁ ହେସୁ ପ୍ଲେଟଲେଟ୍ ବନାର ତା ଆ ବୋଧ କମ୍ବରି କେଦ ମାତ୍ର ତା ଆତ କମ୍ବରକୁ ନେଇଦେର ମାନତ ବ୍ଲିଡିଂ ମାନନା ଘି ଚାନ୍ସ ଆତିଲି ତା ପ୍ଲେଟଲେଟ୍ ବୋଧ ଏନ୍ ଦରକାର ରକ୍ତ ଜମାଟ ଘି ଲଗାନ ସାହାଯ୍ୟ କାମି ତା ଆତ କମ୍ବରି କେଦ ବାକେନ୍ ହେସୁ ବୋଧ ମାନେ ଜମାଟମା ବାନ୍ଧି ତା ବ୍ଲିଡିଂ ଗୁଠି ଠୁଣିନ୍ତି ହାନୁନ୍ତି ହାନୁ ଗୁଠି ଲାଲ ମାନକଦ ତାକି ଚାନ୍ସ ରହେ ତା ହୁ ବୋଧ ମେନ୍ ଡିଫରେନ୍ସ ମ୍ୟାଲେରିଆ ଆରୁ ଡେଙ୍ଗୁ ଆରୁ ଚିକୁନଗୁନିଆ କି ଚିକୁନଗୁନିଆ ନୁ ତା ହତ୍କି ବ୍ଲିଡିଂ ହି ପ୍ରୋବ୍ଲେମ୍ ମଲା କିନ୍ତୁ ହେଡ଼୍ ବେକତ୍ ବହୁତ ନୁଜି
1: ନୁଜି ତା ଇ ପ୍ରକାର ଯଦି ବେମାରୀ ଯଦି ମାଞ୍ଜା ହେଲେ ଇଦନ୍ ଭଲ ମନା ଗିଲେ କାନେ କାନେ କାମନା କଥା
0: ଏକ ତା ଅଣ୍ଟା ସିମ୍ପଟୋମେଟିକ ପହିଲା ତା ଯଦି ମାଞ୍ଜା କିରାଦ ବାକି ନା ମାଦାର ମହତ ପାରାସିଟାମଲ ନାଣି ଘି ଲାଗନ ମହତ ଫେର ମ୍ୟାଲେରିଆ ଘି ଲାଗନ କ୍ଲୋରୋକିନ କା ଆର୍ଟିସୁନେଟ୍ ଟାବ୍ଲେଟ୍ ଯେନ୍ ହାକରାଲି ସଫା ହସ୍ପିଟାଲ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ହାକରାଲି ତ ଆଦାନ ମହତ ଆରୁ ଡେଙ୍ଗୁ ଫିଭର ଘି ଲାଗନ ଫେର ପାଣ୍ଡ୍ରୁ ହେସୁ ହି ଚଢ଼ାବାନାର ଆରୁ ବାକି ସିମ୍ପଟୋମେଟିକ ଯାହା ଯେନ୍ ଆଣ୍ଟିବାୟୋଟିକ ଚର୍ କା ଲାଣି ଘି ଲଗାନ ପାରାସିଟାମଲ ଚର୍ ତା ଦେନ୍ ମା ମାନ୍ନା ଘି ଲଗାନ ଏନ୍ଦର କାମ ମା ମାନ୍ନା ଘି
1: ଲଗାନ ଇଜ୍ ବେଟର୍ ଦେନ୍ କ୍ୟୁର୍ ବୋଲିକିରି ତା ଇଟା ଯେନ୍ତା କରି ତମେ ଇ ପ୍ରକାର ବେମାରୀ ମା ମାନ ତା ନାମେ ଆଲାର ଗୁଠି ଏକା ନେଇକିରି
0: ନାମ ଏନ୍ଦର ସତର୍କ ଯତ୍କା ଯେନ୍ ପାଇରି ବାକେନ୍ କା ବିଡ଼କନା ବାକେନ୍ ତା ଟିକେ ଆଡ଼ପାନ୍ତା ବାଲି ଗୁଠି ବନ୍ଦ କାମ ତ ରହିଯାଉ ଯେନ୍ତା କି ମଶା ଗୁଠି ମା କର ଦୁଲା ଆରୁ ବିଡ଼କନାଗେ ଗୁଠି ଯେନ୍ ନାଲକୁ ଯଦି ବାହାରି ଅକଲ ଦାତ କେନ୍ଦ୍ର ଫୁଲ୍ ସାର୍ଟ ଆତ ତାରୁ କତକା ଫୁଲ୍ ପ୍ୟାଣ୍ଟ ପୁରା ତ ଯେନ୍ ହାଫ୍ ପ୍ୟାଣ୍ଟ ଆରୁ ଯଦି ଖାଲି ମେଦୁନ ଅକର ବାକି ବାଗେ ପାରମଦ ତା ହୁଦାନ ଗୁଠି ଏରତ ଆରୁ ଆଖପାଖ ଯେତ୍କି ଆତିଲି ଯେନ୍ ମେନ୍ ହାଣ କି ଆମ ଗୁଠି ଯେନ୍ ରାଇ କେଦ ଜାମ୍ରି ଆରୁ କେଦ ଯେନ୍ତା କି ଟାୟାର ଖାତର କିଛି କାକାସଣ୍ଡା ଭଙ୍ଗା ବାଲ୍ଟି ଖାତର କିଛି ଖୁରୀ ଗିନା ଖାତର କିଛି ହୁନୁ ଗୁଠି ଆମୁଦ ରାଇ କେଦ ନାଲ ନର୍ଦ୍ଦମା ସାଇଡ୍ ନଥିଲି ସଫା ମା କାମଲ ଦାଦ ବାକି ଆନୁ ମଶାକି ଉଠିକି ବାଗେ
1: ବଂଶ
0: ବିସ୍ତାର କାମି ତା ହଉ ପରେ ଗୋଟେ ସଫା ଇଅତ ଆରୁ ଆଶା ପରେ ଯେତ୍କି କାଚରା ଗୁଠିନ୍ ସାଫ ସୁତୁରା କାମତ ଆରୁ ମାହା ଚୁତନା ବାକେନ୍ ମଶାରୀ ଯେନ୍ତା ହେଲେ ବି ଲଗାବାର ହାନ୍ଦ୍ର ସେ ମଶା ଏଥର ଚେହି ମା ଥର କିନ୍ତୁ ମଶାରୀ ଲଗାବାର ହନ୍ଦ୍ରନା ବନେ
1: ନିଶ୍ଚିତ ଭାବେ
0: ଚିକର ହାନ୍ଦ୍ର ଆରୁ ଫେର ମଶା ଡେମାଗି ନା ନେଲା ଇଲେକ୍ଟ୍ରି ବାଲା ହାଖରାଲି ବ୍ୟାଡ଼ମିଣ୍ଟନ ରାକେଟ ତା ଦା ନିଜା ଖାତର ତାତି ହିଁ ଯଦି ଅଣ୍ଟା ଯୋଡ଼େ ମଶାରୀ ଲା କର୍ଚ୍ଛା ଗେରା ତା ଦେନ୍ ନାମ ଡେମାଙ୍ଗତ ଆରୁ କିଛି କ୍ରିମ୍ ହିଆ କ୍ରିମ୍ ମଶା ପ୍ରିଭେନ୍ସନ୍ ଘି ଲଗାନ ମଶା କ୍ରିମ୍ ଲଗାବାଙ୍ଗତ ମେଦନ ଯଦି କାହାନା ହିଁ ନାଥିଲି ବିଡ଼କନା କେନ୍ କାହିଁକିନା ମଶା କ୍ରିମ୍ ଲଗାବ ତାର ନାଲ୍କୁ କତ୍ କିମ୍ବା ମଶା ବତୀ ହିଁ ଲଗାବାଙ୍ଗତ ଆରୁ ଅଣ୍ଟା ବିମାରୀ ମଜା ନା ମାଛି ଘି ଲଗାନ ତିଙ୍ଗିଲି ଘି ଲଗାନ ତ ତିଙ୍ଗିଲି ଦେନ୍ଦର କାମତ ଅନ୍ନା ମହନାନୁ ଯଦି ଖୁଲା ରଦ ବାକି ନା ନକଦ ତା ଦକଦ ଆରୁ ଯେନ୍ ଆଦେନ୍ଦର କନ ବାହାରି ମାଇଲା ନ କିରଦ ଏକାସନ ଲେଟ୍ରିନ୍ ନ କିର କାଚରା ନ କିରଦ ତା ହେଡ଼ୁ ନୁ ତାହା ଅନ୍ଦରଦ ବିମାରୀ ବନ ଫେର ଖାଦ୍ୟ ନୁ ଅକଦ ନା ଅନ୍ନା ମହନା ଯଦି ଖୁଲା ରଦ ଆର୍ ନୁ ଅକଦ ବାକେନ୍ ଫେର ଆଦାନ ଯଦି ନା ଅନତ ମହତ ବାକେନ୍ ବିମାରୀ ବନ ନାମା କୁଲୁଗେ ବାରଦ ଆରୁ ଝାଡ଼ା ବାନ୍ତି ହୁଡ଼ା ବିମାରୀ ଉଠିତ ବାନଦ ତା ହୁଦାନ ଆରୁ ଜଣ୍ଡିସି ଅଣ୍ଟା ମାନିତ ତିଙ୍ଗିଲିଗି ଲଗାନ
1: ଓହୋ
0: ତା ହୁ ଯେନ୍ ଖାଦ୍ୟ ପେଜ ନୁ ଅନ୍ୟ ମାନିତ ତା ହୁଦାନ ଏସ୍କେ ବାଛାବତ ନାମ ତିଙ୍ଗିଲି ଯେନ୍ତା ସାଫ ସୁତୁରା ମେନ୍ଲି ଇଅ ତାରୁ ଗରମ ଗରମ ଅନ୍ନା ମହନା ଗୁଠି ଥଣ୍ଡା ମା ମନା କଥା ଥଣ୍ଡା ନୁ ବାଗ୍ୟେ ଆର୍ ଟିକେ ଅକିତ ତା ଗରମ ଗରମ ଯେନ୍ତା ଅନତ ମହ ତାରୁ ସାଫା ଚିନିଷ ମାନେ ଢାପ ତାରୁ ଇଅତ
1: ଠିକ୍ ଠିକ୍ ଠିକ୍
0: ଖୁଲା ମାଇନା କଥା ଯେତ୍କି ବେଲେ ଢାପା ଆରୁ ଇଆଗେ ଚେଷ୍ଟା କାମତ ହେଲେ
1: ଇ ପ୍ରକାର
0: ମାନେ
1: ହେଲେ ଆରୁଟା କଥା ନିମ ଯେନ୍ ତେଙ୍ଗାଲକାର ଟିକେ ଆଗଲି ଯେ ଆମୁ ଗେ ଲଗାନ ହିଁ ବେମାରୀ ମାନି ବୋଲିକିରି ତେଙ୍କାର ଆମୁ ମାଲା ହିତ ନା ମାଲ ଚାଲ
0: ଆମୁ ଘି ଲଗାଲେ
1: କିନ୍ତୁ ଆମୁ ଘି ଲଗାନ ଏକାନି ବେମାରୀ ମାନି
0: ଆମୁ ଘି ଲଗାନ ନାମେ ମେନ ମାନାଲି ହେପାଟାଇଟିସ ଏ ଆରୁ ଇ ଆରୁ ଅଣ୍ଟା ମାନାଲି ଟାଇଫଏଡ୍ ବାନାର
1: ଆଚ୍ଛା
0: ଟାଇଫଏଡ୍ ଜ୍ୱର ଯେନ୍ ବାନାର ଯେନ୍
1: ଏକାନି ମାନି ଆଦାଦ
0: ଆର୍ ଟାଇଫଏଡ୍ ଯଦି ହଉ ତଣ୍ଟା ଜୀବାଣୁ ବାହକ ତ ଆମୁ ନୁ ଯେନ୍ ମାଇଲା ଆମୁ ରଞ୍ଜାତ କା ମାଇଲା ଖାଦ୍ୟ ନୁ ଯେନ୍ ରହିଦ ଆ ହିସାବ ନୁ ବାରିଦ ଆମୁ ଥ୍ରୁ ନୁ ହେପାଟାଇଟିସ୍ ଏ ଇଦି ଆମୁ ହିସାବ ନୁ ବାରିଦ ଆମୁ ନୁ ମିଶ୍ରିଦାରୁ ଯେନ୍ ଯଦି ମାଇଲା ଆମୁ ରଦ ଡ୍ରେନ୍ ଗୁଠି ନେକାସନ ଯେନ୍ ପାଇପ୍ ନାମେ ସପ୍ଲାଏ ଥିଲି ଯଦି ମାଇଲା ହଁ ଲେଟ୍ରିନ୍ ପାଇପ୍ ଗୁଠି

0: ଇତିହାସ ଗୁଣ କଦ ପକେ ନେକାଶାନ୍ତି ଭଙ୍କାର ପାଇପନ ତା ମୁନୁ ମିଶ୍ର କଦା ଜୀବାଣୁ ଦାରୁ ବାରଦ ନାମା କୁଲୁଗେ ତନ୍ନ ମହନାନୁ ଆମ ଅଜନ ହାପାଲ ତମାଇଲା ଆମ ଆନୁ ବାରିଦ ତା ହୁଦା ନେସ୍କେ କାମତ ନାମ ଆମ ଗୁଠିନ ଯଦି ନାମ ଫୁଟାବ ତାରୁ ଯଦି ହାପତ ଫୁଟାବ ତାରୁ ଢାପ ତାର ଇୟତ କିମ୍ବା ଇନା ନେଲା ଫିଲ୍ଟର ହିଆ ଖରାଲି ଯେ ନା କୁଆ ଗାଢା ଖରାଲି ତା ଦାନ ଫିଲ୍ଟର କାମ ତାର ହାପତ ହେଲା ହି ହୁ ବିମାରୀ ଗୁଠିନ୍ତି ବାଛରାଙ୍ଗ
1: ହେଲେ କଥା ମାନ ଯେ ନାମ ସଫା ମାନେ ସାଫ ସୁତରାର ଆମୁ ବନ ହାପନା କଥା
0: ହଁ ଯେତକି ସାଫ ସୁତରା ମୁତ୍ର ଗରମ ଗରମ ମାଣ୍ଡି ଉଠିନ ନତ କା ସବଜି ଯେତକି ବି ଅନ୍ନା ମହନା ସବ ଗରମ ଅନତ ଆର ଅଣ୍ଟା ମାନେ ବାହାରି ତା ଖାଦ୍ୟ ବନ ଯେତକି ପାରୁ ପର୍ଯ୍ୟନ୍ତ ଆଭଟ କାମତ
1: ଆଚ୍ଛା
0: ବାହାରି ଯେନ୍ ରାସ୍ତା କଣ ନୁହା ଖରାଲି ଏରାଲ କାର ବହୁତ ଜାଗା ନୁ ତିଙ୍ଗିଲି ଭଣ ଭଣ ଭଣ ଭଣ ପୁରା କୁଦାଲ କିର ଖାଦ୍ୟ ନ ଅକାଲ କିର ଦାଦା ନିନ ସାଫାର ଅନାଲନାର ମହାଲନା ତା ଦାନ ଗୁଠି ନାମ ଯେତକି ପାରୁ ପର୍ଯ୍ୟନ୍ତ
1: ଯେତେବେଳେ
0: ନାମ ଲେଟ୍ରିନ୍ କାଲ ଦାତ କା ବାହାରି ନାଲଖୁ କାମାଲ ଦାତ ତା ଅଡ଼ପାନୁ ଯେତେବେଳେ ବାରାଲ ଦାତ ଲେଟ୍ରିନ୍ ତି କା ବାହାରିନ୍ତି ତ ହେଖା ଗୁଠି ନାମ ହେ ବାନେଇକିରି ସାବୁନ୍ତି ଲଣ୍ଡା ଖାତା ହେଖା ହେଲା ହେଡୁ ହେଖା ସବ ବାନେଇକିରି ଲଣ୍ଡର ତାନ୍ତି ଯାଇକିରି ନାମ ଅନ୍ନା ମହନା ଗୁଠିନ ଏସନା କଥା ଅନ୍ନା ମହନା କଥା ଯେତେ ସାଫ ସୁତରାର ତାତକ ବାନେ ମାନ
1: ବାନେ ମାନ ଇଦାନ ଟାଉନ ତା କଥା ତେଙ୍କର ହେଲେ ପଦ୍ଦାନ ଗୁଠେ ନିର୍ମାଣାଲିକା ନାମ ଯେନ୍ ଆମୁ ବ୍ୟବହାର କମାଲ ଦାତ ବିଶେଷ କରି ନେଖେ ତୁଷା ତେଲି ହେଲେ ତୁଷାନ୍ତି ମଲା ହେଲେ ଯୋଡ଼ନ୍ତି ଅନ୍ଦ୍ରାଲନାର ମଲା ହେଲେ ଇ ଏକ ମୁଡ଼ାନ୍ତି କା ବନ୍ଦ କାଟାନ୍ତି ଅନ୍ଦ୍ରାଗିରି ମାନେ
0: ପାଡ଼ା ପାଟକିନ ହୁଦା ନାମ ଫୁଟାବ ତାରୁ ହପତ ଫୁଟାବ ତାରୁ ଠାଣ୍ଡା କମଚକା ବାଦ ଦାନ ଫେର ଇଦର କପଡ଼ା ଥି ଅଣ୍ଟା ମାନେ ଛାଣା ଗତ ଫିଲ୍ଟର ଯଦି ମେଲା ଦିନ କପଡ଼ା ଦୁଇ ତିନି ଲେୟାର ଚଉରାରୁ ଆନ୍ତିନ ଢାଲ ରହିଲେ ମୋଟା ମାଇଲା ବୋଧ ଛାଣ୍ଡ ରେଖେରା ତ ଯେତକି ଆରୁ ଜୀବାଣୁ ଭୂତାଣୁ ତ ମା ଛାଣ୍ଡ୍ରି ଦିନ ଆଦ ମା ହିଏ ଥିରି
1: କିନ୍ତୁ ଯଦି ନା ଫୁଟା ବୋଚ ଥାଲେ
0: ହଁ ଦେନ୍ ଫୁଟା ବୋଚ ଥିଲେ ଆଦ କ୍ଷିୟ କତ ଫୁଟା ବୋଧ ବାନେଇକିରି ପୁରା ଫୁଟା ବୋଧ ପାଞ୍ଚ ଦଶ ମିନିଟ ପୁରା ଫୁଟର ଦାନ୍ତି ନା ଦେନ୍ ଠାଣ୍ଡା କାମଚ ତାରୁ ଢାପ ତାରୁ ହାପ ଥିଲେ ମାନଦ
1: ବୋଲେ ଇ କଥା ଟିକେ ଧ୍ୟାନ ଧ୍ୟାନ କାମଲା ଆଉ ଇଦାନ ତ ବାଜକାର ଆମୁ ଗେ ଲଗାନ ତାର ପରେ ପରେ ଆରୁ କଥା ତେଙ୍ଗାଲ
0: ହାୱା ଘି ଲଗାନ ନିଶ୍ୱାସ ପ୍ରଶ୍ୱାସ ଯେନ୍ ହୁଆଲ ଦାତ ହାୱାନୁ ଧୁକାନୁ ତ ହଉ ମେନଲି ଭୂତାଣୁ ବା ଭାଇରସ ଭାଇରସ କୁଠିବ ହାୱାନୁ ବାଗ୍ୟେ ଟ୍ରାନ୍ସମିଟ ମାନିତ ଯେନ୍ତାକି ନମାଏ ଥଣ୍ଡା କାଶ ମାନେ ନର୍ମାଲ ଥଣ୍ଡା କାଶ ମାନା ଗୀତ ଭାଇରାଲ ଫିଭର ଯେନ୍ ବାଦାତ ତାର ଅଣ୍ଟା ମାନେ ଯେତେ ଫ୍ଲୁ ଆକୁ ନିନା ନେଲା ବାର୍ଡ଼ ଫ୍ଲୁ ଯେନ୍ ମାନାଲିଦ ଆରୁ ମାଝାନୁ କୋଭିଡ଼ ଯେନ୍ ବିମାରୀ ବାର୍ଷିକି ଚାଦ ଉଗୁଡ଼ା ଗୁଠିତ ମେନଲି ନମା ହାୱାତି ଟ୍ରାନ୍ସମିଟ ମାନିତ ତା ହୁଦଗି ଲାଗା ନେଦର କାମ ଯେତେବେଳେ ବି ନାମାକେ ଯଦି ଥଣ୍ଡା ଧାର୍ଚ୍ଚକି ଚିତ ତା ନାମ କୋସିସ କାମ ଯେ ଭିଡ଼ ଭାଟକା ଗା ମତକା ଲାଗେ
1: ଆଚ୍ଛା
0: କାହିଁକି ଭିଡ଼ ଭାଟକା କହତ ନିମାଗେ ଥଣ୍ଡା ଯଦି ଧାର୍ଚ୍ଚକି ଚିତ ଭିଡ଼ ଭାଟକା ନେ ନିଭାସ୍ତି ଆରୁ ଅଣ୍ଟା ଲାସ୍କେ କହତ ଫେର ଆନ୍ତିନ ଆରୁ ଅଣ୍ଟା ଲାସ୍କେ କହତ ତା ଯେତକି ପାରୁ ପର୍ଯ୍ୟନ୍ତ ଆଡ଼ପାନୁ ରେଷ୍ଟ ଖତ ଆରୁ ଭିଡ଼ ଭାଟକା ଗା ମତର ଖା ଆରୁ ଯଦି ବି କାଲ ଦାତ କା ନେଖା ନେ କାଚ ଲେଖରାଲ ଦାତ ହେଲେ ଥୁମଣାକୁ ଠୁଣି ନଣ୍ଟା ରୁମାଲ କା ମାସ୍କ ଅଣ୍ଟା ଚିଅତାରୁ କାଚିଲେ ଖରତ ହେଲେ ଆ ଜୀବାଣୁ ବୋଧ କା ଭୂତାଣୁ ବୋଧ ଆ ଦୁସରା ଆଲାର୍ଗେ ମା ଡେକିତ କା କମ୍ ଡେକତ ଯଦି ନାମ ଅଣ୍ଟାସ୍କେ ନାମାଗେ ଥଣ୍ଡା ଧାର୍ କିଚିତ ଆରୁ ଚାହାନୁ ଆମତ କାଚିଲେ ଖରା ଟିକେ ଗେଛାନ୍ତି ଆଲାସ୍କେନେ କାଚିଲେ ଖରତ ହେଲେ ନାମ ପ୍ରିଭେଣ୍ଟ କାମାଙ୍ଗତ ଆସ୍କେ ଟ୍ରାନ୍ସମିଟ କାମାଗେ
1: ତ ନାମ ଯଦି ଟିକେ କେୟାରଲେସ୍ ମାଞ୍ଜକାତ କେରକାତକା ଯଦି ଅବହେଳା ନାଞ୍ଜକାତ ହେଲେ ନାମେ ତ ଅସୁବିଧା ମାନ ଦୁସରା ଆଲାର୍ଗେ ବି
0: ଦୁସରା ଆଲାର୍ଗେ ଅବହେଳା
1: ତ ଇନେ ଯଦି ଧରୁ ଯେହେତୁ ବର୍ଷା ଚେଖାନୁ ନାମ ହିଁ ଆଡ଼ପାନୁ ତା ସବୁବେଳେ ବି ରାପ ଅଲଦା ତେନ୍ଦ୍ରକି ନାମ ଯଦି କମାଣି କୁଠାଣି କାମ ଥାଲି ଯେ ନାମେ ପରିବାର ଚାଲର ନାମ ଚାଲର ଆଉ ସବୁବେଳେ ଆଡ଼ପାନୁ ହିଁ ପଲଦା ତେରା ନାମ କଦ ବାହାରି ନାଲ୍କୁ କାମାଗେ ତା ଇନୁ ଇ ପ୍ରକାର ମାନେ ବେମାରୀ ମାନନା ସ୍ୱାଭାବିକ ଦୁ ଘା ଘା ମାନକ ଯଦି ମାଞ୍ଜା କେରା ହେଲେ ଏକାନିକିରି ଆଦଗେ ମାନେ ଚିକିତ୍ସା କାମନା କଥା ଆଡ଼ପାନୁ କା ଡାକ୍ତର ତେରା କାନା କଥା ଏନ୍ଦ୍ରବ
0: ଯଦି ହାଲକା ଲାଣି ଧରାଲିଦ କା ହାଲକା ମେହେଦ ହେଖା ଗୁଠି ନୁ ଜାଲିଦ ବାକି ଆଡ଼ପାନୁ ହିଁ ନାମ ଟାବଲେଟ୍ ମହାଙ୍ଗତ ଆରୁ ଫୁଟା ବତର ଅମୁନ ହାପତ କା ଗରମ ଗରମ ମାଣ୍ଡି ଆଢ଼ା ଅନତ ମହତ ଆରୁ ଆଡ଼ିକୁଏଟ ରେଷ୍ଟ ହତ ରେଷ୍ଟ ବୋଧ ମାନେ ମେନ୍ ଫେର ଏନେ ଭେଡ଼ ଖାନୁ ଜାଲକି ରତ ଫେର ନାଲଖୁ କାମତ ବାକି ଫେର ବାଢ଼ର କତ ତ ଟିକେ ରେଷ୍ଟ ଦରକାର ଆରୁ ଯଦି ବେଶୀ ଯଦି ଅସୁବିଧା ଲଗାଲି ଲଗାଲି ଯିଏ ପଲଦାନ ସାମ୍ଭଳା ଲେଖା ବାକି ଇମିଡ଼ିଏଟ ହସ୍ପିଟାଲକେ କାନା କଥା ଆରୁ ଡାକ୍ତରସ୍କି ପରାମର୍ଶ କାମିକିରି ମାଦାର ଗୁଠିନ ମୁହନା କଥା ଆରୁ ଆଡ଼ପାନ ମନିଚ୍ଛା ମାଦାର ମୁକୁନିମା ମାନେ ଯେନ୍ତାକି ମାଲାରିଆ ଲଗାନ ପାରାସିଟାମଲ ଚାଲର କିନ୍ତୁ ଡେଙ୍ଗୁ ଫିଭର କି ଲଗାନ ଏନ୍ଦର ମାନେ ଖାଲି ପାରାସିଟାମଲ ଅଣ୍ଟା ଅଣ୍ଟା ଏନ୍ଦରକା ହେଡ଼ ଖାନୁ ଜାଲି ଡରଜ ବଟିକା ମୁହଚ ତା ଦରଜ ବଟିକା ହଉ ଡେଙ୍ଗୁ ଫିଭର କି ଲଗାନ ବିପଦ अच्छा ब्लीडिंग प्रॉब्लम मनाल की रहो तहु ब्लीड

0: ମୁଁ ଆହୁରି ବଢ଼ାବେଇଛି ତ ହେଉଛି ନିଜ ଗୋଟିନ୍ ନାତଲି ଯେ ନା ଲାଣି ମାନାଲି ତା ଆତଲି ଟାବଲେଟ୍ ମୋହଞ୍ଚନ ହୁଦା ନି ବାନା କଥା ବନେମାଲି
1: ବନେମାଲି ଆରୁ ହନେ ହି ତା ଟାବଲେଟ୍ କା ମାଦାର ମକୁନ ଏକା ନାଣି କା ଅସୁବିଧାର ନାମେ ହେଲେ ଠିକ୍ ମାନି କିନ୍ତୁ ଯଦି ଭୁଲ ମାଦାର ମୋହଚ ଭୁଲ ସମିଆନୁ
0: ଖରାପ ହେଲେ
1: ନାମେ ଆରୁ ହି ଅସୁବିଧା ମାନ ତ ଆଜିକିରା ନିଶ୍ଚିତ ଭାବେ ନାମେ ଯେନ୍ ଚାହନୁ ନେଇ ଡାକ୍ତର ଆଜ୍ଞା ଘରର କାରଣ ଡାକ୍ତରୀ ଲାଇନ୍ ତାହାଲାର ଗୁଟିର ତମେ ପରାମର୍ଶ
0: ପରାମର୍ଶ
1: ମନ୍ଦାର ଗୁଟି ମୋହନା କଥା ଇଦାନ ହୁଣ୍ଡା ଧ୍ୟାନ ଚିହ୍ନା କଥା
0: ଆର ଅଣ୍ଟା ବିମାରୀ ସାଧାରଣ ମାନେ ଝାଡ଼ା ବାନ୍ତି ଯେନ୍ତା କଲେରା ଅଣ୍ଟା ମାନେ ଦିଥର ବହୁତ ଟାଇମ୍ ହୁଏ କଲେରା ବହୁତ ମାନେ ବର୍ଷା ସିଜନ୍ ଷ୍ଟାର୍ଟ ମାନଜା ମାନେ କଲେରା ମାନ ହି ମାନ ତ ବହୁତ ମେନ୍ଲି ମେନ୍ଲି ଆମ୍ମୁଖି ଲାଗନ୍ ଆମ୍ମୁ ଯେନ୍ ମାଇଲା ଆମ୍ମୁ ଗୋଟେ ଯେନ୍ ହାପଦାତ ବାହାରି ପାଡ଼ା ପାଟକିନୁ ବାହାରି ଗୋଟେ ଝାଡ଼ା କାନାର ଲେଟ୍ରିନ୍ ସାଫାରସନ୍ ମାରିଲା ଦିନ ଲେଟ୍ରିନ୍ ରାଜକୁନି ଅଣ୍ଟା ପାଡ଼ା ପାଟକିନ୍ ତା ଲାଗି ଅଭ୍ୟାସ ହେଇଥିଲି ବାହାରି ଡାଣ କାନାନୁ ବଢ଼ିଆ ଲାଗି ଲେଟ୍ରିନ୍ ଟିକେ ବନେବା ଲାଗି ତ ବାହାରି ଯେନ୍ ଡାଣ କାନାର ଏନ୍ଦର ବନେକା ହୋ ଡାଣ ନୁ ଗୋଟେ ବିମାରୀ ବହୁତ ବାଢ଼ିକ ତ ଯେତେବେଳେ ବର୍ଷା ମାନି ଡାଣ ଗୋଟେ ସବୁ ଆମ୍ମୁନୁ ବଢ଼ି ଦାରୁ ଆମ୍ମୁନୁ ମିଶ୍ରିତ ତୁଷାନୁ ମଞ୍ଜା କା ନଦୀ ନାଲାନୁ କା ପୋଖରୀନୁ ସବ ମିଶ୍ରାତ ତ ଆଦାର ନାମ ଏମା କାଲଦାତ ବା କେନ୍ ଆମ୍ମୁ ଟିକେ ହାପ୍ପା ଚାଲଦାତ ଆମ ଥୁମଣାନ ମୁଜରାଲ ଦାତ କୁଲକୁଚା କାମାଲ ଦାତ ଢୋକରା କାଲି କିମ୍ବା ଯେକାସନ ସୁବିଧା ମେଲା ଦିନ ନଲକୁଆ କା ପାଇପ ସପ୍ଲାଇ ଘି ତା ଆମ୍ମୁ ନିଅନ୍ଦ୍ରାରୁ ଲାଦାନାର ମାଣ୍ଡିଆଡ଼ା ଲାଦାନାର କା ହାପାଲନାର ତା ହୁତି ହି ହୁ ବଦ ମାନାଲିତ ଜୀବାଣୁ ଘି ଲେଖନ କଲେରା ମାନିତ ତା ମାନଜା ଦେ ତିହାଲ ଘି ଲେଖନ ଝାଡ଼ା ମାନତ ତିହାଲ ଆମ୍ମୁ ଲେଖା ବାନାର ଯେନ୍ ରାଇସ୍ ୱାଟର ଫିଭର ବାନାର ରାଇସ୍ ୱାଟର ଡାଇରିଆ ବାନାର ଦାନ
1: ଆଚ୍ଛା
0: ପୁରା ତିହାଲ ଲେଖନ
1: ଝାଡ଼ା ବାତି ଯେନ୍ ବାଲଦାର ଯେ ମାନେ ଝାଡ଼ା ବହୁତ ଏକାନେ ପ୍ରକାର ଝାଡ଼ା ଇଁ ଝାଡ଼ା ମାନଙ୍କୁ ଝାଡ଼ା ବାନାଲି ବୋଲିକିରି ତେଙ୍ଗ
0: ଯଦି ନର୍ମାଲ କନ୍ସିଷ୍ଟେନ୍ସି ହେଲି ମାନେ ଟାନ୍ ଝାଡ଼ା ମାନେ ନର୍ମାଲ ହେଲି ତିନି ଚାରି ଥର ଗେର୍କୁ ହିଁ ନର୍ମାଲ କିନ୍ତୁ ଯଦି ଆମ୍ମୁ ଲେଖା କାଲି ଦାରୁ ତିନି ଥର ଚାରି ଥର କାଲି ଦେବା କେନ୍ ଆଦାନ ଝାଡ଼ା ହିସାବନୁ ଡାଇରିଆ ହିସାବନୁ ଧରା ଖାତର ଆର୍ ନର୍ମାଲ ଯେନ୍ତା କହିଦ ନର୍ମାଲ ଝାଡ଼ା ଯେନ୍ତା କହିଦ ଆର୍ ନେନୁ ଦୁଇ ତିନି ଥର ଗେର୍କୁ ହିଁ ଯଦି ଦୁର୍ବଳ ମାଲା ଗାଲି ତ କିଛି ଅସୁବିଧା ମେଲା କିନ୍ତୁ ଆମ୍ମୁ ଲେଖା ପୁରା ଝାଡ଼ା କାଲି ମାନେ ଦୁଇ ତିନିଟା ଝାଡ଼ା ହନ ହନ ଅଣ୍ଟା ଝାଡ଼ାତି ହିଁ
1: ଦୁର୍ବଳ
0: ଲାଗିକି ଯଦି ଆମ୍ମୁ ଲେଖା ଝାଡ଼ା କାଲି ତାର ଦୁର୍ବଳ ଲାଗାଲି ତ ମେନ୍ ପ୍ରୋବ୍ଲେମ୍ ଅଛି ଆମ୍ମୁ ଆମ୍ମୁ ବୋଧ ବୁଙ୍ଗା କାଲି ଝାଡ଼ା ବାଟନୁ ତ ଆମ୍ମୁ ସଫିସିଏଣ୍ଟ ହାପର୍ ତ ଖାଲି ଆମ୍ମୁ ହାପକୁ ନିମା ମାନିତ ତାଙ୍କ ସାଙ୍ଗେ ଇଲେକ୍ଟ୍ରୋଲାଇଟ୍ କାଲି ବୁଙ୍ଗା ଚାଲି ଦାଦି ଇଲେକ୍ଟ୍ରୋଲାଇଟ୍ ଯେନ୍ ନାମ ହେ ସୋଡ଼ିୟମ ପଟାସିୟମ ଗୁଟି ରହିତ କ୍ଲୋରାଇଡ୍ ରହିତ ବଡ଼ିନୁ ଆଧି ବୁଙ୍ଗାଲି ତାହା ଗାନେ ତ ଆଦାନ କମ୍ପେନ୍ସେଟ୍ କାମା ଗାଁ ନାମେ ଓ ଆର୍ ଏସ୍ ପାଉଡର୍ ଯେନ୍ ହାଖରାଲି ସରକାରୀ ହସ୍ପିଟାଲ ନୌକା ଆଶା ଦିଦିନୁ ଆଙ୍ଗନବାଡ଼ିନୁ ସଫାସନ ହାକରାଲି ତା ଓ ଆର୍ ଏସ୍ ଗୁଲିକିରି ହାପାଙ୍ଗତ କିମ୍ବା ହଉ ଯଦି ମା ହାଖରାଲି ଇମିଡ଼ିଏଟ୍ ଯଦି ମା ହାକରାଲି ବା କେନ୍ ଆମେ ଲେମ୍ବୁ ଲୁଣ ଆମ୍ମୁ ଯେନ୍ ହଁ କିମ୍ବା ତୋରାଣୀ ଆମ୍ମୁ କିମ୍ବା ଲୁଣ ଟିକେ ଲେମ୍ବୁ ଟିକେ ଚେୟାର ହୁଦାନି ହାପାଙ୍ଗତ ଆମ୍ମୁ ସଫିସିଏଣ୍ଟ ହାପନା ଥିଲି ମାନେ ବଡ଼ି ନୁ ଆମ୍ମୁ ବହୁତ କମ୍ ମନା କାଲି
1: ଆଚ୍ଛା
0: ତା ଗିଲାନ ଆମ୍ମୁ ସଫିସିଏଣ୍ଟ ହାପନା କଥା ଆର ଯଦି ବି ମା ମଞ୍ଜାତ ଆର୍ ନୁ ହିଁ ଯଦି ଦୁର୍ବଳ ଲାଗାଲି ବା କେନ୍ ହସ୍ପିଟାଲ କାଲିକିରି ଟ୍ରିଟମେଣ୍ଟ ମାନନା କଥା ମହିଳା କାମକୁ ନଡ଼ ଯଦି ଆମ ହପକା ବାଧି ଫେର ଦୁର୍ବଳ ଲାଗାଲି ଜାଗାଡ଼ ମାବାରାଲି ବା କେନ୍ ହସ୍ପିଟାଲ ଯେତେ ଜଲ୍ଦି କାନା କଥା
1: ହେଲେ ଟିକେ ଆଗରେ ଆରୁଣ୍ଟା କଥା ଇ ତେଙ୍ଗାଲ କାର୍ଯ୍ୟ ଇନେ ବର୍ଷା ଚେଖାନୁ ଇ ଖୁଜରି ଭି ମାନି ବୋଲି
0: ହଁ ଖୁଜରି ଏନ୍ଦର ମାନି କା ନାମ କାପଡ଼ା ଗୁଠି ଯେନ୍ ନାମ ଚିଢ଼ା ଗୁଠି ନ ଚୁଆଲଦାତ ସଫା କାମାଲ ଦାତ ମା ବିଡ଼ି ବିଡ଼ନା କମ ମାନା କାଲି ତା ମା ହାଇ ଆଲିତ ବନେକିରି ତ ମା ହାଇ ଆଲିତ ଏନ୍ଦର ମାନିତ କା ଯେନ୍ ଟିକେ
1: ଓଲ୍ଡରା କାଲି
0: ହଁ ଓଲ୍ଡରା କାଲି ତା ଆନୁ ଏନ୍ଦର ମାନିତ ଫଙ୍ଗାଲ ଗୁଠି ଆନୁ କଲର ଗୁଠି ନୁ କା ଆନିନୁ କପଡ଼ା ନୁ ରା କାଲିତ ଗ୍ରୋଥ ମାନି କେ ଦାତ ବୋଧ ବାଡ଼ି କେ ଫଙ୍ଗାଲ ବୋଧ ମାନାର ତା ଆବଡ଼ା ଗୁଠି ଯେତେବେଳେ ନମ ଚାମଡ଼ା ଘି ଲଗନ କଣ୍ଟାକ୍ଟ ନୁ ବାରିତ ଯେନ୍ ଫେର ଉଦା ଉଦା ଟିକେ ଥିଲି ଦାଦାର ନାମ ଆତ୍ତା ଚାଲଦା ତା ନୁ ବାଢ଼ିକି ଚିଦା ଜୀବାଣୁ ଗୁଠି ତା ଯେତେବେଳେ ଆତ୍ତା ଚାଲିଲା ତା ଜୀବାଣୁ ଉଠି ଚାମଡ଼ାନୁ ଇନଫେକ୍ସନ କାମା ଚାଲି ତାଗିଲାଗାନ ଖୁଜଲି ମାନାଲି କା ରିଙ୍ଗ ୱାର୍ମ ବାନା ଯେନ୍ ଖୁଜଲି ଗୁଠି ରଖି କାଛୁ କୁଣ୍ଡିଆ ଗୁଠି ରଖି ତା ଯେନ୍ ମା ହାଇ ନାଘି ଲଗାନ ହୁଦ ଗୁଠି ମାନି
1: ଆରୁ ଇ ଚତର ଆମ୍ମୁ କା ଏକାନେ ଯଦି ହାନିର ହୁ ଆମ୍ମୁ ନୁହିଁ
0: ହୁ ଆମ୍ମୁ ନୁହିଁ
1: ଆମେ ହାତଦାର ଗୁଠି ବେଚନା ଚାପନାରୁ ତମେ ବି ଖୁସ ନୁହିଁ ମାନି କି
0: ଦୁନିଆ ବର୍ଷା ଗିଲାଗାନ ଦୁନିଆ ନୁ ଅତଲି ଦିନା ସବ ମହିଳା ଗୁଠି ଦାନୁ ମିଶର କିଛି ତା ହୁଦାନ ଏସ୍କେ ନାମ ବଛରତ କପଡ଼ା ଗୁଠି ବାନେକିରି ଟିକେ ହାଇ ହାଇଦ ଆନେ ଯଦି ବାନେ ବିଡ଼ାଲି ଦେବା କେନ୍ ଟିକେ ବିଡ଼େନାନୁ ସଫିସିଏଣ୍ଟ ଟାଇମ୍ ଚ ଯେନ୍ତାକି ବାନେକିରି ହାଇଦ ଆର ଯଦି ବାହାରିନ୍ତି ବାରାଲଦାତ ନାମ ଚତର ବେଚାର ନର ହାତଦାର ଗୁଠି ବାରାଲାର କାରଣ ନିଜେ ବି ଗହଲା ପତର କାମାରୁ ବାରାଲାର ନାମ ହାଲାର ବା କେନ୍ ବାନେକିରି ନଣର ଟିକେ ବାହାରିନ୍ତି ବାରରୁ ଆରୁ କପଡ଼ା ତି ବାନେକିରି ହିଁଚରର ହାଲେ ଏନ୍ଦର ମାନକା ମାନେ ସୁଖା ଟିକେ ରାନା କଥା ଯଦି ଉଦା ଉଦା ରକ ଧନ୍ୟ କୁଦ

0: ଆଗେ ନମା ଯେନ୍ ଖୁରା ଗୁଠି ପାଲକ୍ରିତ ଆରୁ ନମା ଆଙ୍ଗଲି ଉଙ୍ଗଲି ମାଝାନୁ ଯେନ୍ ହଟ୍ରି ଚାରା ରହିକି ତା ହୁବୁଡ଼ା ଗୁଠିତ ବାଛରା ଅଙ୍ଗତ ଆରୁ ମାଲା ହେଲେ ଯଦି ମାଞ୍ଜା କିରିକି ଚାଲେ ମେନ୍ଲି ଆଣ୍ଟି ଫଙ୍ଗାଲ ପାଉଡର୍ କିମ୍ବା କ୍ୟାଣ୍ଡିଡ୍ ପାଉଡର୍ ବାନାର ହାକ୍ରିତ ଆଦାନ ଲଗାବ କିମ୍ବା ତାହା କ୍ରିମ୍ ବନ୍ଦ ଲଗାବ ହେଲେ ଯେନ୍ ହେଖା ହେଡ଼ୁଗୁଠି ଯେନ୍ ପାଲକ୍ରିତ ଆରୁ ଉଙ୍ଗଲି କେତେଟା ମୁକିରି ବାନାର ହୁବୁଡ଼ା ଗୁଠିନ ବାଛାବା ଅଙ୍ଗତ
1: ତ ଇ ପ୍ରକାର ନାମେ ଇ ବର୍ଷା ଚେଖା ରୋଗ ବେମାର ମାନନା ଏଲ୍ଚକା ଆତଲି ଆଇକା ମାନଲା ତ ନିମ୍ ଯେନ୍ତା ତେଙ୍କର ଯିଏ ଏକାନିକରି ଇ ଦେଶ ବାଛରା ଆଙ୍ଗତ ଆଉ ଏକାନିକରି ନାମ ଭଲ ରଥ ଆ ହିସାବ ନୁ ଯେତେ ଚେଷ୍ଟା କମନା ହେଲେ ବି ଆକୁନ୍ ସଂକ୍ଷେପ ନୁ ନାମେ ଯେନ୍ ଶ୍ରୋତା ବନ୍ଧୁ ଗୁଠିଆର ମେନାଲନାର ଯେ ବର୍ଷା ଚେଖାନ୍ତି ନାମ ଏକାନିକରି ଠିକ୍ ହିସାବ ନୁ ରାଙ୍ଗତ ବିଶେଷ କରି ମିନିମମ୍ ଏକା ଏକା ନାଲଖୁନ୍ କାମନା କଥା ଟିକେ ତେଙ୍କର ଚରଣ ଭଲ ବନା ଦେଲେ
0: ଲାଷ୍ଟ ନୁ ଅଣ୍ଡା ତେଙ୍ଗନ୍ ଯେ ବାନେକରି ନାମ ଅନତ ମହତ ସଫିସିଏଣ୍ଟ ଆମ ଗୋଟିଏ ହାପତ ଆମ୍ବୁ ବନ ବାନେକରି ଫୁଟାବତ ଆରୁ ହାପତ ଆରୁ ମଶାରୀ ଲଗାବତ ଆରୁ ଚୁତତ ଆରୁ ବିଡ଼କନାକା ପାଇରିବା କେନ୍ ଯଦି ନାଲକୁର ଖାଲ ଦାଦ ବା କେନ୍ ଫୁଲ୍ ସାର୍ଟ ଫୁଲ୍ ପ୍ୟାଣ୍ଟ ଗୋଟିଏ ଅତରରୁ କର ଆରୁ ଯେତେବେଳେ ବି ବାହାରନ୍ତି ବାରାଲଦାତ ମାଇଲା ନାମ ହେଜୁ ହେଜୁକା ଗହଲା ଧାରାଲ ବାରାଲଦାର କା ହାତ ଧାର ଗୋଟେ ବେଚାଲନାର ବାରାଲନାର ତାପରେ ବାନେକରି ଲଣାରୁ କା ନିଜେ ଲଣ୍ଟାରୁ ବାନେକରି ତାମ ନିର୍ଗ୍ରହତାରୁ ମାନେ ପୁରା ଶୁଖା ଟିକେ ବଡ଼ିବ ନିଜାଙ୍ଗ ଆରୁ ନମା କପଡ଼ା ଗୁଠିନ ବାନେକରି ଶୁଖାବ ତ ରତତ ହେଲେ ଏଇଟା ଗୋଟେ ବିମାରୀ ନୁ ବାଛାବା ଅଙ୍ଗ ଆରୁ ବାହାରିନ୍ତା ଖାଦ୍ୟ ବନ ଯେତ୍କି ନାମ ମା ମହତ କା ମା ଅନତ ବାହାରିନ୍ତି ପାର୍ଟିକୁଲାର୍ଲି ଚେପୁ ଚେଖା ବିଡ଼ନା ଚେଖା ହତ୍ କି ଟିକେ ମା ମାନେ ଚେପୁ ଚେଖା ଟିକେ ବାହାରିନ୍ତା ଖାଦ୍ୟ ଗୁଠିନ ମା ମହତ ହେଲେ ବାନେ
1: ତ ଯାହା ତେଙ୍କା ରାଦାନ ନାମେ ଶ୍ରୋତା ବନ୍ଧୁ ଗୁଠିଆର ନିଶ୍ଚିତ ଭାବେ ନିମେ ପରାମର୍ଶ ବନ ଗ୍ରହଣ ନାନ ଆରୁ ହନେ ତମେ ଜୀବନଧାରା ବନ ଆଗ୍ଲି ହୁଆଗି ଲାଗନ୍ ଚେଷ୍ଟା କାମର ଇ ଆଶା ସାଙ୍ଗେ ନିମ୍ ବାର୍ଚକାର ଇନ୍ନା ବହୁତ ଉପାଦେୟ କଥା ଗୁଠିନ ତେଙ୍କାର ନାମେ ଶ୍ରୋତା ବନ୍ଧୁ ଗୁଠିଆର ଗି ଲାଗନ୍ ନିମାନ ଆକାଶବାଣୀ ତାତି ଅଶେଷ ଧନ୍ୟବାଦ ଜୁହାର
0: ଧନ୍ୟବାଦ ବହୁତ ବହୁତ ଜୁହାର
1: ତା ବାରା ଇନ୍ନା ହନେ ଇକୁଣା ସମ୍ପ୍ରଦାୟର ଗେ ଗୀତୁ ମେନତ ଏ ଗୀତୁ ବନ ପାହାଡ଼କାନାର ତହସିଲ ଟପୁ ଆଉ ତମେ

ଗୀତୁ ତା ମେଞ୍ଜକାତ ପାଡ଼କାଚାର ତସିଲ ଟପୁ ଆଉ ତମେ ଦଲ ହେଲେ ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜୁହାର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ପମି ଏବଂ ସୁଜିତ ଭୋଇ, କଥାଚିତ୍ର ସଲାମ ସିନେମା, ଗୀତ ରଚନା।

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସ ରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଏଥର ଶୁଣନ୍ତୁ ମାୟା କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ତପୁ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ବିଭୂତି ଭୂଷଣ ଗଡ଼ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ଅଗସ୍ତ୍ୟ କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ଆର୍ଯ୍ୟନ ଦାସ, ହ୍ୟୁମାନ ସାଗର, ଆଶୁତୋଷ ମହାନ୍ତି ଏବଂ ଅନନ୍ୟା। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି।

ଚଳଚ୍ଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଅସିତ୍ ତ୍ରିପାଠୀ ଏବଂ ଅସୀମା ପଣ୍ଡା। ଗୀତ ରଚନା ମାନସ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର।

0: विदुषी डॉक्टर वर्षा अग्रवाल द्वारा प्रस्तुत ये थी मिश्र राग पर आधारित मधुर धुन। आपके साथ तबले पर संगत कर रहे थे पंडित हितेंद्र दीक्षित। ये कार्यक्रम आकाशवाणी इंदौर की प्रस्तुति थी। इसके साथ ही आज की अखिल भारतीय रविवासरी संगीत सभा संपन्न होती है।
1: শুনুলে রবিবাসী অখিল ভারতীয় সঙ্গীত সভার রেকর্ডিং আকাশবাণী সম্বলপুর বর্তমান শুণতু সম্বলপুরী মুখ্য সম্বাদ
2: আকাশবাণী সম্বলপুর আজির মুখ্য খবর সঙ্গে মুই বন্দিতা মিশ্র। শ্রীক্ষেত্র পুরীনে আজ অনুষ্ঠিত হচ্ছে রথারূঢ় চতুর্ধামূর্তি নীলাদ্রি বিজে নীতি। আইবাকালু ভক্ত মানে শ্রীমন্দির রত্নবেদিনে মহাপ্রভু করবে দর্শন আউ পাইবে অভড়া। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାନେ ଆଗତ। ବିରୋଧୀ ସଦସ୍ୟମାନଙ୍କର କିଲ୍ଲାଗଗା ଲାଗି ଦୁଇ ସଭା ବେଲୋ 2 ବଜେ ତକ୍ ହେଲା ମୁଲତବୀ। 2030 ତକ୍ ହେପାଟାଇଟିସ୍କେ ମୂଲୁ ବିନାଶ କରବାର ବ୍ୟବସ୍ଥାଗତ ପ୍ରକ୍ରିୟାକେ ବରକସ କରବାର ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ ସରକାର। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର 11 ନମ୍ବର ଶ୍ରାଦ୍ଧବାର୍ଷିକୀ ନେ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ର ସମର୍ପଣ ତ୍ୟାଗ ଆଉ ନିଃସ୍ୱାର୍ଥ ସେବାର ଲାଗି ଆଜି ସିଆର୍ପିଏଫ୍ ସ୍ଥାପନା ଦିବସ ଅବସରରେ ସବୁ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବାର ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ଜନ ଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ଆଇବା ମାସ ବାହାରବା ବୋଲି ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ। ରାଇଜେ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତି ନେଇକରି ଆଜି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ କଲେ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ବୋଡ଼େନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷ ଆଉ ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ଜନ ଅଭିଯୋଗ ଶୁଣାଣି। ରାଜ୍ୟର ଭିନ୍ ଭିନ୍ ଭିଡ଼ ଥିବା ଜାଗାମାନଙ୍କେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଲେ ସଡ଼କ ଓ ପରିବହନ ମନ୍ତ୍ରୀ। ରାଜ୍ୟ ଓ ଜାତୀୟ ହାଇୱେର ରାସ୍ତା ତରାନେ ସ୍ଥାପନା କରାଯିବା ଇ ଚାର୍ଜିଂ ଷ୍ଟେସନ। ରାଜ୍ୟଗୋଷ୍ଠୀ କ୍ରୀଡ଼ାନେ ପହିଲା ସ୍ୱର୍ଣ୍ଣପଦକ ପାଇଥିବା ଭାର ଉତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ଆଉ 65 କିଲୋଗ୍ରାମ ବର୍ଗଥି ରୌପ୍ୟ ପଦକ ହାସଲ କରିଥିବା ରାଜା ମୁଥୁ ପାଣ୍ଡିଙ୍କୁ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି। ଆଉ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ବଲେ ରାଜା ଆଇବା 2 ଦିନ ତକ୍ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫରୁ ହେଲା।

କୌଣସି ଏକ ବ୍ୟାଧ ପକ୍ଷୀକୁ ସ୍ୱରାଘାତରେ ବିଦ୍ଧ କରିବାରୁ କ୍ରଞ୍ଚ ପକ୍ଷୀକୁ ଦେଖି ଆଜି ରାମାୟଣ ସ୍ରଷ୍ଟା ଆଦିକବି ବାଲ୍ମୀକି ଦୁଃଖରେ କାନ୍ଦି ପକାଇଲେ ଓ ଏହି ଶ୍ଳୋକଟି ଉଚ୍ଚାରଣ କରିଥିଲେ।

ଶ୍ରେଷ୍ଠ ହନୁମାନଙ୍କ ଠାରୁ ସୀତାଙ୍କର ସନ୍ଧାନ ପାଇ ସାରିଲା ପରେ ସମୁଦ୍ରକୁ ବନ୍ଧ ବାନ୍ଧିବା ପାଇଁ ଆରମ୍ଭ କଲେ। ଲେଖିଲେ ଆଜ୍ଞା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବେଳାଶ୍ରୀ।

0: ବୀରତା ଥିଲା ଯେ
1: ଭଲ୍ଲୁକ
0: ବାନର ପର୍ବତ ପାହାଡ ଆଣି ପକାଇଲେ ମଧ୍ୟ ସବୁ ପାଣିରେ ବୁଡି ଗଲା। ରାମଚନ୍ଦ୍ର ଆଜି ବରୁଣକୁ ପ୍ରସନ୍ନ କରିବାରେ କୁଶସଜ୍ୟ କରିଛନ୍ତି। ଏ ସ୍ଥାନର କଥା ମାନ।

0: ଲକ୍ଷ୍ମୀ ରୂପ ଧାରଣ କରି ଶୁକ ସାରଣ ସମୁଦ୍ର ଖଣ୍ଡିରେ ଯାଇ ପ୍ରବେଶ ହେଲେ। ରାମଚନ୍ଦ୍ର କୁଶସଜ୍ଜା ଦେଖି ଆସି ରାବଣଙ୍କ ଆଗରେ ଜଣାଇ ଦେଲେ, ରାବଣ ହସି ଦେଇ କହିଲା, ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ ବୋଲେ କି କରିବେ ଏଡ଼େ ହୀନ ପରାକ୍ରମେ। ଲକ୍ଷ୍ୟ ଦିଅ ମୋର ବିଦ୍ୱାନ ମଣ୍ଡଳୀ, ବରୁଣ ପ୍ରସନ୍ନ ନ ହେବାରୁ ରାମଚନ୍ଦ୍ର ଧନୁରେ ଅଗ୍ନିଶର ସଂଯୋଗ କଲେ। ଲେଖିଲେ ମହାନଟକରେ ହନୁମାନଜୀ,
1: କଣ ଲେଖିଲେ,
0: ପ୍ରଳୟ ଦହନ ତୀବ୍ର

ଶ୍ରୋତା ଦର୍ଶକ ବୃନ୍ଦ, ଭୟରେ ବରୁଣ ସମୁଦ୍ରରୁ ବାହାରି ଆଜି ବନ୍ଧ ବାନ୍ଧିବା ପାଇଁ ବତାଇଦେଲେ। ଏଣେ ନଳ ନୀଳଙ୍କୁ ପଥର ଛୁଆଁ ବନ୍ଧ ଯେତେବେଳେ କି ଶେଷ କରିଛନ୍ତି, ଏତିକି ସମୟରେ ହେଲା କଣ? ପ୍ରତିଷ୍ଠା କର୍ମ କରିବା ପାଇଁ

ଲକ୍ଷ୍ୟ ରଖିବେ ମୋର ବିଦ୍ୱାନ ମଣ୍ଡଳୀ। ବ୍ରହ୍ମା କହିଥିବା କଥା ଅନୁଯାୟୀ ଆଜ୍ଞା ଲଙ୍କାଗଡ଼କୁ ଆଜି ଗମନ କଲେ କିଏ? ପତ୍ର ଧରି ନାରଦ। ଲଙ୍କାଗଡ଼ରେ ଯେତେବେଳେ କି ଆଜ୍ଞା ପହଞ୍ଚିଛନ୍ତି, ଆରେ ସନମାନେ

ଏଣେ ରାବଣଙ୍କୁ ଦେଖି ନାରଦ ଆଜ୍ଞା ନମସ୍କାର କରି କହିଲା, ଆପଣଙ୍କ ପାଖକୁ ମୁଁ ପତ୍ର ଘେନି ଆସିଅଛି। ପତ୍ର ଯେତେବେଳେ ଅର୍ପଣ କରିଦେଲେ ଏଣେ ରାବଣ କହିଲା, କଣ ଆରେ ବରଣ ପର।

ପ୍ରତ୍ୟାବର୍ତ୍ତନ କଲେ ଓ ରାମଚନ୍ଦ୍ରଙ୍କ ନିକଟରେ ଯାଇ ପ୍ରବେଶ ହେଲେ। ରାମଙ୍କୁ ସୁସମ୍ବାଦ ଦେଇ କହିଲେ ଏ ଆସିବ।

ଲକ୍ଷ୍ୟ ରଖିବେ ମୋର କଳାପ୍ରେମୀ ବନ୍ଧୁଗଣ। ତେଣେ ରାବଣ ଆଜି ଗରିକ ବସନ ପରିଧାନ କରି କର୍ଣ୍ଣରେ କୁଣ୍ଡଳ କମଣ୍ଡଳ ଧାରଣ କରି ଆଜି ସୀତାଦେବୀଙ୍କୁ କରିଛନ୍ତି କଣ, ଦକ୍ଷିଣ ହସ୍ତର ଆଜ୍ଞା ଶୁଦ୍ଧ ବିକାଶ ପଦ୍ମରେ ବସାଇ ପୁଷ୍ପକ ଯାନ ପରେ ବସି ସେତୁବନ୍ଧ ନିକଟରେ ଯାଇ ପ୍ରବେଶ ହେଲେ। ଏ ଦୃଶ୍ୟ ଦେଖି ବିଭୀଷଣ ଆଜ୍ଞା ମନରେ ଦୁଃଖ।

0: ସ୍ୱୟଂ ରାମଚନ୍ଦ୍ରଙ୍କ ନିକଟରେ ରାବଣ ପ୍ରବେଶ କରିବାରୁ ରାମଚନ୍ଦ୍ର ଆଜି ଲକ୍ଷ୍ମଣଙ୍କୁ ଠାରି ଦେବନ୍ତେ ଏକ ଆସନ ପ୍ରଦାନ କଲେ। ଏଣେ ପଛରେ ଆଜ୍ଞା ସୀତାଦେବୀଙ୍କୁ ରାମଚନ୍ଦ୍ର ଯେତେବେଳେ ଦେଖିଲେ, ଆଜ୍ଞା ସୀତାଦେବୀଙ୍କୁ ଦେଖି ଲଜ୍ଜିତ ହେଲେ। କହିଲି, ଆପଣ ସୀତାଦେବୀଙ୍କୁ ଆଣି ମୋର ମତିଟାକୁ କ୍ଷୁର୍ଣ୍ଣ କରିଦେବା ଆପଣଙ୍କର ଉଚିତ ବିଚାର ହେଲା ନାହିଁ। ଏତିକି ସମୟରେ ଆଜି ହେଲା କ'ଣ
1: କ'ଣ
0: ପଙ୍କଜାକ୍ଷ ସ୍ୱଧର୍ମିଣୀ ବିନେ ନ୍ୟାସ ଶଙ୍କର ପୂଜା ହୋଇପାରିବ ନାହିଁ। ଏଣୁ କରି ଆପଣ ମୋ କର୍ମ କରିବାକୁ ଦିଅନ୍ତୁ। ଏତିକି ସମୟର ଘଟଣା ହୋଇଛି କ'ଣ ପଣ୍ଡିତ ମଣ୍ଡଳୀ? ରାବଣ କହିଲା, ହେ ପ୍ରଭୁ, ତୁମେ ଜାଣିଶୁଣି ଏ ବିଚାର କାହିଁକି କରୁଛ? ଆରେ ସ୍ୱଧର୍ମିଣୀ ବିନେ ଶଙ୍କର ପ୍ରତିଷ୍ଠା ହୋଇପାରିବ ନାହିଁ। ମୁଁ ଜାଣିଶୁଣି ମୋର ବ୍ରାହ୍ମଣ କୁଳକୁ ପାପ ଭାଗି ହେବାକୁ ଦେବି ନାହିଁ ପ୍ରଭୁ। ଆଜି 33 କୋଟି ଦେବତା ଦେଖିବେ, ରାବଣ ରାକ୍ଷସ ନା ନୈଷ୍ଠିକ ବ୍ରାହ୍ମଣ। ଶୁଭ ସମୟ ଗଡ଼ି ଯାଉଛି ପ୍ରଭୁ, ବର୍ତ୍ତମାନ ମୋର କର୍ମ ସାରି ଯଥାସ୍ଥାନକୁ ସତୀକୁ ମୁଁ ଘେନିଯିବି। ଏଇ ସମୟରେ ଆଜ୍ଞା ଆଜି କଲେ କ'ଣ, ଯେତେବେଳେ କି ସେତୁବନ୍ଧ ପ୍ରତିଷ୍ଠା କର୍ମ ଶେଷ କରିଛନ୍ତି, ହେଲେ ହେଲା କ'ଣ?
2: ଆଚ୍ଛା ଆଚ୍ଛା।
0: ଆରେ

0: ଲକ୍ଷ୍ୟ ରଖିବେ ମୋର ବିଦ୍ୱାନ ମଣ୍ଡଳୀ।
1: ହଁ
0: ଲେଖିଲେ ଆଜ୍ଞା ରାମେଶ୍ୱର ଦାସ ଆଜି ଚକିତେ ଚାହିଁଲା ଚକିତେ ଅନାଇ ଶ୍ରୀରାମ ଶ୍ରୀମୁଖେ ଭାସି।

0: ନିର୍ଭୀକ ଭାବରେ ବା ନିର୍ଭୀକ ଚିତ୍ତରେ ବୁଝାଇ କହିଲେ
1: କଣ
0: ହେ ଲକ୍ଷ୍ମଣ, ଏ ବିଚାର ଅନୁଚିତ ଅଟେ।
1: ଆଚ୍ଛା,
0: ଆରେ ସୀତାର ସ୍ୱତିତ

0: ଚିତରେ ବୁଝନ୍ତୁ। ଆସ ପିଲାଏ, ରାବଣ ଆଜି ପ୍ରଭୁଙ୍କ ପାଖରେ କଣ କହୁଛି?
1: କଣ କହୁଛି?
0: ଆରେ କରୁଣା।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କଲେ ବୃନ୍ଦାବତୀ ମରେଇ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ କୁମୁଦା ଷଣ୍ଢ, ଆରତୀ ପଟ୍ଟା, ଗଙ୍ଗାଧର ଡନ୍ସନ ଏବଂ ମୀନା ବରିହା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଯୁବବାଣୀ କାର୍ଯ୍ୟକ୍ରମ।

କିଏ କହୁଛି ଦିନଟା ବୋରିଂ ଯାଉଛି ବୋଲି? ଟିକିଏ ରେଡିଓର ଭଲ୍ୟୁମ୍ ବଢ଼ାନ୍ତୁ ତ, କାରଣ ମୁଁ ଆସିଯାଇଛି ଖାସ୍ ଆପଣମାନଙ୍କ ପାଇଁ। ହ୍ୟାଲୋ ହାଏ ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଅର୍ଥାତ୍ ଜାଣିପାରିଲେ ତ ଆପଣଙ୍କ ପ୍ରିୟର ପ୍ରିୟା ସ୍ୱାଗତ ଜଣାଉଛି ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀକୁ। ଶ୍ରୋତା ବନ୍ଧୁ, ଆଜିକାଲି ଆମର ଦିନ ଆରମ୍ଭ ହେଉଛି ସ୍ମାର୍ଟଫୋନ୍ରୁ ଏବଂ ଶେଷ ମଧ୍ୟ ହେଉଛି ସେହି ସ୍ମାର୍ଟଫୋନ୍ରେ। ଆଜିକାଲିର ଆମ ଯୁବପିଢ଼ି ସୋସିଆଲ ମିଡ଼ିଆରେ ରିଲ୍ସ ଏବଂ ନାନା ଭିଡ଼ିଓ ସ୍କ୍ରୋଲ୍ କରିବାକୁ ବହୁତ ପସନ୍ଦ କରୁଛନ୍ତି, ସତ କହିଲି ନା? କିନ୍ତୁ ସାଙ୍ଗମାନେ, ସେହି ହଜାର ହଜାର ଭିଡ଼ିଓ ମଧ୍ୟରେ କିଛି ଖାସ୍ ଏମିତି କଣ୍ଟେଣ୍ଟ ଥାଏ ଯାହା ଆମକୁ ସ୍କ୍ରୋଲ୍ କରିବାକୁ ଦିଏ ନାହିଁ, ଏବଂ ତାକୁ ଦେଖି ମୁହଁରେ ଗୋଟିଏ ସୁନ୍ଦର ହସ ଆସେ। ଆଉ ଯେତେବେଳେ କଥା ଆସେ ଆମ ନିଜ ମାଟିର, ତାହେଲେ ଗର୍ବରେ ଛାତି ଫୁଲିଯାଏ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ତଥା ଭାଷାର ମହକ ସାରା ଦୁନିଆରେ ପହଞ୍ଚି ପାରିଛି, ତାର ବଡ଼ ଶ୍ରେୟ ଯାଏ ଏହି କଣ୍ଟେଣ୍ଟ କ୍ରିଏଟରମାନଙ୍କୁ। ତାହେଲେ ଶ୍ରୋତାବନ୍ଧୁ, ଆଜି ଆମ ସହ ଏପରି ଜଣେ ମୁଖ୍ୟ ଅତିଥି ଉପସ୍ଥିତ ଅଛନ୍ତି ଯିଏ ନିଜର ୟୁନିକ୍ କଣ୍ଟେଣ୍ଟ କ୍ରିଏସନ୍ ଓ ନିଜର ମାଟିମା କଳା ସଂସ୍କୃତିକୁ ବିଶ୍ୱ ପ୍ରସିଦ୍ଧ।

0: କରିପାରିଛନ୍ତି। ଚାଲନ୍ତୁ ତାଙ୍କ ସହ ସାକ୍ଷାତକାର କରିବା। ସାକ୍ଷାତକାରଟି କରିଛନ୍ତି ଦିବ୍ୟାନୀ ଚୈନୀ।
1: ଶ୍ରୋତାବନ୍ଧୁ, ଆଜି ଆସି ଆମ ଗହଣରେ ଯିଏ ପହଞ୍ଚିଛନ୍ତି ସେ ହେଉଛନ୍ତି ଜଣେ ପ୍ରତିଭାଶାଳୀ କଣ୍ଟେଣ୍ଟ କ୍ରିଏଟର, ଯିଏକି ତାଙ୍କର ଭିଡ଼ିଓ ମାଧ୍ୟମରେ କେବଳ ଲୋକଙ୍କ ମନରେ ମନୋରଞ୍ଜନ ଜାଗ୍ରତ କରନ୍ତି ତାହା ନୁହେଁ, ବରଂ ସେ ଅନେକ ଲୋକଙ୍କୁ ସଚେତନ କରନ୍ତି, ତାଙ୍କର ଜୀବନଶୈଳୀକୁ ସୁଧାରନ୍ତି ଏବଂ ଅନେକ ଭଲ ଭଲ ଜାଗା ବୁଲି ସମସ୍ତଙ୍କୁ ଦେଖାନ୍ତି ସୁନ୍ଦର ସୁନ୍ଦର ଜାଗା। ତାହେଲେ ଶ୍ରୋତାବନ୍ଧୁ, ଆଜି ଆମେ ସ୍ୱାଗତ ଜଣାଇବା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଅନୁଭବକୁ। ନମସ୍କାର।
2: ଜୁହାର ସମସ୍ତଙ୍କୁ, ମୁଁ ଅନୁଭବ ପଟ୍ଟନାୟକ, ଆପଣମାନଙ୍କର ସମ୍ବଲପୁରୀ କଣ୍ଟେଣ୍ଟ କ୍ରିଏଟର ଏଜ୍ ଏ ପ୍ରମୋସନାଲ କଣ୍ଟେଣ୍ଟ କ୍ରିଏଟର ଆଣ୍ଡ ଲାଇଫ୍ ଷ୍ଟାଇଲ୍ କଣ୍ଟେଣ୍ଟ କ୍ରିଏଟର। ଆଉ ମୁଇଁ ଏଛିନି ବିଟେକ୍ ବେଦାଙ୍ଗ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱରରେ ମୋର ଡିଗ୍ରୀ କମ୍ପ୍ଲିଟ୍ କରୁଛେ।
1: ଆଚ୍ଛା ଅନୁଭବ, କହିଲ ଗୋଟେ କଣ୍ଟେଣ୍ଟ କ୍ରିଏଟର ବୋଲି, କଣ୍ଟେଣ୍ଟର ଅର୍ଥ କ'ଣ?
2: କଣ୍ଟେଣ୍ଟ ମାନେ ଆମେ କିଛି ଗୋଟେ ନୂଆ ଜାଗାକୁ ଆମେ ଏକ୍ସପ୍ଲୋର କରିବାକୁ ଯାଉ, ସେ ଜାଗାର ପାଣି କେମିତି ଥାଏ, ସେ ଜାଗାରେ କ'ଣ ଆମେ ଲୋକମାନଙ୍କୁ ନୂଆ ବାର୍ତ୍ତା ଦେଇପାରିବୁ ତା ପ୍ରତି ଆମେ ଏକ୍ସପ୍ଲୋର କରିକି ଆମେ ଖାଲି ଆମ ମଧ୍ୟରେ ସୀମିତ କରିପାରିବୁନି, ତାହା ଲୋକମାନଙ୍କ ପାଖକୁ କେମିତି ଯାଇପାରିବ ଗୋଟେ ଭିଡ଼ିଓ ମାଧ୍ୟମରେ
1: ସମସ୍ତେ ଯେମିତି ଜାଣିପାରିବେ।
2: ଆଜ୍ଞା, ଗୋଟେ ଇନଫ୍ଲୁଏନ୍ସର ହିସାବରେ ଗୋଟେ ପଜିଟିଭ୍ ଇନଫ୍ଲୁଏନ୍ସ ଲୋକମାନଙ୍କ ପାଖରେ ଆମେ କେମିତି ପଠାଇ ପାରିବା ସେଟା ପ୍ରତି ଆମେ ଧ୍ୟାନ ଦେଉ ବେଶୀ।
1: ଆଜ୍ଞା, ମାନେ ଯେଉଁମାନେ ଜାଣିନଥିବେ ବିଭିନ୍ନ ଜାଗା ବିଷୟରେ ସେଇଟା ଆପଣମାନେ ଇନଭେଷ୍ଟିଗେସନ୍ କରିକି ଖୋଜି ତୋଡ଼ିକି ବାହାର କରିକି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ନା?
2: ଆଜ୍ଞା
1: ଆଜ୍ଞା। ଆଚ୍ଛା, ତାହେଲେ ଏଇସବୁ ଯେଉଁ ଜାଗାମାନେ, କାହିଁକି ଦେଖନ୍ତୁ ମୁଁ ଏବେ ବସିଥିବି ବେଲେ ତ ମୁଁ କହିପାରିବିନି ନା କି ଏ ଜାଗା ସେଇଠି ଅଛି ନା, ଏଇ ଜାଗାମାନଙ୍କର ସବୁ ଯେଉଁ ଆପଣ କେଉଁଠି ପାଆନ୍ତି ନା, ମାନେ କେଉଁଠୁ ପାଆନ୍ତି?
2: ସେମିତି ତ ଆଜିକାଲି ରିଲ୍ସରେ ବହୁତ ଭାଇରାଲ୍ ହେଉଛି ହିଡ଼େନ୍ ପ୍ଲେସ୍ ମାନେ,
1: ଆଜ୍ଞା,
2: ତ ଆମେ ସେଇଟା ଗୁଗୁଲରେ ସର୍ଚ୍ଚ କରୁ କେଉଁଠି ଅଛି, ସେଇ ଅଞ୍ଚଳର ଲୋକମାନଙ୍କୁ ଯାଇକି ପଚାରୁ କି ଆଜ୍ଞା ଆମେ ଏଇ ଜାଗାକୁ ଗଲେ ଆମକୁ କେମିତି ଲାଗିବ, ସେଇଠି ସୁବିଧା କ'ଣ ଅଛି, ସେମିତି ଯାଇକି ହିଡ଼େନ୍ ପ୍ଲେସ୍ ମାନଙ୍କୁ ଆମେ ଏକ୍ସପ୍ଲୋର କରୁ ଆଉ ଲୋକମାନଙ୍କ ପାଖକୁ ଆମେ ସେଇଟା ପଠାଉ।
1: ଆଜ୍ଞା, କିଛି ସମୟ ପୂର୍ବରୁ କହୁଥିଲେ ବିଟେକ୍ କରୁଛନ୍ତି ବୋଲି, ଏଇ ଭିଡ଼ିଓ ବନେଇବା ଏବଂ ବିଟେକ୍ କରିବାର ଏଇ ଯେଉଁ ବାଲାନ୍ସଟା ଅଛି ତାକୁ କେମିତି ଭାରସାମ୍ୟ ରକ୍ଷା କରିକି କାମ କରୁଛନ୍ତି?
2: ଆଜ୍ଞା, ମୁଁ ଦୁଇଟା ବାଲାନ୍ସ କରେ, କେମିତିକି ଇଆଡ଼େ ଏଜୁକେସନ୍ ତା ଲାଇନ୍ରେ ଅଛି ଆଉ କଣ୍ଟେଣ୍ଟ କ୍ରିଏଟର୍କୁ ସେମିତି ପ୍ରାଧାନ୍ୟ ଆମେ ଦେଇପାରିବାନି, କ'ଣ ପାଇଁ ନା ଏଇଟା ଜଷ୍ଟ ପାର୍ଟ, ଲାଇଫ୍ର ଗୋଟେ ପାର୍ଟ, ଆମେ ନିଜ ଏନ୍ଜୟମେଣ୍ଟ ପାଇଁ ଆମେ ସେଟାକୁ ଭିଡ଼ିଓ ମାଧ୍ୟମରେ ଆମେ ଛାଡ଼ୁ।
1: ଆଜ୍ଞା, ତାହେଲେ ଏଇ ଯେଉଁ କଣ୍ଟେଣ୍ଟ କ୍ରିଏଟର ଏଇ ଟେକ୍ଟା କେବେଠୁ ଲାଗିଲା ନା ପୂର୍ବରୁ?
2: ଏଇଟା ପ୍ରଥମେ ମୁଁ ତ ଫାର୍ଷ୍ଟରୁ କହିବି କି ମୁଁ କଣ୍ଟେଣ୍ଟ କ୍ରିଏଟର୍ ବନିବା ମୋର ସ୍ୱପ୍ନ ନଥିଲା, ପ୍ରଥମେ ମୋର ସ୍ୱପ୍ନ ଥିଲା ଗୋଟିଏ କଳାକାର, ଗୋଟିଏ ହିରୋ, ଆକ୍ଟର ବନିବାର,
1: ଆଜ୍ଞା,
2: ଧୀରେ ଧୀରେ ସେଇଟା ବଢ଼ି ବଢ଼ି ଧୀରେ ଧୀରେ କଣ୍ଟେଣ୍ଟ କ୍ରିଏଟର୍ର ନାଁ ମୁଁ ପାଇଲି।
1: ଆଜ୍ଞା, ଯେହେତୁ ଅଭିନୟ ପ୍ରତି ମାନେ ୱିକନେସ୍ ଥିଲା କହୁଛନ୍ତି,
2: ଆଜ୍ଞା
1: ତାହେଲେ କେବେ ଅଭିନୟ କରିଛନ୍ତି କେଉଁଠି?
2: ଆଜ୍ଞା, ମୁଁ ଥିଏଟର୍ମାନଙ୍କ ପାଖକୁ ଯାଇକି ଅଭିନୟ କରିଛି, ମୁଁ ଅଡ଼ିସନ୍ ବି ଦେଇଛି ଆମ ତରଙ୍ଗରେ।
1: ଆଜ୍ଞା
2: ଆଜ୍ଞା, ସେଇଠି ବହୁତ ସାରା ସେମାନେ ଅଡ଼ିସନ୍ ନିଅନ୍ତି, ସେଇଠି ମୁଁ କରିସାରିଛି।
1: କେଉଁ ଅଡ଼ିସନ୍ ଦେଇଥିଲେ?
2: ଅଡ଼ିସନ୍ ମାନେ ସେମାନେ ଇମୋସ୍ନାଲି ତମେ କେମିତି କ'ଣ କରିପାରୁଛ, ଗୋଟେ ସିଚୁଏସନ୍ ଥାଏ ନା, ଗୋଟେ ସିରିଏଲ୍ ହଉ ୟା ଫିଲ୍ମ ହଉ ୟା ଆଲବମ୍ ହଉ, ସେଠି ଗୋଟେ ସିଚୁଏସନ୍ ଥାଏ, ତ ସେମାନେ ସେଇଠି ସ୍କ୍ରିପ୍ଟ ଦେବେ, ସେହି ହିସାବରେ ତମକୁ କହିବାକୁ ପଡ଼ିବ।
1: ଯଦି ମନେ ଥିବ ତାହେଲେ ସେ ସ୍କ୍ରିପ୍ଟ ଗୋଟେ ପଦ ଶୁଣିବା।
2: ଆଜ୍ଞା, ସେ ସ୍କ୍ରିପ୍ଟରେ ଏଇଟା ଥିଲା କି ଗୋଟିଏ ପୁଅକୁ ତା ବାପା ମାଆ ସେ ଭିଡ଼ିଓ କରିବା ପାଇଁ ଇଚ୍ଛୁକ ଥିଲା କିନ୍ତୁ ତା ମାଆ ବାପା ସେତେ ସପୋର୍ଟ ଦେଉନଥିଲେ, ସେଇଟା ଥିଲା ବାପା ମୁଇଁ କାଣା ଭିଡ଼ିଓ ଲାଇନ୍ରେ ଟିକେ ବି ଯାଇ ନା ପାରେ, ମୋତେ କାଁ ଯେ ତମେ ଏତେ ସପୋର୍ଟ ନାଇଁ ଦେବାର, ମୁଇଁ ତ ଚାହୁଁଛେ ନା ମୁଇଁ ନିଜର ଦମେ ସବୁ କର୍ମି, ତ ତମେ କାଁ ଯେ ଏତେ ଟିକେ ଚାହ କି ପିଲାଟା ଏତେ ମେହନତ କରୁଛେ ଏତେ ସବୁ କରୁଛେ, ତମେ କାଁ ଯେ ଟିକେ ତ ପିଲାକେ ଦେଖ, ତାର ସ୍ୱପ୍ନାକେ କାଣା ତମେ ଏତେ ହିଁ ଭାଙ୍ଗି ଦେବ, ସେନ୍ତା ଟାଇପ୍ର ଗୋଟେ ଇମୋସ୍ନାଲି ଟାଇପ୍ର ଗୋଟେ ଥିଲା।
1: ଇମୋସ୍ନାଲି ଗୋଟେ ଆକ୍ଟ କରିବାର ଥିଲା କି ବାପାଙ୍କୁ ୱାନ୍ ଟାଇପ୍ ଅଫ୍ ବ୍ଲାକ୍ମେଲିଂ, ଇମୋସ୍ନାଲ୍ ବ୍ଲାକ୍ମେଲିଂ ଥିଲା ନା? ଆଜ୍ଞା, ତାହେଲେ ଯେହେତୁ ଏବେ ବାପାଙ୍କ କଥାଟା ପଡ଼ିଛି, ଆପଣଙ୍କୁ ବାପା କେତେ ସପୋର୍ଟ କରନ୍ତି?
2: ମୋ ବାପା ବହୁତ ସପୋର୍ଟ କରନ୍ତି, ମୋତେ ବହୁତ ପ୍ରାଉଡ୍ ଫିଲ୍ କରନ୍ତି କି ମୋ ପୁଅ ଏଇ ଲାଇନ୍ରେ ଅଛି, ଆଗକୁ ବହୁତ ବଢ଼ି ଚାଲିବ, ତାଙ୍କ ସାଙ୍ଗମାନଙ୍କୁ ବି କହନ୍ତି କି ମୋ ପୁଅ ଏବେ ଗୋଟେ କଣ୍ଟେଣ୍ଟ କ୍ରିଏଟର୍ ଇନଫ୍ଲୁଏନ୍ସର୍ ବୋଲି ନିଜେ ବହୁତ ପ୍ରାଉଡ୍ ଫିଲ୍ କରନ୍ତି।
1: ଆଜ୍ଞା, ଦେଖନ୍ତୁ ମାନେ କାହା ବାପା ମାଆ କେବେ ଚାହାନ୍ତିନି କି ୟୁଟ୍ୟୁବ୍ ଜଗତରେ ହେଉ କିମ୍ବା ଏଇ ଡିଜିଟାଲ୍ ଜଗତରେ ପୁଅ ମାନେ କମାଣି କରିବ ବୋଲି, ହେଲା, ନିଶ୍ଚିତ ଭାବରେ ଚାହାନ୍ତି କି ସରକାରୀ ଚାକିରିଟେ ହେଇଯାଉ କିମ୍ବା ଇଞ୍ଜିନିୟରିଂ ଡକ୍ଟର କିଛି ବି ହେଇଯାଉ,

0: ଯେତେବେଳେ ଆପଣ କଣ୍ଟେଣ୍ଟ କ୍ରିଏଟର ଲାଇନ୍କୁ ବାଛିଥିଲେ, ବାପା ମାଆ କେବେ ଅପୋଜ୍ କରିନଥିଲେ?
1: ଅପୋଜ୍ ମାନେ ଦେଖନ୍ତୁ, ଯେତେ ଆମେ ହେଲୁ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି, ପ୍ରତି ଘର ଫ୍ୟାମିଲିରେ ବାପା ମାଆ ଚାହାନ୍ତି କି ଆମ ପୁଅ କେମିତି ଇଞ୍ଜିନିୟର ବନୁ, ଡକ୍ଟର ହଉ, କିନ୍ତୁ କେବେ ବାପା ମାଆ ଚାହାନ୍ତିନି କି ଆମ ପୁଅ ଭିଡ଼ିଓ ବନେଇକି, କ'ଣ ପାଇଁ ନା ସେମାନେ ପୁରା ସିକ୍ୟୁର ନଥାନ୍ତି କି ଆମ ପୁଅ ଏତେ ଆମାଉଣ୍ଟ ରୋଜଗାର କରିବ। ତ ସବୁ ଫ୍ୟାମିଲି ପରି ମୋ ଫ୍ୟାମିଲି ବି ସେମିତି, ପ୍ରଥମେ ପ୍ରଥମେ କହୁଥିଲେ ଭିଡ଼ିଓରେ ତୋତେ କ'ଣ ମିଳିବ, ତୁ ଭିଡ଼ିଓ ବନେଇକି କ'ଣ କରିବୁ, ତୋତେ ଆମେ ଏତେ ପଢ଼େଇଲୁ ଏତେ କଲୁ, ତୁ କ'ଣ କରିବୁ ସେଇଥିରେ। ତ ମୁଁ ବହୁତ ଶୁଣିଛି, ଘରଲୋକ ବହୁତ କହନ୍ତି ସେମିତି, କିନ୍ତୁ ମୁଁ ସେମିତି କରିଚାଲେ, ଭିଡ଼ିଓ ବନେଇ ଚାଲେ, ଆଉ ନୂଆ ନୂଆ ଯେମିତି ପ୍ରାଉଡ଼ ଫିଲ୍ ହେବ ସେମିତି କାମ କରିକି ଆଗକୁ ଚାଲେ। ତ ଏବେ ଷ୍ଟିଲ୍ ସପୋର୍ଟ ଦେଉଛନ୍ତି।
0: ଆଜ୍ଞା, କହୁଥିଲେ ବାପା କିଛି ସମୟରୁ, ମାନେ କିଛି ସମୟରୁ କହୁଥିଲେ ବାପା ବହୁତ ସପୋର୍ଟ କରନ୍ତି ବୋଲି। ଏଇ ଯେଉଁ କଣ୍ଟେଣ୍ଟ ବନାଉଛନ୍ତି ଆପଣ, ମାନେ କଣ୍ଟେଣ୍ଟ କ୍ରିଏଟର ସାଜି ଯାଇଛନ୍ତି ଏବେ, ସେଇଥିପାଇଁ ବାପା ମାଆଙ୍କୁ ଆପଣଙ୍କୁ କ'ଣ ସବୁ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ିଥିଲା?
1: ବାପା ମାଆ ତ, ମୁଁ ଯେତେବେଳେ ଭିଡ଼ିଓ କିଛି ପୋଷ୍ଟ କରେ, ଆମ ସାହି ପଡ଼ିଶା ଲୋକମାନେ କହନ୍ତି ତୁମ ପୁଅ ସେଇଟାକୁ ଯାଉଛି, ତୁମ ପୁଅ ତା ସହିତ, ବହୁତ ଲୋକ ବହୁତ କଥା କହନ୍ତି, କିନ୍ତୁ ଆମେ ଲୋକମାନଙ୍କ କଥା ସେତେ ଖାତିର ନ କରିକି ନିଜ ଉପରେ ବେଶୀ ଧ୍ୟାନ ଦେଲେ ଭଲ ହେବ। କ'ଣ ପାଇଁ ଲୋକ ବହୁତ ଜଣ ବହୁତ କଥା କହିବେ, କିନ୍ତୁ ସମ୍ମୁଖୀନ ମାଆ ବାପା ତ ସେତେ ସଫର କରିନାହାନ୍ତି, କିନ୍ତୁ ଗୋଟେ କଣ୍ଟେଣ୍ଟ କ୍ରିଏଟର ଲାଇନ୍ରେ ଗୋଟେ ଇନଫ୍ଲୁଏନ୍ସର୍, ଗୋଟେ କଣ୍ଟେଣ୍ଟ କ୍ରିଏଟର ବହୁତ ସଫର କରିଥାନ୍ତି, କାରଣ ତାକୁ ଡିଫରେଣ୍ଟ ଡିଫରେଣ୍ଟ ଜୋନାଲ ଦେଖି ପାର କରିବାକୁ ପଡ଼େ, ନିଜକୁ ପ୍ରଫେସନାଲି କେମିତି ଗ୍ରୋ କରିବେ ତା ପ୍ରତି ବେଶୀ ଧ୍ୟାନ ଦେବାକୁ ପଡ଼େ। ଏଇଠି ନିଜକୁ ଯଦି ତୁମେ ବେଶୀ ଗ୍ରୋ କରୁଛ ୟା ବେଶୀ ତୁମେ ବେଶୀ ତଳେ ଅଛ, ବହୁତ ଲୋକ କହିବେ ତୁମକୁ ଏମିତି ସେମିତି, ମୋତେ ଆଟଲିଷ୍ଟ ବହୁତ ମାରିବା ପାଇଁ ବି ଲୋକ କହିଥିଲେ।
0: ଆଚ୍ଛା ଆଚ୍ଛା,
1: ଆଜ୍ଞା, ତ ଯେତେବେଳେ ମୁଁ ଭିଡ଼ିଓ ବନାଉଥିଲି, ବେସିକାଲି ମୋର କଣ୍ଟେଣ୍ଟ ଥାଏ ସମ୍ବଲପୁରରୁ ନିଜର ଖାଇବା, ନିଜ ପିନ୍ଧିବା, ନିଜ ସବୁ ଜିନିଷମାନଙ୍କୁ ନେଇକି ମୁଁ ଭୁବନେଶ୍ୱରରେ ରିପ୍ରେଜେଣ୍ଟ କରେ ସେଇଟା। କ'ଣ ପାଇଁ ନା ଆମର ସମ୍ବଲପୁରର ମାଟି ସବୁ, ପାଣି ସବୁ ସେଇଠି କେମିତି ଲୋକମାନେ ଜାଣିପାରିବେ ମାଆ ମାଟି କଥା, ମୁଁ ସେଇଠି ରିପ୍ରେଜେଣ୍ଟ କରେ। ତ ଏମିତି ହେଇଥିଲା ନା, ତତେ କ'ଣ ପାଇଁ ସେମାନେ ଡାକିବେ, ବହୁତ ଖରାପ ଖରାପ ଭାଷାରେ ବି ସେମାନେ କହୁଥିଲେ ମୋତେ, କିନ୍ତୁ ମୁଁ ଷ୍ଟିଲ୍ ସେଇ ତାଙ୍କ କଥାକୁ ଇଗ୍ନୋର କରିକି ଆଗକୁ ବଢ଼ି ଚାଲିଛି। ମୋତେ ଏମିତି ବି ସିଚୁଏସନ୍ ହେଇଛି କି ଗୋଟେ ପୁଅ ସମ୍ବଲପୁର, ସେ ବି ଗୋଟେ କଣ୍ଟେଣ୍ଟ କ୍ରିଏଟର, କିନ୍ତୁ ସେ ମୋତେ 7 ଜଣ ପିଲା ପଠେଇଥିଲା ମାରିବା ପାଇଁ।
0: ଆଚ୍ଛା,
1: ଆଉ ମୋତେ ଏମିତି ବି ଧମକି ଆସିଥିଲା କି ତୋତେ ଏଇ ରାସ୍ତାରେ ଆମେ ଚାଲିଦେବୁନି, ତୁ କ'ଣ କରିବୁ କହିକି ବହୁତ ଜଣ ଏମିତି ବି କହିଛନ୍ତି। ତୋର କଣ୍ଟେଣ୍ଟ କ'ଣ, ତୋତେ ସେମାନେ କ'ଣ ପାଇଁ ଡାକିବେ, ଏଇ କିଛି ଖରାପ କରିଥିବ ଏମିତି କରିଥିବ, ସେମିତି ନେଗେଟିଭ୍ ଭାଇବ୍ସ ମୋତେ ପ୍ରାୟ ଲୋକ ଦିଅନ୍ତି।
0: ଆଜ୍ଞା, ତାହେଲେ ଯୋଉ ଏଇ ମାରିବା ପାଇଁ କହୁଥିଲେ, ମାନେ କ'ଣ ଅହଙ୍କାରରେ ସେଇଟା?
1: ଅହଙ୍କାରରେ ସେଇଟା
0: ଆଚ୍ଛା ଆଚ୍ଛା,
1: କ'ଣ ପାଇଁ ନା ନିଜେ ନିଜକୁ କେମିତି ଗ୍ରୋ କରିବା ସେଟା ପ୍ରତି ଧ୍ୟାନ ନ ଦେଇକି ସେ କ'ଣ କଲା, ତାକୁ କ'ଣ ପାଇଁ ଡାକିଲେ, ଆମକୁ କ'ଣ ପାଇଁ ଡାକିଲେନି,
0: ପ୍ରତିବାଦ
1: ପ୍ରତିବାଦ କରିକି ସେ ବହୁତ ଜଣ କଥା କଥାରେ ଡାଇରେକ୍ଟ ସେ ମାଡ଼ ଆଡ଼କୁ ପଳେଇଯା କଥା।
0: ଆଜ୍ଞା, ଆପଣ କିଛି ସମୟ ପୂର୍ବରୁ କହୁଥିଲେ କି ମାଆ ମାଟି କଥା ନେଇକି ଭୁବନେଶ୍ୱରରେ ରିପ୍ରେଜେଣ୍ଟ କରୁଛନ୍ତି, ହେଲା, ସେଇଟା ତ କେବଳ ଭୁବନେଶ୍ୱରରେ ସୀମିତ ରହୁନି,
1: ଆଜ୍ଞା
0: ଅନେକ ଲୋକଙ୍କ ପାଖରେ ପହଞ୍ଚି ଯାଉଛି,
1: ବିଶ୍ୱ ପ୍ରସିଦ୍ଧ ପୁରା।
0: ନିଶ୍ଚିତ ଭାବରେ। ତାହେଲେ ଏବେ ଫଲୋୱର୍ସ କେତେ ଅଛନ୍ତି? ଆଜ୍ଞା,
1: ଏବେ ମୋର 7,000+ ଫଲୋଅର୍ସ ଅଛନ୍ତି।
0: ଆଜ୍ଞା, ତାହେଲେ ଆଜି ପର୍ଯ୍ୟନ୍ତ କେଉଁ ଜାଗା ଯାଇଛନ୍ତି ଯେଉଁଟାକି ବହୁତ ଭଲ ଲାଗିଛି?
1: ବହୁତ ଭଲ ମାନେ, ପ୍ରଥମେ ମୋତେ ବହୁତ ସେଇ ଜିନିଷ, ସେଇ ମୁମେଣ୍ଟକୁ ଭାବିଲେ ବହୁତ ଇମୋସନାଲି ଆଉ ଏବଂ ପ୍ରାଉଡ଼ ଫିଲ୍ କରେ, ଯେତେବେଳେ ଆମର ଗୋଟେ ରିସେଣ୍ଟଲି ମୁଭି ବାହାରିଥିଲା ବରବଧୁ ଫିଲ୍ମ, ସେଇଥିରେ ସ୍କ୍ରିନ୍ ପ୍ରିମିୟର ହେଉଥିଲା, ମାନେ ଗୋଟେ ଦିନ ଆଗରୁ ସେ ଫିଲ୍ମ ବାଲେ କଣ୍ଟେଣ୍ଟ କ୍ରିଏଟର ଇନଫ୍ଲୁଏନ୍ସର ଏବଂ ପଲିଟିସିଆନମାନଙ୍କୁ ଇନଭାଇଟ୍ କରନ୍ତି, ସେଇଟା ବହୁତ ଲିମିଟେଡ୍ ସିଟ୍ ଥାଏ 50 ଲୋକଙ୍କ ପାଇଁ। ତ ସେଇଟାରେ ମୋତେ ଇନଭାଇଟ୍ ଆସିଥିଲା, ମୁଁ ଭାବିନଥିଲି କି ସେଇ ହଲ୍ରେ ବହୁତ ବଡ଼ ବଡ଼ ନେତା ଏବଂ ସିରିଏଲ୍ ଜଗତ ଫିଲ୍ମ ଜଗତର ସମସ୍ତେ ଥିବେ, ଆଉ ଏକା ମୁଁ କଣ୍ଟେଣ୍ଟ କ୍ରିଏଟର, ସେଇଟା ପୁଣି ସମ୍ବଲପୁରରୁ ଗୋଟେ ୱେଷ୍ଟର୍ଣ୍ଣ ଓଡ଼ିଶାରୁ ଗୋଟେ ପୁଅ ଯାଇଛି, ଆଉ ମୁଁ ଯେତେବେଳେ ସେଇଟା ମୋର ଡ୍ରିମ୍ ହୁଏ କି ମୁଁ କେମିତି ଏଇ ଜଗତକୁ ଏଣ୍ଟ୍ରି କରିବି, ଆଉ ଯେତେବେଳେ ଦେଖୁଛି ମୋ ଚାରିପାଖରେ କି ସବୁ ହିରୋ ହିରୋଇନ୍ ବଡ଼ ବଡ଼ ନେତା ସମସ୍ତେ ଅଛନ୍ତି ସେଇଠି, ତ ସେଠି ଫିଲ୍ମ କମ୍ ଦେଖିଲା ମୁଁ ବହୁତ ଇମୋସନାଲି ବହୁତ ପ୍ରାଉଡ଼ ଫିଲ୍ କଲି। ଆଉ ଗୋଟେ ଏବେ ରିସେଣ୍ଟଲି ମୁଁ ଯାଇଥିଲି ଭୁବନେଶ୍ୱର ମେ ଫେୟାର୍ରେ, ସେଇଠି ମୁଖ୍ୟମନ୍ତ୍ରୀ ଇନଭାଇଟ୍ କରିଥିଲେ, ସିଏମ୍ ଡାଇରେକ୍ଟ କନେକ୍ଟ କରନ୍ତି ଇନଫ୍ଲୁଏନ୍ସର୍ମାନଙ୍କ ସହିତ, କେମିତି ଆମେ ଗ୍ରୋ କରିବା କ'ଣ କରିବା। ମୁଁ ତ ଗୋଟେ ସମ୍ବଲପୁର ଗୋଟେ ୱେଷ୍ଟର୍ଣ୍ଣ ଓଡ଼ିଶାର ଛୋଟ କଣ୍ଟେଣ୍ଟ କ୍ରିଏଟର, ଯେତେବେଳେ ସେତେ ବଡ଼ ଷ୍ଟେଜ୍କୁ ମୋତେ ଇନଭାଇଟ୍ କରାଗଲା, ବହୁତ ମୁଁ ନିଜକୁ ବହୁତ ପ୍ରାଉଡ଼ ଫିଲ୍ କରେ।
0: ଆଚ୍ଛା, ଆମର ଯୋଉ ରିସେଣ୍ଟ ଅଛନ୍ତି ସିଏମ୍ ମୋହନ ମାଝୀ,
1: ମୋହନ ମାଝୀ,
0: ଆଜ୍ଞା ଆଜ୍ଞା, କ'ଣ ପାଇଁ ସେ ଇନଭାଇଟ୍ କରିଥିଲେ ଆପଣଙ୍କୁ?
1: ଆମର ଏଇଟା ଫାର୍ଷ୍ଟ

0: ଇନିସିଏଟିଭ ଥିଲା ତାଙ୍କର ସୃଜନ ସମ୍ବାଦ,
1: ଆଜ୍ଞା
0: ସେଇଥିରେ ଏଇଟା ଥିଲା କି ଆମେ ନିଜ କଣ୍ଟେଣ୍ଟ କ୍ରିଏଟର ଦ୍ୱାରା ଆମେ ନିଜ ଅଞ୍ଚଳକୁ କେମିତି ପ୍ରମୋଟ କରିପାରିବା, ଆଡ଼ଭାନ୍ସ କ'ଣ କରିପାରିବା, ଆମେ କଣ୍ଟେଣ୍ଟ କ୍ରିଏଟର ମାନଙ୍କ ପାଇଁ କ'ଣ ସୁବିଧା କରିପାରିବା, ତା ପ୍ରତି ସମସ୍ତଙ୍କୁ ଆଲୋଚନା କରିବା ପାଇଁ ଇନଭାଇଟ୍ କରିଥିଲେ ସେମାନେ।
1: କ'ଣ ସବୁ ଆଲୋଚନା ହେଲା ଆଜ୍ଞା ସେଇଠି?
0: ଆଲୋଚନା ତ ଭିତର କଥା, ସେମିତି କିଛି କହିହେବନି, ଏଲାଉ ସେଇଟା ହେଇନି। ସେଇଠି ଯେଉଁ ଯେଉଁ ମାନେ ଇନଭାଇଟେଡ୍ ଥିଲେ ତାଙ୍କମାନଙ୍କ ପାଇଁ ବହୁତ ସୁବିଧା ଥିଲା। ସେମାନେ ବହୁତ କିଛି ଦେଖିକି ତ ଆମକୁ ଇନଭାଇଟ୍ କରିଥିବେ ନା, କି କ'ଣ ହିଁ କରୁଛି, କେମିତି କରୁଛି, ସେଇ ଜିନିଷକୁ ନେଇକି ଆମେ ବହୁତ ଚର୍ଚ୍ଚା ବି ତାଙ୍କ ସହିତ ଲାଗିଛୁ କି ଆମ କଣ୍ଟେଣ୍ଟ କ୍ରିଏଟର୍ମାନଙ୍କ ପାଇଁ ଆପଣ କିଛି ଯୋଜନା କରନ୍ତୁ, କ'ଣ ପାଇଁ ନା ଆମେ ଆମ ଲାଇଫକୁ ସିକ୍ୟୁର କରିପାରିବୁ, କି ଆମେ କେମିତି କରିପାରିବୁ ସେଇ ଜିନିଷ ଉପରେ,
1: କିଛି ପାଉଣା ହେଇପାରିବ
0: ପାଉଣା
1: ସେ
0: ହେଇପାରିବ କି। ତ ସେଥିପ୍ରତି ସେମାନେ କହିଛନ୍ତି ଆମେ କଥା ଲାଗିବା ସେଇଟା ଭିତରେ, ଆମେ ଆପଣଙ୍କ ପାଖରୁ ଏକ୍ସାମ୍ପଲ୍ ନେଉଛୁ କି ଆମେ କ'ଣ କ'ଣ କରିପାରିବା ବୋଲି ଗୋଟେ ମିଟିଂ ଅର୍ଗାନାଇଜ୍ କରାହେଇଥିଲା ସେଠି।
1: ଆଚ୍ଛା, ଯେହେତୁ କଥା ପଡ଼ିଛି ଆଜ୍ଞା ପାଉଣା,
0: ଆଜ୍ଞା,
1: ଏ ଯେଉଁ ଭିଡ଼ିଓ ମାନେ କରୁଛନ୍ତି କ'ଣ ମାନେ ପେଡ୍ ଥାଏ ନା କ'ଣ?
0: ହଁ, ସବୁ ପେଡ୍ ଥାଏ, କେତେଟା ଅନପେଡ୍ ଥାଏ, ଯେ ଏତିକି ପଇସା ମିଳେ କି ନିଜର ପାଉଣା ସବୁ ମେଣ୍ଟାଇ ହେଇଯାଇପାରିବ।
1: ଯେଉଁଟା ଆମାଉଣ୍ଟ ଯେଉଁ ପେ କରା ହୁଏନି, କ'ଣ ପାଇଁ ପେ କରା ହୁଏନି?
0: ଗୋଟେ ହିଡ଼େନ୍ ସିକ୍ରେଟ୍ ସେଇଟା କି ବାହାର ଏରିଆକୁ ଆମେ ଗଲେ ସେଇଠି ବେଶୀ ଆମାଉଣ୍ଟ ଦିଅନ୍ତି, କିନ୍ତୁ ନିଜ ଅଞ୍ଚଳ ନିଜ ମାଆ ମାଟିରେ ଆମେ ପ୍ରମୋଟ କରୁ, ଆମକୁ ସେତେ ପଇସା ମିଳେନି ଯେତେ ଆମେ ଏକ୍ସପେକ୍ଟ କରିଥାଉ। ଏକ୍ସପେକ୍ଟ ନହେଲେ ବି ଗୋଟେ ଆମେ ଭିଡ଼ିଓ ବନାଉଛୁ ତ ଆମକୁ ସମ୍ ଆମାଉଣ୍ଟ ଦେବା କଥା, କିନ୍ତୁ ସେତେ ଦିଅନ୍ତିନି, ଆପଣ ଫ୍ରିରେ କରନ୍ତୁ। ଆଜିକାଲି ଜମାନାରେ ତ ଆପଣ ଜାଣିପାରୁଥିବେ ଫ୍ରିରେ ସମସ୍ତେ କରିପାରନ୍ତିନି, ନିଜ ମେହନତ, ଏଡ଼ିଟିଂ, ଭଏସ୍ ଓଭର ୟା ଅନ୍ ଦ ସ୍ପଟ୍ ଆମେ ଭିଡ଼ିଓ କରୁ, ତ ସେଇଠି ବହୁତ କିଛି ଆମକୁ ସମ୍ମୁଖୀନ କରିବାକୁ ପଡ଼ିବ। ଇଏ କ'ଣ ଭିଡ଼ିଓ କରିବାକୁ ଆସିଛି, ଇଏ କ'ଣ, ଆମକୁ ବହୁତ ଲୋକ ବହୁତ କଥା
1: ବହୁତ
0: କହନ୍ତି।
1: ଅସୁବିଧା ସମ୍ମୁଖୀନ
0: ଆଜ୍ଞା,
1: କରିବା ପାଇଁ ପଡ଼େ
0: ତ ଗୋଟେ କଣ୍ଟେଣ୍ଟ କ୍ରିଏଟର ବହୁତ ଅସୁବିଧା ସମ୍ମୁଖୀନ କରିକି ସବୁ କରିବାକୁ ଚାଲେ।
1: ଆଜ୍ଞା। ତାହେଲେ ଦେଖନ୍ତୁ ମାନେ ଯେଉଁ ଆମାଉଣ୍ଟଟା ମିଳେ ଆପଣଙ୍କୁ ମାନେ ସୁଇଟେବଲ?
0: ହଁ, ସୁଇଟେବୁଲ ତ ଆମେ ଡାଇରେକ୍ଟ କହିପାରିବାନି, କିନ୍ତୁ ମୁଁ ନିଜ ପାଇଁ କରିପାରିବୁ।
1: ଠିକ୍,
0: ଆମେ କାହା
1: ତାହେଲେ
0: ପ୍ରତି ଯଦି କହିବୁ କି ନା ଫ୍ୟାମିଲି ପାଇଁ ବି କିଛି କରିବୁ, ସେମିତି ତ ଆମାଉଣ୍ଟ ହୁଏନି, ନିଜ ପାଇଁ ଆମେ କରିପାରୁ।
1: ନିଜ ଚଳିବା ପାଇଁ ପକେଟ୍ ମନି ହିସାବରେ
0: ଆଜ୍ଞା ଆଜ୍ଞା,
1: ହେଇଯାଏ ନା? ଆଜ୍ଞା। ତାହେଲେ ଦେଖନ୍ତୁ ଆଜିର ସମାଜରେ ମାନେ ଗୋଟେ ବହୁତ ନାଁ ଶୁଣିବାକୁ ପଡ଼ୁଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,
0: ଆଜ୍ଞା,
1: ଆପଣଙ୍କର ଭିଡ଼ିଓରେ ସେ କ'ଣ ସହାୟତା କରୁଛି ଆଜ୍ଞା?
0: ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ଏଆଇଟା ଆମର ଇନଫ୍ଲୁଏନ୍ସର ୟା କଣ୍ଟେଣ୍ଟ କ୍ରିଏଟର୍ମାନଙ୍କୁ ବହୁତ ବେଷ୍ଟ ବେନିଫିଟ୍ ଦିଏ। କ'ଣ ପାଇଁ ନା ଆମେ ଯେତେବେଳେ ଥମ୍ନେଲ୍ କରୁ, ଆମେ ପ୍ରଥମେ କ'ଣ କରୁଥିଲୁ ନା, ଆମେ ମେନୁଆଲି ଏଡ଼ିଟ୍ କରୁଥିଲୁ, ଏଆଇରେ ଆମେ ପ୍ରମ୍ପ୍ଟ ଦେଇଦେଉ, ସେଇଟା ସେ ଜେନେରେଟ୍ କରିକି ଆମକୁ ଦେଇଦିଏ। ତ ସେଇଟା ଆମକୁ ଯେତେବେଳେ ପ୍ରଥମେ ପ୍ରଥମେ ସ୍କ୍ରିପ୍ଟ ଲେଖିବା ପାଇଁ ଆମକୁ ଘଣ୍ଟା ଘଣ୍ଟା ଟାଇମ୍ ଲାଗୁଥିଲା, ୟା କିଛି ବ୍ୟାନର୍ କିଛି ବି ଜିନିଷ ଆମକୁ ଜାଣିବାକୁ ହେଲେ ଆମେ ବହୁତ ଜିନିଷ ଜାଣି ନ ପାରିଥାଉ କି ଏଇଟା କେମିତି ହେବ, ସେଇଟା କେମିତି ହେବ, ତ ଆମେ ଆର୍ଟିଫିସିଆଲ ଦ୍ୱାରା ଆମେ ବହୁତ ଜିନିଷ ଆମକୁ ବେନିଫିଟ୍ ମିଳେ ଆମକୁ।
1: ଆଚ୍ଛା, ତାହେଲେ ଆଜ୍ଞା ମାନେ କେବେ ଜାଗା ଖୋଜିବା ପାଇଁ AIକୁ ବ୍ୟବହାର କରିନାହାନ୍ତି?
0: ଆଜ୍ଞା ଆଜ୍ଞା, ସିଓର ସିଓର, ମୁଁ ଏବେ ରିସେଣ୍ଟଲି ଯାଇଥିଲି ଆମର ଆପଖୋଲ, ମୁଁ ଆମେ 12 ଟିମ୍ କଣ୍ଟେଣ୍ଟ କ୍ରିଏଟର ସବୁ ଯାଇଥିଲୁ, ଆମକୁ ମଝି ରାସ୍ତାରେ ହିଁ ମିଳିଲାନି ରାସ୍ତା, ଆମେ କୁଆଡ଼େ ଯିବୁ କେମିତି କରିବୁ, ତ ସେଇଠି ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ୟୁଜ୍ କରିକି ଆମେ ରାସ୍ତା ପାଇଲୁ, ଦେନ୍ ଆମେ ଗଲୁ ବରଗଡ଼ର ଆପଖୋଲ।
1: ଆଜ୍ଞା, କେମିତି ଜାଗା?
0: ସେଇଟା ବହୁତ ଶାନ୍ତିପୂର୍ଣ୍ଣ ଜାଗା, ଗୋଟେ ହିଡ଼େନ୍ ନେଚୁରାଲ, ସେଇଟା ପାଣି ବାହାରୁଛି ସେଇଠୁ, ତ ସେଇଟା ବେସିକାଲି ମନସୁନ ଆମର ଏଇ ବର୍ଷାକାଳୀନ ଋତୁରେ ଆମେ ଗଲେ ବହୁତ ଲୋକମାନଙ୍କ ପାଇଁ ବହୁତ ଭଲ, ସେଇଟା ଯେହେତୁ ନେଚୁରାଲ ସେଇଟା ପାଣି ବାହାରୁଛି
1: ପ୍ରକୃତି ଯେହେତୁ।
0: ପ୍ରକୃତିର। ଆଜ୍ଞା,
1: ତାହେଲେ ଆଉ କେଉଁ କେଉଁ ଜାଗା ଯାଇଛନ୍ତି ଆଜ୍ଞା?
0: ଓଡ଼ିଶା ବାହାରକୁ ମୁଁ ଯାଇକି ଏକ୍ସପ୍ଲୋର କରିଛି, ଯେମିତି ଆଗ୍ରା, ଦିଲ୍ଲୀ, ମଥୁରା, ବୃନ୍ଦାବନ ଏବଂ ପଞ୍ଜାବ, ଆମର କେଦାରନାଥ, ବହୁତ ଜାଗା ମୁଁ ଏକ୍ସପ୍ଲୋର କରିସାରିଛି। ସେମିତି ଆଗକୁ ବି ମୁଁ ସେଇଟା କରିଚାଲିବି, ଲୋକମାନଙ୍କ ପାଖକୁ କେମିତି ମୁଁ ଭଲ ବାର୍ତ୍ତା ପହଞ୍ଚାଇ ପାରିବି, ସେ ଜାଗାର ଭ୍ୟୁ ନେଚର ଉପରେ ଆମ କେମିତି ଲୋକମାନଙ୍କୁ ପଠାଇ ପାରିବି, ତା ପ୍ରତି ବେଶୀ ଧ୍ୟାନ ଦେଇଛି।
1: ଲୋକଙ୍କର ଡ୍ରିମ୍ ଥାଏ କେଦାରନାଥ,
0: ଆଜ୍ଞା,
1: ସେଇଠି ଯାଇକି କେମିତି ଲାଗିଲା ଆପଣଙ୍କୁ?
0: ସେଇଟା ତ ପ୍ରଥମେ ମୋର ବହୁତ ବଡ଼ ଡ୍ରିମ୍ ଥିଲା, ମୁଁ କେବେ ଭାବିନଥିଲି କି ସେଇଟାକୁ ଯିବି, କେମିତି କେବେ ମୋ ସ୍ୱପ୍ନରେ ବି ନଥିଲା ସେଇଟା। ସଡନ୍ଲି ଫ୍ୟାମିଲି କହିଲେ କି ଚାଲ ଆମେ କେଦାରନାଥ ଯିବା, ଆଉ ଏତେ ସବୁ କରିବା, ତ ବହୁତ ଏକ୍ସାଇଟେଡ୍ ଥିଲି। ସେଇଠି ଗଲା ପରେ ବହୁତ 20 କିଲୋମିଟର ଚାଲିବାକୁ ପଡ଼ିବ ସେଇଠି, କେମିତି ସେଇଟା ବହୁତ କଷ୍ଟକର ପୁରା, ସେଇଠି ଅକ୍ସିଜେନ୍ ନେବା ପାଇଁ ବହୁତ କଷ୍ଟ, ପାଣି ମିଳିବନି, ସେଇଠି ଖାଇବା ପିଇବା ବହୁତ ପ୍ରାଇସ୍ ତା'ର ହାଇ ଥାଏ ସେଇଠି, ଏବଂ ଥଣ୍ଡା ପ୍ରଚୁର ପରିମାଣରେ ସେଇଠି,
1: ସେଇଠି ତ
0: ଗାଧୋଇଲେ
1: ରୁଟି ମିଳେ, ଭାତ ମିଳେନି ପ୍ରାୟତଃ।
0: ଆଜ୍ଞା ଆଜ୍ଞା।

0: ପୁରା ବହୁତ କଷ୍ଟକର ଜୀବନ ସେଇଠି ଯିବାକୁ ପଡ଼ିବ,
1: ଆଜ୍ଞା, ମାନେ ସକାଳୁ ଗାଧେଇକି ଭଗବାନଙ୍କୁ ଯଦି ଦର୍ଶନ କରିବା ହେଲେ
0: ପାଣି
1: ତାହେଲେ
0: ବହୁତ,
1: ଥାଉ ଦର୍ଶନ କରିବିନି କହିବେ ନା?
0: ପାଣି ବହୁତ ଥଣ୍ଡା ସେଇଠି ପୁରା।
1: ଆଜ୍ଞା, କାହିଁକି ମୁଁ ଯାଇଛି ତ ସେଥିପାଇଁ ମୁଁ ଜାଣିଛି।
0: ଆଜ୍ଞା ଆଜ୍ଞା,
1: ତାହେଲେ ଆପଣ ଓଡ଼ିଶା ବାହାରେ ବହୁତ ଜାଗା
0: ଏକ୍ସପ୍ଲୋର୍
1: ବୁଲି
0: କରିସାରିଛି ମୁଁ।
1: ସାରିଛନ୍ତି, ତାହେଲେ ଠିକ୍ ଅଛି, ବୁଲିଛନ୍ତି ତ ଆଉ ଗୋଟେ ପଟକୁ ଯିବା। ଆପଣଙ୍କର ଧୈର୍ଯ୍ୟ ହେଲା, ଏତେ ଧୈର୍ଯ୍ୟ ରଖି ଏତେ ଜାଗା ବୁଲିଛନ୍ତି, କିନ୍ତୁ କ'ଣ ଏଇଟା ପସିବଲ୍ ହେଇପାରିବ କି ମାନେ ସାଙ୍ଗେ ସାଙ୍ଗ ଗୋଟେ କଣ୍ଟେଣ୍ଟ କ୍ରିଏଟର୍କୁ ପବ୍ଲିସିଟି ମିଳିଯିବ, ନା ତାକୁ ଧୈର୍ଯ୍ୟର ସହକାରେ ଅପେକ୍ଷା କରିବା ପାଇଁ ପଡ଼ିବ?
0: ନା ସାଙ୍ଗେ ସାଙ୍ଗେ ତ ସେଇଟା ମିଳିବନି, ଆମକୁ ବହୁତ ଧୈର୍ଯ୍ୟ ରହିବାକୁ ପଡ଼ିବ। କ'ଣ ପାଇଁ ନା ଆମେ ଗୋଟିଏ ଭିଡ଼ିଓରେ ଭାଇରାଲ ଯିଏ ରାତି ରାତି ହେଇଯାଏ, ସେ କଣ୍ଟେଣ୍ଟ ମେକିଂ କ'ଣ ସେ ଜାଣିପାରିନି। ଆମେ ବହୁତ କିଛି ସଫର କରିଥାଉ, ଏଡିଟିଂ ସ୍କିଲ ଗୋଟିଏ ରାତି ରାତି ଯଦି ହେଇଯିବ ସେ କିଛି ଜାଣିନଥିବ, ଏଡିଟିଂ କ'ଣ, ଆମେ କେମିତି ଗୋଟିଏ ଇନଫ୍ଲୁଏନ୍ସର କ'ଣ କରେ, ଗୋଟେ ପଜିଟିଭ ଇନଫ୍ଲୁଏନ୍ସ କରେ ଲୋକମାନଙ୍କ ପାଖକୁ, ତ ସେଇଟା ଯିଏ ଜାଣିନଥିବ କିଛି ବି ତା'ମାନେ କହିଦେବ, ଆଜି ଏମିତି ହେଲା କାଲି ସେମିତି ହେଲା, ସେମିତି କୁହାଯାଏନି ସେଇଟା। କାରଣ ଧୈର୍ଯ୍ୟ ରଖିବାକୁ ବହୁତ ପଡ଼ିବ, ବହୁତ ଲୋକ କହିବେ ସେମିତି, କମେଡ଼ି କରିଦେବେ ତୁମର କି ଏ କ'ଣ କରୁଛି ସେମିତି, ତାକୁ ଆଉ କିଛି ମିଳିଲାନି ସେମିତି କହିବେ, ତ ବହୁତ ଧୈର୍ଯ୍ୟ ରଖିବାକୁ ପଡ଼ିବ। ରାତି ରାତି ଫେମସ୍ ହେଇଗଲେ ହଁ ଅବଭିଅସ୍ଲି ଯାହାର ଲକ୍ ଉପରେ ସେ ନିର୍ଭର କରେ, କିନ୍ତୁ ମୁଁ ଯାଇକି ଧୀରେ ଧୀରେ ବଢ଼ିବା ବହୁତ ବେଷ୍ଟ ସେଇଟା।
1: ଆଜ୍ଞା, ଆପଣଙ୍କର ମାନେ ଗୋଟେ ଯେଉଁ ଟର୍ଣ୍ଣିଂ ପଏଣ୍ଟ ଥାଏ ଜୀବନରେ, ସେଇଟା କେଉଁ ଭିଡ଼ିଓରେ ହେଇଛି?
0: ଟର୍ଣ୍ଣିଂ ପଏଣ୍ଟ ମାନେ ମୁଁ ଯେତେବେଳେ ଗୁଜୁରାଟ ଥିଲି ସୋମନାଥରେ, ସେଇଠି ମୁଁ ଗୋଟେ ଭିଡ଼ିଓ ଛାଡ଼ିଥିଲି, ତ ସେଇଥିରୁ ବହୁତ ଲୋକ ବହୁତ ସପୋର୍ଟ ଦେଇଥିଲେ, ତ ସେଇଥିରୁ ଧୀରେ ଧୀରେ ମୁଁ କଣ୍ଟେଣ୍ଟ କ୍ରିଏସନ୍ ଲାଇନ୍କୁ ଆସିଥିଲି। ଆଉ ଗୋଟେ ହେଲା କି ଭୁବନେଶ୍ୱରରେ ମୁଁ H&M ବ୍ରାଣ୍ଡ ଯେଉଁ ଅଛି ସେ
1: ଆଜ୍ଞା,
0: ବ୍ରାଣ୍ଡର ପ୍ରମୋସନ୍ କରିଥିଲି, ତ ସେଇ ଅଞ୍ଚଳରେ ୟା ଆମ ସମ୍ବଲପୁରରେ ସେଇଟା ବହୁତ ସଉକ ଥିଲା କି ସମ୍ବଲପୁରର ପିଲା ଯେ କି H&M ସେତେ ବଡ଼ ବ୍ରାଣ୍ଡରେ ସେ ପ୍ରମୋସନ୍ କରୁଛି, ତ ସେଇଟା ମୋର ଗୋଟେ ବହୁତ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା।
1: ଆଜ୍ଞା, ତାହେଲେ ଆସିଛନ୍ତି, ବହୁତ ତ କଥା ହେଲା, ଶେଷରେ ଆମର ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବେ?
0: ଯୁବପିଢ଼ିକୁ ବାର୍ତ୍ତା ଏଇଟା ଦେବି ଯେ ଯେନ୍ମାନେ ବି କଣ୍ଟେଣ୍ଟ କ୍ରିଏଟର୍ ଲାଇନ୍ରେ ଆସୁଛନ୍, ସେମାନେ ତ ଏଇଟା ନାଇଁ ଭାବ୍ବ କି ଆମେ ଗୋଟେ ଭିଡ଼ିଓ ବନେଇଦେମୁ ଆର୍ ରାତି ରାତି ଭାଇରାଲ୍ ହେଇଯିମୁ, ୟା କଣ୍ଟେଣ୍ଟ କ୍ରିଏଟର୍ କାଣା ଏନ୍ତା ହିଁ ଥିସନ୍ କେ, ଆମେ ନିଜର କଣ୍ଟେଣ୍ଟ ବନେଇକିନା, ତ ସେମାନଙ୍କୁ ଆମେ ଧୈର୍ଯ୍ୟ ସଦାବେଳେ ରଖ୍ବ, ଯେନ୍ତାକି ଗୋଟେ ଏଡିଟିଂ କର୍ବ ୟା କିଛି ବି ପ୍ରମୋସନ୍ କର୍ବ, ତମେ ଧୈର୍ଯ୍ୟର ସହକାରେ ରଖ୍ବ, ଆମ ଡିସେଣ୍ଟ ରହିବ ସଦାବେଳେ, ନିଜର କଣ୍ଟେଣ୍ଟକେ ଡିସେଣ୍ଟ କର୍ବାର୍ ଲାଗି ଚେଷ୍ଟା କର୍ବ, ସଫା ସୁତୁରା ରଖ୍ବ, ଆଉ ଗୋଟେ ୱେ ଅଫ୍ ଟକିଂ ସଦାବେଳେ ପ୍ରଫେସନାଲି ରଖ୍ବ, ଦେନ୍ ଲୋକମାନେ ବହୁତ ଲୋକ ଇନଭାଇଟ୍ କରିବେ ତମକୁ। ଆଉ ଗୋଟେ ଭିଡ଼ିଓ କରିକିନା ଏଇଟା ନାଇଁ ଭାବ୍ବ କି ଆମେ ସରିଗଲା ସବୁ କିଛି ହେଇଗଲା, କରିଚାଲ ଯେବେ ନା ଯେବେ ତ ଆପଣ ସକ୍ସେସ୍ ତ ପାଇବେ ନା, ସେ କରିଚାଲ ଖାଲି କଣ୍ଟେଣ୍ଟ କ୍ରିଏଟର୍ ବୋଲି ନାହିଁ, ତମର ସବୁ ଫିଲ୍ଡରେ ସବୁ ଜିନିଷ ଥି, ତମେ ଆଗ୍କେ କରିଚାଲବ, ଫଳର ଆଶା ନାଇଁ ରଖ୍ବ।
1: ଠିକ୍ ଅଛି ଅନୁଭବ, ମାନେ ଆମେ ବି ମା ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରୁଛୁ କି ଆପଣ ଆହୁରି ଭଲ ଭଲ ଭିଡ଼ିଓ ଆମ ପାଖକୁ ପଠାନ୍ତୁ, ଆମେ ବି ମାନେ ହିଡ଼ନ୍ ପ୍ଲେସ୍ ମାନେ
0: ଆଜ୍ଞା,
1: ଯେମିତି ଦେଖୁଥିବୁ, ଆପଣଙ୍କର ସୁଭବିଷ୍ୟତ କାମନା କରି ବିଦାୟ ନେଉଛୁ। ନମସ୍କାର।
0: ଜୁହାର।
2: ଆଶା କରୁଛି ଶ୍ରୋତାବନ୍ଧୁ, ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ।

କଥାଚିତ୍ର ଅମର ପ୍ରେମ ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଓ କିଶୋର କୁମାର। ସଙ୍ଗୀତ ଆର୍ ଡି ବର୍ମନ। ଗୀତି ରଚନା ଆନନ୍ଦ ବକ୍ସି।

ଆଚ୍ଛା ଫ୍ରେଣ୍ଡସ୍, ଯେତେବେଳେ ଆମ ଦେଶର ସୁରକ୍ଷା କଥା ଆମେ ଭାବୁ, ଯେତେବେଳେ ଆମେ ନିଜ ଘରେ ଆରାମର ନିଦରେ ଶୋଇବା କଥା ଭାବୁ, କିମ୍ବା ଯେତେବେଳେ ଦେଶ ଉପରେ କୌଣସି ବିପତ୍ତି ଆସିଲେ ସବୁଠାରୁ ଆଗରେ ଛାତି ଦେଖି ଛିଡ଼ା ହୋଇଥିବା ବୀର ଯବାନମାନଙ୍କର କଥା ଭାବୁ, ସେତେବେଳେ ଗୋଟିଏ ନାମ ସବୁଠୁ ପ୍ରଥମେ ମନକୁ ଆସେ। ହଁ, ଆପଣମାନେ ବିଲକୁଲ ଠିକ୍ ଭାବିଛନ୍ତି। ଆଜି ଆମେ କଥା ହେବାକୁ ଯାଉଛୁ ଆମ ଦେଶର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ, ଯାହାକୁ ଆମେ ସିଆର୍ପିଏଫ୍ ବୋଲି କହିଥାଉ। ସ୍ୱାଧୀନତା ପୂର୍ବରୁ 1949 ମସିହାରେ ଠିକ୍ ଆଜିର ଦିନରେ ଏହି ବାହିନୀ କ୍ରାଉନ୍ ରିପ୍ରେଜେଣ୍ଟେଟିଭ୍ସ ପୋଲିସ ନାମରେ ଗଠିତ ହୋଇଥିଲା। ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ରିଟିଶ ଶାସନାଧୀନ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା। କିନ୍ତୁ ଦେଶ ସ୍ୱାଧୀନ ହେବା ପରେ 1949 ମସିହା ଡିସେମ୍ବର 28 ତାରିଖରେ ଆମର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦୃଷ୍ଟି ଏବଂ ଅବଦାନ ଯୋଗୁଁ ସଂସଦରେ ଏକ ଆଇନ ଜାରିତ ହୋଇ ଏହାର ନାମକରଣ କରାଗଲା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ। ଆପଣ ଜାଣି ଗର୍ବିତ ହେବେ ଯେ ମାତ୍ର ଗୋଟିଏ ଛୋଟ ବାଟାଲିୟନରୁ ଆରମ୍ଭ ହୋଇଥିବା ଏହି ବଳ ଆଜି ପ୍ରାୟ 246ଟି ବାଟାଲିୟନ ଏବଂ 3 ଲକ୍ଷରୁ ଅଧିକ ସମର୍ପିତ ଯବାନଙ୍କ ସହ ବିଶ୍ୱର ସର୍ବବୃହତ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଭାବରେ ପରିଣତ ହୋଇଛି। ସ୍ୱତନ୍ତ୍ର ବାହିନୀ ଏବଂ ମହିଳା ସଶକ୍ତିକରଣ ସିଆର୍ପିଏଫ୍ କେବଳ ଏକ ସାଧାରଣ ପୋଲିସ ଫୋର୍ସ ନୁହେଁ, ବରଂ ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଏହା ଅଧୀନରେ ବିଭିନ୍ନ ସ୍ୱତନ୍ତ୍ର ୟୁନିଟ୍ ରହିଛି। ଦଙ୍ଗା ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ରାପିଡ୍ ଆକ୍ସନ ଫୋର୍ସ RAF ଥିଲାବେଳେ ଘଞ୍ଚ ଜଙ୍ଗଲରେ ନକ୍ସଲମାନଙ୍କୁ କଡ଼ା ଜବାବ ଦେବା ପାଇଁ ରହିଛି କୋବ୍ରା, କମାଣ୍ଡୋ ବାଟାଲିୟନ୍ ଫର୍ ରିଜଲ୍ୟୁଟ୍ ଆକ୍ସନ ବାହିନୀ। ସବୁଠାରୁ ଗର୍ବର କଥା ହେଉଛି ମହିଳା ସଶକ୍ତିକରଣ କ୍ଷେତ୍ରରେ ସିଆର୍ପିଏଫ୍ ସବୁଠୁ ଆଗୁଆ। 1986 ମସିହାରେ ପ୍ରଥମ ଥର ପାଇଁ ଭାରତରେ ଏକ ସମ୍ପୂର୍ଣ୍ଣ ମହିଳା ବାଟାଲିୟନ୍ ଗଠନ କରି ଏହି ବାହିନୀର ଇତିହାସ ରଚିଥିଲା। ଆଜି ଆମର ବୀରାଙ୍ଗନାମାନେ ମଧ୍ୟ ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ନିଜର ପରାକ୍ରମ ଦେଖାଉଛନ୍ତି। ଆମ ଦେଶର ବିଶାଳ ଗଣତାନ୍ତ୍ରିକ ପ୍ରକ୍ରିୟା ବା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ହେଉ କିମ୍ବା ବନ୍ୟା ବାତ୍ୟା ଭଳି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ହେଉ ବା ଦୁର୍ଗମ ଅଞ୍ଚଳରେ ନିଜ ଦେଶବାସୀଙ୍କୁ ସାହାଯ୍ୟ କରିବା, ପ୍ରତ୍ୟେକଟି ବିପଦପୂର୍ଣ୍ଣ କ୍ଷେତ୍ର

ଶହୀଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ବର୍ତ୍ତମାନ ସେବାରତ ଥିବା ସମସ୍ତ ସିଆର୍ପିଏଫ୍ ଯବାନ ଓ ସେମାନଙ୍କ ପରିବାରବର୍ଗକୁ ଆମର ଗଭୀର କୃତଜ୍ଞତା ଜଣାଇବା। ଯୁବବାଣୀ ତରଫରୁ ଏବଂ ଆପଣ ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ସେହି ଦେଶପ୍ରେମୀ ଅମର ବୀରମାନଙ୍କୁ କୋଟି କୋଟି ପ୍ରଣାମ। ଜୟ ହିନ୍ଦ। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ। କଥାଚିତ୍ର ଉରୀ, କଣ୍ଠଦାନ ରୋମି ବିବେକ ହରିହରନ, ଶାଶ୍ୱତ ସଚଦେବ, ସଙ୍ଗୀତ ଶାଶ୍ୱତ।

ତାହେଲେ ଶ୍ରୋତାବନ୍ଧୁ, ସମୟ ଆସିଯାଇଛି ବିଦାୟର। ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଅପେକ୍ଷାରେ ଥିବେ ପୁଣି ଦେଖା ହେବା ଏଇଠି ଆପଣଙ୍କ ପ୍ରିୟର ପ୍ରିୟା ସହିତ। ଚଲୋ, ବାଏ ବାଏ, ନମସ୍କାର।

ସେବାନ ମିନିଟ୍ ଶୁଣିବେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ଶୁଣିବେ ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର ଶୁଣିବେ। ଆଜି ରାତି 8:08 ଶୁଣିବେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ରାତି 8:30 ଶୁଣିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ବିଦୁଷୀ ସିପ୍ରା ବୋଷ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:00 ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ସଙ୍ଗୀତ ସଂଯୋଜନା ବୁଲ୍ଲୁ ମିଶ୍ର, କଣ୍ଠଦାନ କରିଛନ୍ତି ବବୁଲ ସୁପ୍ରିୟ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା ବସନ୍ତରାଜ ସାମଲ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତ ରଚନା ଅରୁଣ ମନ୍ତ୍ରୀ, କଣ୍ଠଦାନ କରିଛନ୍ତି ବବୁଲ ସୁପ୍ରିୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ବୁଲୁ ମିଶ୍ର।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ, କଣ୍ଠଶିଳ୍ପୀ ଥିଲେ ବବୁଲ ସୁପ୍ରିୟ, ଗୀତ ସଙ୍ଗୀତ ସଂଯୋଜନା ବୁଲୁ ମିଶ୍ର। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ବି କୁହନ୍ତୁ, ଜଳକ୍ଲିଷ୍ଟ ଯୋଉ ସମସ୍ୟାଟା ବଢି ବଢି ଚାଲିଛି, ଜଳବାୟୁ ପରିବର୍ତ୍ତନ ପାଇଁ, ବିଶ୍ୱର ତାପମାନ ବୃଦ୍ଧି ପାଇଁ ହଉ ବା ଅନ୍ୟାନ୍ୟ ଲୋକାଲ କାରଣ ପାଇଁ ହଉ, ଜଳକ୍ଲିଷ୍ଟତା ବଢି ଚାଲିଛି ଏବଂ ତା ଉପରେ ସରକାରମାନଙ୍କର ଉଦ୍ୟମ ମଧ୍ୟ ସେଇ ମାତ୍ରାରେ ବଢି ଚାଲିଛି। ଯେମିତି ଆମର କେନ୍ଦ୍ର ସରକାରଙ୍କର ଯୋଜନା ଆପଣ ଯଦି ଦେଖିବେ, ହର ଘର ନଲ କା ଜଲ, ସବୁ ଘରେ କେମିତି ପିଇବା ପାଣି ପହଞ୍ଚିବ, ସ୍ୱଚ୍ଛ ପିଇବା ପାଣି ପହଞ୍ଚିବ, ସେଟା ନିହାତି ଭାବରେ ମୁଁ କହିବି ଗୋଟେ ପ୍ରଶଂସନୀୟ ଯୋଜନା। ସବୁ ରାଜ୍ୟ ସରକାର ମଧ୍ୟ ତାଙ୍କ ନିଜ ନିଜ ହିସାବରେ ତାକୁ ସାହାଯ୍ୟ କରୁଛନ୍ତି, ସପୋର୍ଟ କରୁଛନ୍ତି, ପ୍ଲସ୍ ନିଜେ ମଧ୍ୟ ଅନେକ ଓଡ଼ିଶାରେ ମଧ୍ୟ କିଛି ସ୍କିମ୍, ନୂଆ ସ୍କିମ୍ ଅଛି ଯୋଉଟାକି ଲୋକମାନଙ୍କୁ ଆହୁରି କେମିତି ଭଲ ସ୍ୱଚ୍ଛ ଜଳ ପହଞ୍ଚିବ ସେମାନେ ମଧ୍ୟ ଚଲେଇଛନ୍ତି। ତ ସାଧାରଣରେ ଯେମିତି ଜଳକ୍ଲିଷ୍ଟତା ବଢୁଛି ସେମିତି ଆପଣଙ୍କର ଉଦ୍ୟମ ମଧ୍ୟ ବଢୁଛି। ଏଇସବୁ ପ୍ରଶଂସନୀୟ, ଏଇସବୁ ଆଗକୁ ବଢିବା କଥା, ଏଥିରେ ଜନସହଯୋଗ ରହିବା କଥା, କିନ୍ତୁ ଗୋଟେ ସମସ୍ୟା ଆମେ ବୁଝିବା ଦରକାର। ତା ଆଗରୁ ଆମକୁ ବୁଝିବାର ଅଛି, ଯେତେବେଳେ ଆମେ କହୁଛେ କି ହର ଘର ନଲ କା ଜଲ ବା ସବୁ ଘରକୁ ପହଞ୍ଚିବ, ସ୍ୱଚ୍ଛ ଜଳ ସରକାର ପହଞ୍ଚେଇବେ, ସେଥିରେ ଆମର କଣ ଭାଗିଦାରୀ ରହିବ, ଆମେ କେମିତି ସେଇ ସ୍କିମରେ ସହାୟତା କରିବା। ସବୁଠୁ ପ୍ରଥମ କଥା ହେଲା, ଯୋଉ ସ୍କିମ ଅଲରେଡି ଆମ ପାଖରେ ପହଞ୍ଚିଛି, ଯୋଉଥିରେ ସରକାରଙ୍କର ଗୋଟେ ଉଦ୍ଦେଶ୍ୟ ଅଛି କି ଆମ ସବୁ ଘରେ ପିଇବା ପାଣି, ଡୋମେଷ୍ଟିକ ୱାଟର ଯେମିତି ପହଞ୍ଚିବ, ତ ସେ ଯୋଉ ପହଞ୍ଚିଲା ଯୋଉ ଇନଫ୍ରାଷ୍ଟ୍ରକ୍ଚରାଲ ଡେଭଲପମେଣ୍ଟଟା କରାଗଲା, ସେଥିପାଇଁ ଯୋଉ ପାଇପ୍ ଲାଇନ୍ ବିଛାଗଲା, ସେଥିପାଇଁ ଯୋଉଠୁ ପାଣି ପମ୍ପିଂ କରିକି ଆସିଲା, ତ ଦେଖିବାର ଅଛି ସେଇ ସବୁର ପ୍ରପର ସଫା ସୁତୁରା ମେଣ୍ଟେନାନ୍ସ ସେସବୁ କେମିତି ଠିକ ଭାବରେ ହଉଛି। କାହିଁକି କେବଳ ସରକାର ଯେ ଗୋଟେ ସ୍କିମ ଦେଇଦେଲେ, ପଇସା ଖର୍ଚ୍ଚ କରିକି ସେଟା କରିଦେଲେ ସେଟା ନୁହଁ, ଜନଭାଗିଦାରୀରେ ସେଟା ହେବା ଦରକାର। ଆଉ ଜନଭାଗିଦାରୀରେ ଯଦି ହେଇଥିବ ତାହେଲେ ଆମେ ସମସ୍ତେ ସେଥିରେ ସାମିଲ ହେବା ଦରକାର, ଆଉ ତାକୁ ସବୁବେଳେ କେମିତି ସ୍ୱଚ୍ଛ ଜଳ ଆମ ପାଖକୁ ଆସିବ, ସେଇ ଇନଫ୍ରାଷ୍ଟ୍ରକ୍ଚରଟା କେମିତି ଭଲ ହେଇକି ମେଣ୍ଟେନ୍ ହେଇକି ରହିବ, ସେ ବିଷୟରେ ଆମକୁ ହିଁ ଚିନ୍ତା କରିବା କଥା। ଯୋଉ କମିଟି ସେଥିରେ ତିଆରି କରାଯାଉଛି, ଯୋଉ ଲୋକାଲ ମେଣ୍ଟେନାନ୍ସ ପାଇଁ ଯୋଉ ସ୍ତ୍ରୀ ଲୋକମାନଙ୍କୁ ଗାଁ ମାନଙ୍କରେ ଏବେ ପ୍ରଶିକ୍ଷଣ ଦିଆଯାଉଛି, ଆଉ ଯାହା ଅନ୍ୟାନ୍ୟ ହିସାବରେ ମଧ୍ୟ ଅନ୍ୟାନ୍ୟ କମିଟି ମଧ୍ୟ ସେଥିରେ ସାମିଲ ହେଉଛନ୍ତି, ସେସବୁକୁ ସୁଦୃଢ଼ୀକରଣ କରିବା ପାଇଁ ଆମେ ସମସ୍ତଙ୍କର ଗୋଟେ ଆଖି କାନ ଖୋଲା ରହିବା କଥା, ଆଉ ସମସ୍ତେ ସେଥିରେ ଭାଗିଦାର ହେବା କଥା। ଦୁଇ ନମ୍ବର ଜିନିଷ ହେଲା, ଯୋଉଟାକି ମୁଁ ଭାବେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଟା ହେଉଛି ୱାଟର ସିକ୍ୟୁରିଟି। ଜଳ ଯୋଉଠି ଅଛି ତାର ଉତ୍ସ ଗୁଡାକ କେମିତି ସୁରକ୍ଷିତ ହେଇକି ରହିବ, ଆଉ ରିଚାର୍ଜ ହେବ, ତାକୁ ଆମେ କେମିତି ଆହୁରି ପୁନର୍ଜୀବିତ କରିବା, ତାକୁ କେମିତି ରିଚାର୍ଜ କରିବା, ସେଇଟା ହେଉଛି ଗୋଟେ ବହୁତ ବଡ ଜିନିଷ। ସରକାର ତ ଜଳ ଦେଇଦେଲେ, ଘରକୁ ପାଣି ଆସିଯିବ, କିନ୍ତୁ ଯୋଉ ଜଳର ଉତ୍ସ ଗୁଡାକ ଅଛି, ଯୋଉଠୁ ପାଣି ଆସୁଛି, ଆମେ ଭାବୁଛେ କି ସେଟା ହେଉଛି ଚିରନ୍ତନ, ସେଟା ସବୁଦିନ ଆସୁଥିବ ଆଉ ତାର କୌଣସି ଅବକ୍ଷୟ ହେବାର ନାହିଁ, ସେଇଟା ଭୁଲ ଧାରଣା। ସେସବୁ ଅବକ୍ଷୟ ହେଉଛି, ସେସବୁ ସାରା ପୃଥିବୀରେ ଆମେ ଯଦି ଦେଖିବା, ଭାରତର ସ୍ଥିତି ଯଦି ଦେଖିବା, 2019 ଗୋଟେ ଆକଳନ କହୁଛି, ଯୋଉ ଯୋଉ ଦେଶ ଗୁଡାକ ଏକ୍ସଟ୍ରିମଲି ହାଇ ୱାଟର ଷ୍ଟ୍ରେସ୍ କଣ୍ଡିସନ ଫେସ୍ କରୁଛନ୍ତି, ବହୁତ ବିପଦଜନକ ମାତ୍ରାରେ ଯୋଉମାନଙ୍କର ଜଳକ୍ଲିଷ୍ଟତା ଦେଖାଯାଉଛି, ସେଇ ଭିତରୁ ସବୁଠୁ ବେଶୀ ଲୋକ ସେଇ ପ୍ରକାର ଜଳକ୍ଲିଷ୍ଟତା ସିଚୁଏସନକୁ ଫେସ୍ କରନ୍ତି ଭାରତରେ। ଯଦି ସାରା ପୃଥିବୀରେ 1.7 billion ପିପୁଲ ସେଇ ଜଳକ୍ଲିଷ୍ଟତାର ପୁରା ବିପଦଜନକ ସ୍ଥିତିରେ ଅଛନ୍ତି, ତାହେଲେ ତାର ଅଲମୋଷ୍ଟ 1.37 billion ସବୁଠୁ ବେଶୀ ଭାଗ ଭାରତରେ ରହୁଛନ୍ତି। ଏଇଟା ହେଉଛି ଯୋଉ 17 ଦେଶକୁ ଘୋଷଣା କରାଯାଇଛି ଗୋଟେ ପ୍ରକାର ଆକଳନରେ, କି ଏମାନେ ଏକ୍ସଟ୍ରିମ୍ ୱାଟର ଷ୍ଟ୍ରେସ୍ କଣ୍ଡିସନ ରହୁଛନ୍ତି। ତା ଅର୍ଥ ହେଉଛି ଏଇଟା ନୁହଁ କି ଭାରତର ସବୁ ଜାଗା ସମାନ ହିସାବରେ ଜଳକ୍ଲିଷ୍ଟତା ଫେସ୍ କରୁଛନ୍ତି, ଅନ୍ୟାନ୍ୟ ଜାଗାରେ ବିଭିନ୍ନ କାରଣ ପାଇଁ, ଯୋଉଟା ଆମେ କହୁ ସ୍ପାସିଆଲ ଡିଷ୍ଟ୍ରିବ୍ୟୁସନ ରେନ୍ଫଲର ସମସ୍ୟା ହଉ କି ଟେମ୍ପରାଲ ଡିଷ୍ଟ୍ରିବ୍ୟୁସନ ସମସ୍ୟା ହଉ, ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ଜଳବାୟୁ ପରିବର୍ତ୍ତନ କାରଣ, ଲୋକାଲ ଏନ୍ଭାରନମେଣ୍ଟାଲ ଡିଗ୍ରେଡେସନ ହଉ ତାର କାରଣ ହଉ, ବିଭିନ୍ନ କାରଣ ପାଇଁ ଆମର ଜିଓଗ୍ରାଫିକାଲ ରିଜନ ବି ହୁଏ, ବହୁତ ଜାଗାରେ ଜଳ ପହଞ୍ଚି ପାରେ ନାହିଁ, ତ ବିଭିନ୍ନ କାରଣରୁ ଏଇ ଯୋଉ ଲୋକ ଗୁଡା ଭାରତରେ ସବୁଠୁ ବେଶୀ। ଆମକୁ ଦେଖିବାର ଅଛି ଯୋଉ ଜଳ ଉତ୍ସ ଅଛି ତାକୁ ଆମେ କେମିତି ମୁକାବିଲା କରିବା, ଆମର ଯୋଉ ଜଳ ହର ଘର ନଲ କା ଜଲ ଭଳିଆ ଯୋଉ ସ୍କିମ ଆସୁଛି ତାକୁ କେମିତି ସବୁଦିନ କେମିତି ସେସବୁ ଚାଲିକି ରହିବ, ଲୋକ କେମିତି ସବୁଦିନ ତାର ସୁବିଧା ପାଇବେ, ସେଥିପାଇଁ ଜଳ ଉତ୍ସ ଗୁଡାକୁ ସୁରକ୍ଷିତ ରଖିବାର ଅଛି। ଯୋଉ ଆମର ପୋଖରୀ ହେଲା, ବନ୍ଧ, କଣ୍ଟା, ମୁଡ଼ା, ନଈ, ନାଳ ଯାହା ଆମ ପାଖରେ ଅଛି, ସେ ସବୁକୁ କେମିତି ପୁନର୍ଜୀବିତ କରିବା, ସଫା ସୁତୁରା ରଖିବା, ତାକୁ ପ୍ରଦୂଷଣ କରାଇଦେବାନି, ଆଉ ଗ୍ରାଉଣ୍ଡ ୱାଟରଟା ରିଚାର୍ଜ କରିବାରେ ସହାୟକ ହୁଅନ୍ତି ସେମାନେ, ପ୍ଲସ୍ ଯୋଉ ଜଙ୍ଗଲ ସମ୍ପଦ ଆମର ଅଛି ସେସବୁ କେମିତି ସୁରକ୍ଷିତ ରହିବେ। ଯଦି ଆମେ ଏଇ ସବୁ ଜିନିଷକୁ ମିଳିମିଶିକିରି ସମସ୍ତେ ଚିନ୍ତା କରିବା ଆଉ ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ରିଚାର୍ଜ ପାଇଁ କାମ କରିବା,
ସରକାରଙ୍କ ସହିତ ବି ସହାୟତା ହେବ ଆଉ ନିଜେ ବି ଗୋଷ୍ଠୀଗତ ଉଦ୍ୟମ ଆମ ଭାରତରେ ବହୁତ ଗୋଷ୍ଠୀଗତ ଉଦ୍ୟମ ଅଛି ନିଜେ ନିଜେ ଲୋକ କରିବାର ଏଇ ଜଳ ସଂରକ୍ଷଣ ଜଙ୍ଗଲ ସୁରକ୍ଷା ତ ମୁଁ ଭାବୁଛି ସେସବୁକୁ ଆମକୁ ବର୍ତ୍ତମାନ ଦେଖିବା କଥା ତ ଆସନ୍ତୁ ଆମେ ପ୍ରତିଜ୍ଞା ନେବା କି ଆମେ ସମସ୍ତେ ମିଶିକିରି ଆମର ଜଳ ଉତ୍ସ ଗୁଡାକର କେମିତି ସଂରକ୍ଷଣ କରିବା ଯୋଉ ସ୍କିମ୍ ଗୁଡାକ ସରକାରଙ୍କ ତରଫରୁ ଆମ ପାଖକୁ ପାଣି ଯୋଗାଇବା ପାଇଁ ଆସୁଛି ତାକୁ କେମିତି ପ୍ରପର ମେଣ୍ଟେନ୍ କରିବା ଜନଭାଗିଦାରୀ

ଆଉ ଗୋଟେ ହେଲା ଆମେ ଗୋଟେ କ୍ୟାମ୍ପେନ୍ ଚଲେଇଛୁ ୟୁଥ୍ ଫର୍ ୱାଟର୍ ଇଣ୍ଡିଆ ବୋଲି, ସେଥିରେ ବେଶୀ ବେଶୀ ଯୁବାପିଢ଼ିକୁ ଆମେ ଯୋଡ଼ିବାକୁ ଚାହୁଁଛୁ ଏସବୁ କାର୍ଯ୍ୟରେ। ତ ମୁଁ ଭାବୁଛି ଆସନ୍ତୁ ଯୁବାପିଢ଼ିକୁ ଆମେ ବେଶୀ ସେମାନଙ୍କୁ ପ୍ରେରିତ କରିବା ଜଳ ସଂରକ୍ଷଣ ଦିଗରେ।

0: ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଏ ସମ୍ପର୍କରେ କହୁଥିଲେ ରଞ୍ଜନ ପଣ୍ଡା। ତେବେ ଶ୍ରୋତା ବନ୍ଧୁ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ନୀଳାଦ୍ରୀ ବିଜେରେ ଆଜି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବର୍ଷାଜନିତ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା କରି 24 ଘଣ୍ଟିଆ ସତର୍କତା ଓ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେଉଛି। ସକାଳୁ 3 ରଥରେ ମଙ୍ଗଳ ଆଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯାଉଛି। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଦୋରଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବୀଦିକୁ ବିଜେ କରିବେ। କାଳିଆ ସାନ୍ତଙ୍କ ପହଣ୍ଡି ସମୟରେ ଆଉ ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଦ୍ୱାର ବନ୍ଦ କରିଦେବେ। ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ନୀଳାଦ୍ରୀ ବିଜେ ପାଇଁ ପୁରୀରେ ଜନସମାଗମ ଲାଗି ରହିଛି। ଏଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗଣେଶ ଚକ୍ରରାଜ ସୁଦର୍ଶନ ରଥରୁ ମନ୍ଦିରକୁ ବିଜେ ହୋଇଥିଲେ। ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲଗାଯାଇ ଆରତି ନୀତି ସମ୍ପାଦନ ହୋଇଥିଲା। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳାଦ୍ରୀ ବିଜେ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ

0: ଧାତ୍ରୀପୂଜା ନୀତି ସମ୍ପନ୍ନ ହୋଇଛି। ମଙ୍ଗଳାରତି ପରେ ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମା' ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସିବା ପରେ ମନ୍ଦିର ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ରତ୍ନସିଂହାସନରେ ବିଜେ କରାଯିବା ପରେ ମାଘ ସ୍ନାନ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିରକୁ ବିଜେ କରିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନେଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 6 ଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଉଛି। ଏଥିପାଇଁ ସମାଧାନର ହାର ବୃଦ୍ଧି ପାଉଛି। ପୂର୍ବରୁ ଅନୁଷ୍ଠିତ 18 ପାଳିରେ ଆସିଥିବା ଅଭିଯୋଗ ମଧ୍ୟରୁ 96% ଅଭିଯୋଗର ସମାଧାନ କରାଯାଇଛି।
1: ପ୍ରାୟ 700 ଅଧିକ ଲୋକ ଏଠି ଉପସ୍ଥିତ ରହି ବିଭିନ୍ନ ଅଭିଯୋଗରେ ବିଭିନ୍ନ କଥାକୁ ଏଠି ତାଙ୍କର ଉପସ୍ଥାପନା କରିକି ଯାଇଛନ୍ତି। ପ୍ରାୟ 14,941 ଅଭିଯୋଗ ଉପସ୍ଥାପନା କରିଛନ୍ତି ଏବଂ ତା ଭିତରୁ 14,331 ଅର୍ଥାତ 96% ଏହି ଅଭିଯୋଗର ସଫଳ ସମାଧାନ ମଧ୍ୟ କରେଇଛୁ। ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉଛି। 99% ଅଭିଯୋଗ ଗୁଡ଼ିକର ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରରେ ସମାଧାନ କରାଯାଇପାରିଛି।
0: ଶ୍ରୀ ମାଝୀ ଆଜି ବିଭିନ୍ନ ରୋଗରେ ପୀଡ଼ିତ 12 ଜଣଙ୍କ ପାଇଁ 6,15,000 ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗଭୀର ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ଅବଲମ୍ବନ କରିବା ସହ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କୁ ଜୀବନର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ପାନୀୟ ଜଳ ବ୍ୟବସ୍ଥା ଆଦି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ପୂଜାରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 7 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11 ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। 17 ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ 21 ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର 135 ଉଚ୍ଚଶିକ୍ଷାନୁଷ୍ଠାନରେ 32,531 ସିଟ୍ ରହିଛି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ 2 ବିଏଡ୍, ବିଏଚ୍ଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା 5 ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 11 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 25 ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ 31 ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 2,800 ସିଟ୍ ରହିଛି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ଅଂଶଗ୍ରହଣ କରିଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବରଗଡ଼ ଅଭିମୁଖେ ନିଆଯାଉଛି। ଆସନ୍ତାକାଲି ପୂର୍ବାହ୍ନ 9:00ରେ ଜନ୍ମମାଟି ବାଉସେନମୁରା ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦଶପଲ୍ଲା ଏନ୍ଏସିର 16 ୱାର୍ଡରୁ 300 ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ 32 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ତହସିଲଦାର କହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ବିଜ୍ଞପିତ ଅଞ୍ଚଳ, ପୋଲସରା ଏନ୍ଏସ୍ସି ଏବଂ ଗୋପାଳପୁର ବିଜ୍ଞପିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ କରିଥିଲେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ଓ ପୋଲସରା ବିଜ୍ଞପିତ ଅଞ୍ଚଳରେ ପ୍ରାଣୀ ଉଦ୍ଧାର ଯାନ କାର୍ଯ୍ୟକାରୀ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ନୀଳାଦ୍ରି ବିଜେ ଆଜି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
2: ବାପା, କଲେଜର ଫିସ୍ ଅଧିକ ଅଛି।
3: ଝିଅ,
2: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
3: 2 ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
5: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟାଙ୍କନର ମୁଖ୍ୟ ମାପକାଠି। ଏହା ମଧ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାର ଏକ ମେରୁଦଣ୍ଡ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଚାକିରି ଏବଂ ସାମାଜିକ ଅଗ୍ରଗତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ ନେଇ ସରକାର ଜାତୀୟ ଶିକ୍ଷାନୀତି 2020 ପ୍ରଚଳନ କରିଛନ୍ତି। ଘୋଷା ପାଠରୁ ଦକ୍ଷତା ବିକାଶ ଆଡ଼କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ମନେରଖି ଲେଖିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଯୁକ୍ତିଯୁକ୍ତ ଚିନ୍ତାଧାରା, ସୃଜନଶୀଳତା ଏବଂ ପ୍ରୟୋଗାତ୍ମକ ଜ୍ଞାନର ମୂଲ୍ୟାଙ୍କନକୁ ଏହି ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ପରୀକ୍ଷା ଚାପକୁ ହ୍ରାସ କରିବା ଲକ୍ଷ୍ୟ ନେଇ 10ମ ଏବଂ 12ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବର୍ଷକୁ 2 ପରୀକ୍ଷା ଦେବାର ବିକଳ୍ପ ସୃଷ୍ଟି କରାଯାଇଛି। ତେଣୁ ଶିକ୍ଷାକୁ କେବଳ ନମ୍ବର ହାସଲର ମାଧ୍ୟମ ନ କରି ବାସ୍ତବ ଦକ୍ଷତା ସହ ଯୋଡ଼ିବା ପାଇଁ ଶିକ୍ଷାନୀତିରେ ମଧ୍ୟ ସଂସ୍କାରମୂଳକ ପଦକ୍ଷେପର ବ୍ୟବସ୍ଥା ରହିଛି। ଦେଶବ୍ୟାପୀ ମୂଲ୍ୟାଙ୍କନର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ନେଇ ପରଖ ଭଳି ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଶିକ୍ଷା ବୋର୍ଡଗୁଡ଼ିକ ମଧ୍ୟରେ ମୂଲ୍ୟାଙ୍କନର ସମାନତା ଏବଂ ମାନଦଣ୍ଡ ନିର୍ଦ୍ଧାରଣ କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ତେବେ ସାମ୍ପ୍ରତିକ ପ୍ରଶ୍ନପତ୍ର ଲିକ୍ ଘଟଣା ତଥା ପରୀକ୍ଷା ପରିଚାଳନାରେ ଅନିୟମିତତା ଏକ ଆହ୍ୱାନ ସୃଷ୍ଟି କରିଛି। ଏହାଦ୍ୱାରା ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିଥିବା ପରୀକ୍ଷାର୍ଥୀଙ୍କ ବର୍ଷ ବର୍ଷର

ବ୍ୟାପକ ବୃଦ୍ଧି ସହିତ ବ୍ୟକ୍ତିଗତ ଏବଂ ସଂସ୍ଥାଗତ ଅପରାଧୀଙ୍କ ପାଇଁ ସର୍ବାଧିକ କାରାଦଣ୍ଡ ମିଆଦ ମଧ୍ୟ ବୃଦ୍ଧି ପାଇବ। 2 ମାସର ତଦନ୍ତ ସମୟସୀମା ସହିତ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହି ମାମଲାଗୁଡ଼ିକର ବିଚାର କରାଯିବ। ସଂଗଠିତ ଅପରାଧ ନେଟୱାର୍କ ପାଇଁ 10 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାପକ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାଗୁଡ଼ିକର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ବଳ ଏସ୍ଟିଏଫ୍ ମାଧ୍ୟମରେ କରାଯିବ। ସ୍ଥାନୀୟ ପୁଲିସ୍ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଥବା ଏସ୍ଟିଏଫ୍ ମାଧ୍ୟମରେ ଏହି ମାମଲାର ତଦନ୍ତ କରାଗଲେ ମଧ୍ୟ ସମାପ୍ତ ପାଇଁ 60 ଦିନର ସମୟସୀମା ଧାର୍ଯ୍ୟ ହୋଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏହି ମାମଲାଗୁଡ଼ିକର ଦୈନିକ ଭିତ୍ତିକ ବିଚାର ପରିଚାଳନା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି। ହାଇକୋର୍ଟରେ ଏ ସଂକ୍ରାନ୍ତ ଅପିଲର ଶୁଣାଣି 2 ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ କରାଯିବା ସହ 3 ମାସ ମଧ୍ୟରେ ଏହାକୁ ଶେଷ କରିବା ନେଇ ପ୍ରସ୍ତାବ ରହିଛି। ଦୀର୍ଘ ଆଇନଗତ ବିଳମ୍ବକୁ ପ୍ରତିହତ କରିବା ନେଇ ଏହି ବିଧେୟକରେ ସ୍ୱତନ୍ତ୍ର ଧାରାର ବ୍ୟବସ୍ଥା ରହିଛି। ଏପରିକି ସ୍ୱଷ୍ଟ ତଥା ବ୍ୟତିକ୍ରମିକ କାରଣ ନ ଥିଲେ ଏହି ମାମଲାଗୁଡ଼ିକରେ ସମୟ ପ୍ରଦାନ କରିବାକୁ ଅନୁମତି ମିଳିବ ନାହିଁ। ଏହି ମାମଲାଗୁଡ଼ିକ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅଧୀନରେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ମଧ୍ୟ ଏହି ବିଧେୟକରେ ବାଧ୍ୟତାମୂଳକ କରାଯାଇଛି। ଇତିମଧ୍ୟରେ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟ ନେଇ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିରେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏସ୍ ସୋମନାଥ, ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ଚେନ୍ନାଇ ନିର୍ଦ୍ଦେଶକ ଭି କାମକୁଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ପରିଚାଳନା ବିଶେଷଜ୍ଞ ଅମୃତ ଲାଲ ମୀନା ଏହି କମିଟିର ସଦସ୍ୟ ଅଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ଏହି କମିଟି ସମୀକ୍ଷା କରିବା ସହିତ ସରକାରଙ୍କୁ ତାଙ୍କ ସୁପାରିଶ ପ୍ରଦାନ କରିବେ। ସୁପାରିଶ ଆଧାରରେ ସରକାର ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଭବିଷ୍ୟତ ନିର୍ମାଣରେ ଯୁବବର୍ଗଙ୍କ ଆସ୍ଥାକୁ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବଜାୟ ରଖିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସରିତା ସାହୁ।
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମାଜ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜି ହେଉଛି ନୀଳାଦ୍ରି ବିଜେ ନୀତି। ଲୋକସଭାନ ଆଗ ଥିଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଇଜେ ଅବପାତ ଲାଗି ହେଉଥିବାର ବର୍ଷା ସ୍ଥିତିକେ ନେଇକରି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ଆଉ ବିଏଡ୍ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବାହାରିଲା ବିଜ୍ଞପ୍ତି। ଏଥର ପୁରା ଖବର। 9 ଦିନିଆ ରଥଯାତ୍ରା ସାରିକରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନ ସିଂହାସନକେ ଫିରବେ। ଆଉ କିଛି ସମୟ ଉତ୍ତରୁ ଗୋଟି ପହଣ୍ଡିଥି ମହାପ୍ରଭୁମାନେ ନୀଳାଦ୍ରି ବିଜେ କରବେ। ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ହେଉଛି ଘୋଷଯାତ୍ରାର ଶେଷ ନୀତି। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ଗୋଟିଏ ରିପୋର୍ଟ।
1: ଶ୍ରୀକ୍ଷେତ୍ର ପୁରୀନ ଆଜି ସକାଳୁ 3 ରଥନ ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି ଅବକାଶ ପୂଜା, ଗୋପାଳ ବଲ୍ଲଭ ସକାଳ ଧୂପ ନୀତି ଉତ୍ରୁ ମହାସ୍ନାନ ପୂଜା, ସର୍ବାଙ୍ଗ ଦ୍ୱିପହର ଧୂପ ନୀତି ହୋଇଥିଲା। ତାର ଉତ୍ରୁ ସନ୍ଧ୍ୟା ଆଳତି ଆଉ ସନ୍ଧ୍ୟା ଧୂପ ନୀତି କରାଯାଇକରି ରଥଟି ଚାରମାଳ ବନ୍ଧାଯାଇଥିଲା। ଶେଷ ବନ୍ଦାପନା ଆଉ

0: ଲାଗି କରାଯାଇଥିଲା ଆଉ କିଛି ସମୟ ଉତ୍ତରୁ ବିଜେ କାହାଳି ବାଜିକିରି ପହଣ୍ଡି ନୀତି ମୂଲ ହେବା। ପହେଲା ମଦନମୋହନ ଆଉ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକେ ପହଣ୍ଡି କରାଯିବା। ଗୋଟି ପହଣ୍ଡି ଥି ପହେଲା ସୁଦର୍ଶନ, ତାର ଉତ୍ତରୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି କରାଯିବା। ଶେଷେ ପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡି ଥି ଯାଇକିରି ରତ୍ନସିଂହାସନକେ ବିଜେ କରବେ। ମହାପ୍ରଭୁମାନଙ୍କୁ ଦେଖିକିରି ଅଭିମାନିନୀ ମହାଲକ୍ଷ୍ମୀ ଦୁଆର ବାଟ ବନ୍ଦ କରିଦେବେ। ପଛେ ବୁଝାସୁଝା କରିକିରି ରସଗୁଲା ଆର୍ ପାଟବସ୍ତ୍ର ଦେଇକିରି ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରବେ। ତାର ସହିତ 16 ଦିନ ତକ ଗୁପ୍ତ ଗୁଣ୍ଡିଚା ଯାତ୍ରାଥି ନେବାର୍କେ ପ୍ରତିଶ୍ରୁତି ଭିଲ୍ ଦେବେ। ଇ ସମୟଥି ସ୍ୱତନ୍ତ୍ର ବଚନିକା ହେବାର ସହିତ ପ୍ରତିଶ୍ରୁତି ମିଲ୍ବାର ଉତ୍ତରୁ ମହାଲକ୍ଷ୍ମୀ କବାଟ ଖୋଲ୍ବେ। ମହାପ୍ରଭୁମାନଙ୍କ ନୀଳାଦ୍ରୀ ବିଜେ ଆଉ ଶ୍ରୀଜଗନ୍ନାଥ ଆଉ ଦେବୀ ଲକ୍ଷ୍ମୀଙ୍କର ଅନନ୍ୟ ଲୀଳାଥି ସାମିଲ ହେବାର୍କେ ଶ୍ରୀକ୍ଷେତ୍ର ପୁରୀନ ଆଜ୍ ଲାଖ ଲାଖ ଭକ୍ତଙ୍କର ଭିଡ଼ ଲଗିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୁଇଁ ସୁପ୍ରୀତି ମିଶ୍ର। ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର ନ ଆଜ୍ ମହାପ୍ରଭୁମାନଙ୍କ ନୀଳାଦ୍ରୀ ବିଜେ ହେଇଛି। 9 ଦିନିଆ ରଥଯାତ୍ରା ଶେଷ କରବାର ଉତ୍ତରୁ ତିନି ମହାପ୍ରଭୁ ଗମ୍ଭୀରାକେ ବିଜେ କରିଛନ୍। ତ୍ରିକୁଟ ପାହାଡ଼ ତଲୁ ତିନି ମହାପ୍ରଭୁଙ୍କୁ ଛଳିଆ ଶିଖରକେ ଗୋଟିଏ ପହଣ୍ଡିତି 108 ପାଉଁଜ ଦେଇକରି ନିଆଯାଉଥିବାର ବେଳେ ନୀଳାଦ୍ରୀ ବିଜେ ଦେଖବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହେଇଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାନ ଆଗତ ହେଇଛେ। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ଥି କେତେଟା ସଂଶୋଧନ କରାଯାଇକରି ଇ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛେ। ଆଜ୍ ମଧ୍ୟାହ୍ନ 12 ବଜେ ପହେଲା ମୁଲତବୀ ଉତ୍ତରୁ ଲୋକସଭା ସମ୍ମିଳିତ ହେବାର କ୍ଷୀନ ସାଧାରଣ ଅଭିଯୋଗ ଆଉ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟଥି ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାଥି ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସ ପଦକ୍ଷେପ ବାବଦେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାତି ଭାଗ ନେଇକରି ସେମାନଙ୍କର ମୂଲ୍ୟବାନ ମତାମତ ଦେବାରକେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଇତାର ଜରିଏ ଦେଶର ପରୀକ୍ଷା ବ୍ୟବସ୍ଥାତି ସଂସ୍କାର ଆନ୍ବାର କ୍ଷେତ୍ରଥି ସକ୍ରିୟ ପଦକ୍ଷେପ ନିଆଯାଇପାରବା। ବାଚସ୍ପତିଙ୍କର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ଗୃହକେ ଥରଥର କରି ଆଇବା କାଲି ତ ମୁଲତବୀ ରଖାଯାଇଛେ। ରାଜ୍ୟସଭାନ ଭିଲ୍ ସମାନ ସ୍ଥିତି ଲାଗି ରହିବାନୁ ଗୃହକେ ଆଇବା କାଲି ତ ମୁଲତବୀ ଘୋଷଣା କରାଯାଇଛେ। ରାଜ୍ୟବାସୀଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସରକାରଙ୍କର ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଆଜି ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଅଭିଯୋଗମାନଙ୍କର ପ୍ରତ୍ୟକ୍ଷ ଭାବେ ଶୁଣାଣି କରିକରି ସବୁ ଆବେଦନର ତୁର୍ତ୍ତି ଆଉ ସମୟଥି ସମାଧାନ ଲାଗି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରଥି 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରାଜ୍ୟସ୍ତରନ ଆଗରୁ ଆସିଥିବା 14941 ଅଭିଯୋଗ ଉତ୍ତରୁ 96% ଅଭିଯୋଗର ସମାଧାନ ହୋଇସାରିଛି। ଆଜି ଅଭିଯୋଗ ଶୁଣାଣି ଶିବିରଥି ଦିବ୍ୟାଙ୍ଗ ଆଉ ଜଟିଳ ରୋଗଥି ପୀଡ଼ିତ 12 ଜଣ ରୋଗୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଏ 615,000 ଚିକିତ୍ସା ସାହାଯ୍ୟକେ ତୁର୍ତ୍ତି ମଞ୍ଜୁର କରିଛନ୍। ଅନ୍ଲାଇନ୍ ଆଉ ଅଫ୍ଲାଇନ୍କେ ମିଶାଇକରି ଆଜି 700 ଅଧିକା ଅଭିଯୋଗ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇକରି ଅଭିଯୋଗର ଶୁଣାଣି କରିକରି ତାର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେଉଛନ୍। ରାଜ୍ୟର 20 ଜିଲ୍ଲାର 71 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକେ ଉନ୍ନୀତ କରାଯିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଲାଗି 140,73,80,000 ମଞ୍ଜୁର କରିଛନ୍। 60 ବିଦ୍ୟାଳୟନ କଳା ଆଉ 11 ବିଦ୍ୟାଳୟନ ବିଜ୍ଞାନ ବିଭାଗ ମୂଲ ହେବା। ଗଞ୍ଜାମ ଜିଲ୍ଲାନ ସବୁନୁ ଜହ 12 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଥି ଉନ୍ନୀତ କରାଯିବା। 2030 ତକ ହେପାଟାଇଟିସ୍କେ ମୁଲୁ ସଫା କରବାର ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ବର୍କସ୍ କରବାରକେ ଭାରତ ପଦକ୍ଷେପ ନେଉଛେ। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନଥି ଏ କ୍ଷେତ୍ରଟି ଭିନ୍ ଭିନ୍ ବ୍ୟବସ୍ଥା କରାଯାଉଛେ। ଜାତୀୟ ସ୍ତରଥି ସ୍ୱାସ୍ଥ୍ୟ ପଦକ୍ଷେପମାନ ଗ୍ରହଣ କରାଯାଇକରି ଲୋକୁ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରବାର ଆଉ ତାର ନିରାକରଣ ଲାଗି ଭିଲ୍ ବ୍ୟବସ୍ଥା କରାଯାଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ କରିଛନ୍। ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ସମ୍ଭାବ୍ୟ ବର୍ଷାକେ ନଜରଥି ରଖିକରି ସରକାର ଆଉ ଜିଲ୍ଲା ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି କରିଛନ୍। ଦରକାର ସ୍ଥଳଥି ତଲିଆ ଇଲାକାନ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବାର ସହିତ ଶୁଖ୍ଲା ରନ୍ଧା ଖାଇବାରଟା ବଣ୍ଟାଯିବା। ଅଗ୍ନିଶମ ଆଉ ଡ୍ରାଫ୍ ଦଳକେ ପ୍ରସ୍ତୁତ କରାଯାଇକରି ରଖାଯାଇଛି। ଦରକାର ହେଲେ ସେମାନଙ୍କୁ ଭିନ୍ ଭିନ୍ ଜାଗାନ ମୁତୟନ କରାଯିବା ବୋଲି ମନ୍ତ୍ରୀ କହିଛନ୍।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର

0: ଆବଶ୍ୟକତା ଅଛି ସେ ସବୁ ସମଗ୍ର ଦିଖଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ, ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟା ଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
1: ରାଜ୍ୟର ଭିନ୍ ଭିନ୍ ଗହଲି ଜାଗାମାନଙ୍କେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଆଉ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ରାଜ୍ୟ ଓ ଜାତୀୟ ରାଜପଥ ତରାଥି ଇ ଚାର୍ଜିଂ ଷ୍ଟେସନ ସ୍ଥାପନା କରାଯିବା। ପିଏମ୍ ଇ ଡ୍ରାଇଭ୍ ଯୋଜନା ଜରିଏ କେନ୍ଦ୍ର ସରକାର ରାଜ୍ୟକେ ପ୍ରୋତ୍ସାହନ ଦେଉଛନ୍। ଏହାଦେ ରାଜ୍ୟ 100 ଇଭି ଚାର୍ଜିଂ ଷ୍ଟେସନ କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। 2026-27 ଶିକ୍ଷାବର୍ଷର ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖାବାର୍କେ ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛେ। ଛାତ୍ରଛାତ୍ରୀମାନେ ଆଇବା ମାସର 2 ତକ ସେମ୍ସ ପୋର୍ଟାଲ୍ଥି ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସର 7 ପହଲା ମେଧା ତାଲିକା ବାହାରବା। ସେନ୍ତା ଅଗଷ୍ଟ 17 2 ନମ୍ବର ମେଧା ତାଲିକା ବାହାରିକରି 21 ପହଲା ବଛର ପାଠପଢ଼ା ମୂଲ ହେବା। ଇ ବଛର 135 ଉଚ୍ଚଶିକ୍ଷା ଅନୁଷ୍ଠାନ ମୋଟ 32,531 ପିଜି ସିଟ୍ ରହିଛେ। 2026-27 ଶିକ୍ଷାବର୍ଷର ଲାଗି 2 ବିଏଡ୍, ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମଥି ନାଁ ଲେଖାବାର୍ ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛେ। ପାଠ୍ୟକ୍ରମମାନଙ୍କେ ନାଁ ଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରିତ କରାଯିବା। ଛାତ୍ରଛାତ୍ରୀମାନେ ସେମ୍ସ ପୋର୍ଟାଲ୍ ଜରିଏ ଆଇବା ମାସର 5 ରାତିର 11:45 ତକ ନିଜର ପସନ୍ଦର ଉଚ୍ଚଶିକ୍ଷା ଅନୁଷ୍ଠାନ ଆଡ୍ମିସନ୍ ଲାଗି ଚଏସ୍ ଲକିଂ କରିପାରିବେ। ଆଇବା ମାସର 11 ପହଲା ମେଧା ତାଲିକା ବାହାରବା। ବଛାଯାଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ 14 ତକ ସେମ୍ସ ପୋର୍ଟାଲ୍କେ ଯାଇକରି ଫ୍ରିଜ୍ ନାହିଁ ତ ସ୍ଲାଇଡ୍ ବିକଳ୍ପ ବାଛିପାରିବେ। ସେନ୍ତା ଅଗଷ୍ଟ 20 ସକାଳ ବେଳାର 2 ନମ୍ବର ମେଧା ତାଲିକା ବାହାରବା। ଇତାର ସହିତ 25 ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ପହଲା ବଛର ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଘର ମନ୍ତ୍ରୀ ଆର୍ ବିଜେଡି ନେତା ସୁଶାନ୍ତ ସିଂଙ୍କର 53 ବୟସ ଚିକିତ୍ସାଧୀନ ଅବସ୍ଥାତି ପରଲୋକ ହୋଇଯାଇଛି। ସେ ଭଟଲି ବିଧାନସଭା ଆସନରୁ 3 ନିର୍ବାଚିତ ହୋଇଥିଲେ। ଇତାର ଛଡ଼ା ସେ ଶ୍ରମ ଆଉ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଭିଲ୍ ତୁଲେଇଥିଲେ। ତାଙ୍କର ପରଲୋକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍। ଅମର ଆତ୍ମାର ସଦ୍ଗତି କାମନା କରିବାର ସହିତ ସେ ପରିବାର ଲୋକ ସମବେଦନା ଜଣାଇଛନ୍। ବାଚସ୍ପତି ସୁରମା ପାଢ଼ୀ ତାଙ୍କର ପରଲୋକଥି ଦୁଃଖ ପ୍ରକାଶ କରିକରି ରାଜ୍ୟବାସୀଙ୍କ ଲାଗି ଇଟା ଗୋଟେ ବଡ଼ କ୍ଷତି ବୋଲି କହିଛନ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତ ସିଂଙ୍କର ପରଲୋକଥି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବିଧାନସଭା ପରିସରନ ଆଗର ମନ୍ତ୍ରୀ ସ୍ୱର୍ଗତ ସିଂଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସେଠାରେ ମନ୍ତ୍ରୀ ଆର୍ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଇବା କାଲି ସକାଳ 9 ଗୋଟେ ବିରାଟ ଶୋଭାଯାତ୍ରା ଥି ତାଙ୍କର ଜନ୍ମ ମାଏର ବାଉଁସିନମୁରା ଗାଁକେ ନିଆଯାଇକରି ତାଙ୍କର ଶେଷକୃତ୍ୟ କରାଯିବା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ଅବପାତର ରୂପ ନେଇଛେ। ଇଟା ଗଭୀର ଅବପାତଥି ବଦଲିଛେ। ଇତାର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛେ। ଆଇବା 24 ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ଶେଷେ ମୁଖ୍ୟ ଖବର ଫେରଖାଏ। ଶ୍ରୀକ୍ଷେତ୍ର ପୁରୀନ ଆଜି ହେଉଛି ନୀଳାଦ୍ରୀ ବିଜେ ନୀତି। ରାଜ୍ୟ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ଆର୍ ବିଏଡ୍ ପାଠ୍ୟକ୍ରମଥି ନାଁ ଲେଖା ଲାଗି ବାହାରିଲା ବିଜ୍ଞପ୍ତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 meter ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ନିଟ୍ ପ୍ରସଙ୍ଗରେ ଦିଲ୍ଲୀରେ ଛାତ୍ର ପ୍ରତିବାଦ ଆନ୍ଦୋଳନ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରାଯାଇଥିଲା, ଫଳରେ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ବାରମ୍ଭାର ମୁଲତବୀ ପରେ ଶେଷରେ ଆଜି ଦିନକ ପାଇଁ ଉଭୟ ସଦନକୁ ମୁଲତବୀ ରଖାଯାଇଛି। ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକକୁ ଗୃହରେ ଆଗତ କରିଛନ୍ତି। ଏ ସଂକ୍ରାନ୍ତ 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ତେବେ ବିଧେୟକ ଆଗତ ସମୟରେ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଏବଂ ତୃତୀୟ ପର୍ଯ୍ୟାୟରେ ଅପରାହ୍ନ 5 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ 5 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧେୟକ ନେଇ ଆଲୋଚନା ଆରମ୍ଭ କରିବାକୁ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ 3 ଆହ୍ୱାନ ଦେଇଥିଲେ, ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରି କହିଛନ୍ତି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଜାଣିଶୁଣି ବିଲ୍ ଉପରେ ଆଲୋଚନା କରିବାକୁ ଅନୁମତି ପ୍ରଦାନ କରୁନାହାନ୍ତି। ବାଚସ୍ପତି ଏଥିପାଇଁ 6 ସମୟ ପ୍ରଦାନ କରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
2: କଂଗ୍ରେସ ପାର୍ଟି ଓର କୁଛ ଦଲ ହେ ଉନକୋ କହିନା ଚାହତା ହୁଁ ବିଷୟକୁ ଭଟକନେ ମତ ଦିଜିଏ। ଇସ୍ ୱକ୍ତ ଷ୍ଟୁଡେଣ୍ଟ କା ଇଣ୍ଟରେଷ୍ଟ ଦେଶ ମେ ଜୋ ଏକ୍ଜାମିନେସନ ହୋନେ କା ଜୋ ପ୍ରକ୍ରିୟା ଆଜ ତକ ହମନେ ଦେଖା ହେ उसको मजबूती से जो रिफॉर्म्स लाया है इस पे चर्चा होना ये सबसे प्राथमिकता होना चाहिए इस वक्त।
1: ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆସନ୍ତାକାଲି 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ 4 ପର୍ଯ୍ୟାୟରେ ପ୍ରଥମେ ମଧ୍ୟାହ୍ନ 12 ପରେ ଅପରାହ୍ନ 2 ତୃତୀୟ ପର୍ଯ୍ୟାୟରେ 3 ଏବଂ ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ 5:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 5:15 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ପାଇଁ ଡାକିଥିଲେ। ତେବେ ବିରୋଧୀଙ୍କ ସ୍ଲୋଗାନବାଜି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନେଇ ବିରୋଧୀ ଦଳଗୁଡ଼ିକର ଆଚରଣକୁ ନିନ୍ଦା କରିଛନ୍ତି। ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ କଥିତ ଆତ୍ମସାତ ଘଟଣାରେ ତଦନ୍ତ ପାଇଁ ଏକ 5 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟରେ ଆଜି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ

ଲକ୍ଷ୍ନୌ ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ କିରଣ ଏସ୍ଙ୍କ ନେତୃତ୍ୱରେ ଏହି 4 ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏସ୍ଆଇଟିର ପଞ୍ଚମ ସଦସ୍ୟ ଭାବେ ଜଣେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମ୍କୋର୍ଟ ପରାମର୍ଶ ଦେଇଛନ୍ତି। ଏସ୍ଆଇଟିରେ ପଞ୍ଚମ ସଦସ୍ୟ ଗ୍ରହଣ ସଂକ୍ରାନ୍ତ ସ୍ଥିତି ରିପୋର୍ଟ 2 ସପ୍ତାହ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 3-ଜଣିଆ ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ଶ୍ରୀ ମେହେଟା କହିଛନ୍ତି, ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ପରିପ୍ରେକ୍ଷୀରେ ଗତ 25 ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ଏସ୍ଆଇଟି ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତ ଆବେଦନଗୁଡ଼ିକର ଖଣ୍ଡପୀଠରେ ଏକତ୍ର ଶୁଣାଣି ଚାଲିଛି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ 8 ଜଣଯାକ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆଉ 14 ଦିନ ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ବିଚାର କରି ହାଜତ ମିଆଦ ବୃଦ୍ଧି କରିଛନ୍ତି। ଅଭିଯୁକ୍ତଙ୍କୁ ଜିଲ୍ଲା ଜେଲ୍ରୁ ଆଭାସୀ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଆର୍ପିଏଫ୍ର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଅଟଳ ସମର୍ପଣ, ବୃତ୍ତିଗତ ସର୍ବୋଚ୍ଚ ମାନଦଣ୍ଡ ସହିତ ସିଆର୍ପିଏଫ୍ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ନାଗରିକଙ୍କୁ ସେବା ପ୍ରଦାନ କରିବାରେ ସିଆର୍ପିଏଫ୍ କର୍ମଚାରୀଙ୍କ ଦେଶ ପ୍ରତି ମନୋଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆର୍ପିଏଫ୍ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆର୍ପିଏଫ୍ ଯବାନଙ୍କ ସମର୍ପଣ ତଥା ବଳିଦାନ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେଉଛି। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ପହଣ୍ଡିରେ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିଏ ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀକୁ ବିଜେ କରିବେ। ତେବେ କାଳିଆ ଠାକୁରଙ୍କ ପହଣ୍ଡି ସମୟରେ ଅଭିମାନିନୀ ମା' ଲକ୍ଷ୍ମୀଙ୍କୁ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ନୀତି ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ନବଦିନାତ୍ମକ ରଥଯାତ୍ରା ଶେଷ ହେବ। ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ଜାଣ୍ଡର ପୋଲିସ୍ଚୁଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ ଜାରି କରିଛି। ଏ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣକୁ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ସାମୁଦ୍ରିକ ନୌଚାଳନା ସୁରକ୍ଷା, ଏ କ୍ଷେତ୍ରରେ ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ଉପରେ ଏଭଳି ପଦକ୍ଷେପ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଭାରତର ଏହି ଚିନ୍ତାଧାରାକୁ ୟୁକ୍ରେନ୍ ସରକାରଙ୍କୁ ଜଣାଇବା ପାଇଁ ରାଷ୍ଟ୍ରଦୂତ ଓଲେକ୍ଜାଣ୍ଡରଙ୍କୁ କୁହାଯାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍ ହେରାଲ୍ଡ ସହିତ ଜଡ଼ିତ ବେଆଇନ ଆର୍ଥିକ କାରବାର ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର 10 ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପାରା ଭାରୋତ୍ତୋଳନକାରୀ ଝଣ୍ଡୁ କୁମାରଙ୍କୁ ଆଜି ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ କୁମାର ପୁରୁଷ ବିଭାଗ ଭାରୋତ୍ତୋଳନ ପ୍ରତିଯୋଗିତାରେ 190 କିଲୋଗ୍ରାମ ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଡକ୍ଟର ମାଣ୍ଡବ୍ୟ ତାଙ୍କୁ 10 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 25 ମିଟର ମହିଳା ପିସ୍ତଲ ବିଭାଗରେ ଭାରତର ଇଶା ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ଭାରତର ଅନ୍ୟତମ ଅଲମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ମନୁ ଭାକର

0: ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଉଭୟ ଇଶା ସିଂ ଓ ମନୁ ଭାକରଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇଥର ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 200 ମିଟର ପୁରୁଷ ବିଭାଗ ବଟରଫ୍ଲାଏ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗ୍ଲାସ୍ଗୋଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି ରାତିରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ ଟାଉନ୍ହଲ୍ ମାର୍କେଟ୍ କମ୍ପ୍ଲେକ୍ସ ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି
3: ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯୋଉ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ ଆଉ ଛୋଟ ପ୍ରୋଜେକ୍ଟ ବି ନେଇପାରିବେ। ଇନଫ୍ରାଷ୍ଟ୍ରକ୍ଚର ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେହି ଅନୁସାରେ ବି ଭଲ ଆମକୁ ଫଣ୍ଡସ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାର୍ଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଙ୍ଗ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟାକି ମ୍ୟୁନିସିପାଲିଟିର ଇନକମ୍କୁ ବଢ଼େଇବ। ଆଉ ଗୋଟେ ଟାଉନ୍ ହଲ୍, ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ୍ ହଲ୍ କରିବା, ଯେଉଁଥିରେ କି ଗୋଟେ ମିନିମମ 1.5 ହଜାର 2 ହଜାର ଲୋକ ବସିକି ଗୋଟେ ପ୍ରୋଗ୍ରାମ୍ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡ଼ର ହେବ ଆଉ ଗୋଟେ ଭଲ ମଡେଲ ଟାଉନ୍ ହଲ୍ ହେବ, ଯେଉଁଟାକି ଆମେ ଅଲରେଡି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି, 3 କୋଟି ଟଙ୍କା ଅଲରେଡି ଫାର୍ଷ୍ଟ ଫେଜ୍ରେ ଦେଇସାରିଛନ୍ତି, ତାର ବି ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି, ଅଲରେଡି ଟେକ୍ନିକାଲ ସାଙ୍କସନ୍ ଲାଷ୍ଟ ଷ୍ଟେଜ୍ରେ ଅଛି, ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଇ ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ କରାଯାଉଛି।
2: ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଏକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ

0: ମଧ୍ୟରେ 780,599 ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ତିନି ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡ଼ି ଚାଳନା, ଫିଟନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 962,826 ଜଣ ଭୋଟରଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026ରୁ 2029 ପର୍ଯ୍ୟନ୍ତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜୀ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି।
4: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଆକାଶବାଣୀ ସମ୍ବଲପୁର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମକେ ଆମର ସବୁ ଶ୍ରୋତା ଭାଇ ବହିନମାନଙ୍କୁ ଆଜ ଗୁର୍ଦୁଟେ ଶୁଭେଚ୍ଛା ଶୁଭକାମନା ଜଣାଉଛେ ଆଉ ସ୍ୱାଗତ କରୁଛେ ମୁଇଁ କଳ୍ପନା ଦାସ। ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଥି ଆମର ସାଙ୍ଗେ ଯୋଡ଼ି ହେବାର ଲାଗି ଡାଏଲ ନମ୍ବର ହେଉଛେ 0663241240। ଆଉ ଗୋଟେ ନମ୍ବର ହେଉଛେ 0663241231। ଆସୁନ ଆମର ସାଙ୍ଗେ ଯୋଡ଼ି ହେବାର ଲାଗି ଇ ନମ୍ବର ମାନେ ତ ଦିଆଗଲା। ଆମର ଶ୍ରୋତା ଭାଇ ବହିନ ମାନେ ଯେନ୍ମାନେ ଅଛନ୍ ଆମକୁ ଡାଏଲ କଲେନ ପହେଲା ଶ୍ରୋତା ସାଙ୍ଗେ ଆମେ ଯୋଡ଼ି ହେମା। ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା ଜୁହାର। ହଁ କେନୁ କହୁଛନ୍ ଭାଇ? ବିଜେପୁରନୁ। ଓହୋ, ବେଲେ ଏଛେନକା ତ ରଥଯାତ୍ରା ଯାଇଛେ ଆର ବେଶୀ କରି ବାହୁଡ଼ା ଯାତ୍ରା ମୁଖିଆ ଯାଇଛେ। ଦଶମୀ, ଦଶମୀଟା କେନ୍ତା ପାଳନ କଲେ?
1: ଦଶମୀଟା ଦେଖୁନ୍, ଆମର ତ ବାହାରେ ରଥଯାତ୍ରା ଅଛି।
0: ହଁ,
1: ଆଉ ରଥଯାତ୍ରାରେ ତାମାନେ ଦଶମୀ ଦିନ ଆମର ଛୁଆମାନଙ୍କୁ ରଥିଆ ଅଛି, ଏଇଟା ତ ଆମର ପୂର୍ବ ଚାଲିଛି। ଏଇଟା ଛୁଆମାନଙ୍କୁ ଭାତ କହିକରି ରଥିଆ ହେଲେ ତାପରେ ଭଗବାନଙ୍କୁ ଆଶୀର୍ବାଦ ରହିଛି, ତାପରେ ଛୁଆମାନେ ତାମାନେ ଭଲ ତାଙ୍କର ଏଇଟା ହେସି। ରଥଯାତ୍ରା ଟାଇମରେ ଆମର ଗାଁରେ ଏଇଟା ବୈଠକି କୀର୍ତ୍ତନ ହଉଥିଲା, ତାପରେ ଦୁଇ ଦିନ ହେଲା ଆଉ ବହୁତ ଏଇଟା ଜାନିଯାତ୍ରା ଭଲ ଏଇଟା ହେଲା ନାନୀ, ଆଉ ଭଲ ପାଳନ କରା ହେଲା।
0: ବର୍ଷା ତ ଏଇଟା ଲାଗି ରହିଛି,
1: କାଲି ଠାନୁ ଲାଗି ରହିଛି।

0: ଜିଇଟା
1: ବର୍ଷା
0: ପାଗେ ତ ଏଇଟା ଆମର ଜିଇ ଆସି ନାଇଁ ଆବାର ଆଉ ଚାଷବାସ ଏ ବି ସବୁ ଏଇଟା ଅସୁବିଧା ହଉଛେ ନା ନାଇଁ
1: ଓହୋ ବେଲେ ଏ ପାଏନ୍ କାଏନ୍ ହେଲେ ଚାଷବାସ ଲାଗି ତ ଛିନିର୍ ପାଏନ୍ଟା ଟିକେ ସୁବିଧା ହେବା
0: ନିହାତି ନିହାତି ନାନୀ ଇହାଦେ ରୁଆ ବିହିଡ଼ା ମାନେ ଏଇଟା ଷ୍ଟାର୍ଟିଂ ହେଲା ମାନେ ଆଗୁ ଯେନ୍ ମାନେ ଏଇଟା ଧାନ ବୁଣିଥିଲେ ଆଉ ଏଇଟା ରୁଆ ମାନେ ଆଗୁ ଯେନ୍ ମାନେ କରିଥିଲେ ପଲା ପକେ କରି ସେଟା
1: ଆର
0: ବି ଧାନ ହେଲାନ ଆର ବିହିଡ଼ା ବି ହେଇଗଲାନ
1: ଆପଣ ଏଛେନ୍ କାଣା କରିଛନ୍
0: ଧାନ ଧାନ କରା ହେଇଛି ଆମଟା ଏଇଟା ରୁଆ ରୁଇ ଆରମ୍ଭ ହେବା ପଲା ପକା ହେଇଥିଲା
1: ହଉ ବେଲେ ଚାଷ କାମ ଆଗେଇ ଯିବାର ଲାଗି ବୋଲି କରି ସଜବାସ ସବୁ କରି କରି ଆଗକେ ବଢୁଛନ୍ ନେଇ ଗେ
0: ନିହାତି ନାନୀ ଆମର ମୁଖ୍ୟ ଏଇଟା ଆମର କୋଲିକ ବୃଦ୍ଧି ହଉଛି ଶାଢୀ ବୁନା କାମ ନାନୀ ଶାଢୀ ବୁନା ତ ନାଇଁ ସାଙ୍ଗେ ଏଇଟା ଚାଷବାସ ଦୁଇଟା ଚାଲିଛେ ନାନୀ
1: ଓହୋ ବେଲେ ବୁନା ବୁନି ବି କରୁଛନ୍ ବହୁତ ବଢିଆ କଥା ଭାଇ ସ୍ୱାଗତ ଯୋଗ୍ୟ କାଁ କରି ବେଲେ ଆମର ଗୋଟେ କାମ ଖାଲି ଚାଷ କେ ଦେଖିଲେ ନାଇଁ ହୁଏ ତାର ସାଙ୍ଗେ ଆମେ ଆଉ ଅଲଗା ଅଲଗା ବି କଲେ ଆମର ଆର୍ଥିକ ଦିଟା କେ ଆମେ ମଜବୁତ କରିପାରମା ନେଇ କେ ଏନ୍ତା ତ ଆମର ଭାଇ ମାନେ ବହେନ ମାନେ ଆମର ସାଙ୍ଗେ ଯୋଡି ହଉଥିସନ୍ ହେଲୋ ଆଜ୍ଞା ଜୁହାର ଖାଲି ଧାନ ଚାଷ କରୁଛନ୍ କି ତାର ବାହାରେ ଆଉ କାଣା କରୁଛନ୍ ପନିପରିବା କରୁଛନ୍ ଯେ ପନିପରିବା ଧାନ ଏନ୍ତା ସବୁ ଆହୁରି ବି ତ ଚାଷ କହିଲେ ଆମର ଆହୁରି ବି ଦେଖନ୍ ମାଛ ଚାଷ କେ ବୁଝଉଛେ ଛତି ଚାଷ ଗାଈ ପାଳନ କେ ଛେଲ ମେଢି ଆଉ ଏନ୍ତା କି ମହୁ ଇଥିର ବାହାରେ ଫିର ଫୁଲ ଫଲ ସବୁ କେ ଆମେ ଚାଷ କରି କରି କିନି କେତନି କେତେ ଉନ୍ନତି କରିପାରମା ନେଇ କେ ଆମର ତ ଅଧିକାରୀ ମାନେ ଗଲେ ଆସନ୍ ଆମକୁ କେତେ କେତେ ଏଇ ବିଷୟ ମାନକେ କହେସନ୍ ପରାମର୍ଶ ଦେସନ୍ ବେଲେ ଆପଣ ମାନେ କରବାର ଲାଗି କେବେ ଚାହିଁଛନ୍ ଓହୋ ମାଚାସ ବି କରୁଛନ୍ ନେଇ କେ ଆଉ କେନ୍ ପଦ୍ଧତି ନ କରୁଛନ୍ ରାସାୟନିକ ପଦ୍ଧତି ନ ସବୁ ଚାଷବାସ କରୁଛନ୍ କି ଜୈବିକ ଆଡ଼କେ ମହାଲେ ନ ରାସାୟନିକ ଥି ଜୈବିକ ଆଡ଼କେ ଟିକେ ଯାଉନ୍ କାଁ କରି ବେଲେ ଦେଖୁଛନ୍ ରାସାୟନିକ ଲାଗି ବୋଲି ଜଲ୍ଦି ହେଇଯାଏସି କାଏଁ ନ ଚାଷ୍ଟା ଆଙ୍କେ ଦେଖାଯାଏସି କିନ୍ତୁ ଦେହର ଲାଗି ପରିବେଶ ଲାଗି ମାଟିର ଗୁଣ ପଲଉଛେ ଇ ସବୁ ମାନେ ତାର ନୁକସାନର ବି ଦିକ୍ଟାକେ ଦେଖ୍ମାନି ବେଲେ ଆମେ ଚାଷୀ ଭାଇ ବହେନ ମାନେ ସବୁବେଲେ ଟିକେ ଜୈବିକ ଆଡ଼କେ ବେଶୀ ମୁହନ୍ ହଉ ଭାଇ ବହୁତ ବହୁତ ଧନ୍ୟବାଦ ବଢ଼ିଆ ଲାଗ୍ଲା କଥା ହେଇକରି ନମସ୍କାର ହ୍ୟାଲୋ
2: ହ୍ୟାଲୋ
1: ହଁ କିଏ କହୁଛନ୍ ଭାଇ କେନୁ କହୁଛନ୍
2: ନମସ୍କାର ଦିଦି ମୁଁ କରୁଣାକର ସେଠି ଏରସମ ଜଗତସିଂହପୁର କହୁଥିଲି
1: ଜଗତସିଂହପୁରରୁ
2: ଆଜ୍ଞା ଦିଦି
1: କାଣା ଚାଷ କରୁଛନ୍ ଭାଇ
2: ମୁଁ ମଲ୍ଟିପୁଲ ବିଜନେସ୍ କରେ ମୁଁ ଚାଷ କହିଲେ ତ ମୁଁ ଧାନ ଚାଷ କରେ ଆଉ ମୋର ପ୍ରଫେସନାଲ ବିଜନେସ୍ ହେଲା ମୁଁ ଚୁଙ୍ଗୁଡ଼ି ଚାଷ କରେ ଆଉ ବାଡ଼ିରେ ମଧ୍ୟ ପନିପରିବା ଚାଷ ମଧ୍ୟ କରେ
1: କେତନି କେତେ ବଢିଆ ଚିଙ୍ଗଡ଼ି ଚାଷ କରୁଛନ୍ କେତେ ଏକର କାଣା ଏ ଯେନ୍ ବନ୍ଦ ବୁନ୍ଦି କାଣା ଯେନ୍ କରିଛନ୍
2: କଣ କହିଲେ ଦିଦି
1: ବନ୍ଦ କେତେ ଏକର ଖୁଲେଇଛନ୍ ଚିଙ୍ଗଡ଼ି ଚାଷ ଲାଗି
2: ଚିଙ୍ଗୁଡ଼ି ଚାଷଟା ମୁଁ ପାଖାପାଖି ତ 4 ଏକର ଜାଗା ମୁଁ ଚିଙ୍ଗୁଡ଼ି ଚାଷ କରୁଛି
1: ବଢିଆ ବଢିଆ ବେଲେ ବିକ୍ରି ବଟା ସବୁ ଚିଙ୍ଗଡ଼ି କେନ୍ତା ହେଇକରି ହଉଛନ୍ କେନ୍ କିସମର ଆଉ ବିକ୍ରି ବଟାର କେନ୍ତା ସୁବିଧା ରହିଛି
2: ନାଇଁ ସୁବିଧା ତ ଅଛି ଚୁଙ୍ଗୁଡ଼ିଟା ଯୋଉଟାକି ଆମେ ସେଇଟା ଯୋଉଟାକି 3-4 ଏକର ଜାଗାରେ ଯୋଉ ମୁଁ ଚାଷଟା କରୁଛି ସେଇଟା 3-4 ମାସ ଭିତରେ ତାକୁ କ୍ୟାଚ୍ କରାଯାଉଛି ମାନେ 90-120 ଦିନ ଭିତରେ ଆମେ ତାକୁ କ୍ୟାଚ୍ କରୁଛୁ ଏବଂ ଯୋଉଟାକି 25-30 ଗ୍ରାମ ଚୁଙ୍ଗୁଡ଼ିର କେଜିର ୱେଟ୍ଟା ଆସୁଛି 400-500 ଟଙ୍କା ଭିତରେ ତାର ଆସୁଛି ଏବଂ 3-4 ମାସ ଭିତରେ ଜଣେ ଗୋଟେ ଏକର ଚାଷ କଲେ 2-3 ଲକ୍ଷ ଟଙ୍କା ଇନଭେଷ୍ଟ ପାଇପାରିବ ତା ଦେହରେ ପ୍ରଫିଟ
1: ବହୁତ ବଢିଆ କଥା ଆପଣଙ୍କୁ ଯେନ୍ ମାନେ ବି ଆଜି ଶୁଣୁଛନ୍ ଆମର ଇଆଡେ ବି ସବୁ ଚିଙ୍ଗଡ଼ି ଚାଷ କରୁନ୍ ଆଉ ଏନ୍ତା ଉନ୍ନତି କରୁନ୍ ଲାଭବାନ ହଉ
2: ତାପରେ ଆଉ ଗୋଟେ କଥା ଯେହେତୁ ଆମର

0: ଆକାଶବାଣୀ ମାନେ ଅଲ୍ ଇନ୍ ମାନେ ଅଲ୍ ଓଡ଼ିଶାର ମାନେ ଯେତେ ରେଡିଓ ଷ୍ଟେସନ ଅଛି ମୁଁ ପ୍ରାୟତଃ ସବୁ ପ୍ରୋଗ୍ରାମ ମୁଁ ନିୟମିତ ଶୁଣେ, ତେଣୁ ସମୟର ଅଭାବରୁ ମୁଁ ହୁଏତ କୌଣସି ପ୍ରୋଗ୍ରାମ ନିୟମିତ ଶୁଣିପାରୁନି, ତଥାପି କେଇ ଦିନ ହେଲା ମୁଁ ଆକାଶବାଣୀ ସମ୍ବଲପୁରରୁ ନିୟମିତ ଶୁଣୁଛି, ବହୁତ ଭଲ ଲାଗୁଛି, ବହୁତ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ ମଧ୍ୟ ଭେଟି ଦେଉଛନ୍ତି।
1: ବହୁତ ବହୁତ ଧନ୍ୟବାଦ ଭାଇ, ବହୁତ ବହୁତ ଧନ୍ୟବାଦ, ଆମର ଆକାଶବାଣୀ ସମ୍ବଲପୁର ତରଫରୁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ। ଏମିତି ଶୁଣୁଥାଉନ୍, ମତାମତ ଦଉଥାଉନ୍, ଆମର ସାଙ୍ଗେ ଯୋଡ଼ି ହେଇକରି ଆପଣଙ୍କର ମତ ରଖୁଥାଉନ୍।
0: ବହୁତ
1: ଧନ୍ୟବାଦ, ନମସ୍କାର। ହ୍ୟାଲୋ, ନମସ୍କାର, କେନ୍ତା ଅଛନ୍ ଭାଇ? ଆଉ କାଣା କାଣା ସବୁ କରୁଛନ୍? ଏଛିନିର୍ ପାଏନ୍ ପାକ୍ ତ ଠିକ୍ ଆସିଗଲାନ, ବର୍ଷା ହଉଛେ, ଆମର୍ ଚାଷ୍ବାସ୍ ଲାଗି ବତର୍ କର୍ବାର୍ ଲାଗି ବନେ ସମିଆ ହେଇଛେ ନେଇ କେଁ? ବେଲେ ଆଗ୍କେ ବଢ଼ଲେ ନ ବଲୁନ୍ ନେଇ?
2: ହଁ,
1: ଧନ୍ୟବାଦ ଭାଇ, ବହୁତ ବହୁତ ଧନ୍ୟବାଦ, ନମସ୍କାର। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ଆମର ଇ ବର୍ଷାର ପାଏନ୍ ପାଗ୍ ଲାଗି ଟିକେ ବୋଧେ ଆମର ଇ ଯେନ୍ ଫୋନ୍ ଲାଗ୍ବାର୍ ଥି ଟିକେ ଅସୁବିଧା ହଉଛେ। ହ୍ୟାଲୋ,
3: ହଁ, ହ୍ୟାଲୋ ନାନୀ, ଜୁହାର।
1: ଜୁହାର ଜୁହାର, ଆଉ କେନ୍ତା ଅଛନ୍ ବହେନ କହୁନ୍?
3: ମୁଇଁ ଭଲ ଅଛେ ନାନୀ, ବରଗଡ଼ କଟାପାଲ।
1: ହଁ, ଜାନି ହଉଛେ, ଭଏସ୍ ଶୁଣିଲେ କି ଆମେ ଜାନି ପାରସୁଁ।
3: ହଁ ନାନୀ, କଥା
1: ହଉଛେ। ହଁ, ଚିନାର ଚିନାର, ଯାହା ହେଲେ ବି ଭଏସ୍ ଶୁଣିଲେ ଜନା ପଡ଼ି ଯାଏ ସିନେ କେ। ଆଉ ବନେ ଅଛନ୍ ତ?
3: ହଁ, ବନେ ଅଛେ ନାନୀ, ସବୁ ଭଲ ଅଛେ, ବର୍ଷା ତ ବହୁତ ହଉଛେ।
1: ହଁ, ବର୍ଷା ଲାଗି ରହିଛେ, ଏଛିନି ସବୁଆଡେ
3: ଲାଗି ରହିଛେ।
1: ହଁ, ବେଲେ ବର୍ଷା ନ ଇ ଯେନ୍ କାଣା କାଣା ଏଛେନ୍ କରୁଛନ୍?
3: ବର୍ଷା ନ ତ କିଛି ନାଇଁ,
1: ନାଇଁ ନାଇଁ, ଚାଷ୍ ବାସ୍ କାଣା କାଣା ଏଛେନ୍ କରୁଛନ୍?
3: ଚାଷ୍ ବାସ୍ ବେଲେ କିଛି ନାଇଁ ନାନୀ, ଖାଲି ଧାନ ଚାଷ୍ ହେ, ଆମେ ପନିପରିବା ତ ନାଇଁ କର୍ବା, ସତ୍ କହେଲେ ବା।
1: ଆଉ ଖାଲି ଧାନ ଚାଷ୍ କରୁଛନ୍ ନେଇ କେଁ?
3: ଧାନ ଚାଷ୍ ହେସି ଆର୍ ଇଟା
1: ଧାନ ଧାନ କରି କରି ଆଗ୍କେ ଯେନ୍ଟା ଆଉ ବି ଅଲଗା ଅଲଗା ଚାଷ୍ ମାନେ କଲେ ଦେଖୁନ୍ କେତେ ରକମର ଚାଷ୍ ମାନେ ହେଲାନ, ଯେନ୍ଥି କଲେ ଆମେ ଟିକେ ସହଜ ଉପାୟନ ଆମେ ଦୁଇ ପଇସା ଆହୁରି ବି ଉନ୍ନତି କରିପାରତା, ଆମକୁ ଦେଖିକରି ଆମର ଗାଁ ନ ବି ଅଲଗା ମାନେ ଗଲେ କରିପାରତେ ନେଇ କେ?
3: ସେଟା ସଦା ନାନୀ ଯେ, ତ ଭାଇ ମାନେ ଘରେ ନାଇଁ ରହନ, ସତ କଥା କହିଲେ ନାନୀ, ବାହାରେ ରହୁଛନ୍, କାମ କରୁଛନ୍, ଆମର ଜମି ବି ଆମେ
1: ଆପଣ ମାନଙ୍କର ସାଙ୍ଗେ କଥା ହେଲି, ହେଲେ ଆମେ ଗୋଟେ ଗୀତ ଶୁଣମା। ଏ ଗୀତ କେ ଗାଇଛନ୍ ପୂର୍ଣ୍ଣିମାନନ୍ଦ ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।

0: हेलो, नमस्कार
1: नमस्कार
0: नमस्कार भाई, कितना अच्छा। हाँ, आउ बाहुड़ा यात्रा कितना देखले, बने बने कले। आपण गाँ न हो थला कि केन के जाई थिले पाखो आखर गाँ के।
1: तो
0: हाँ, जा हो, आपन जुड़ी हो चौन आमर सांगे, पदे अदे कथा ही करी बढ़िया लागुचे भाई, खुशी लागुचे, बहुत खुशी लागुचे। हो, बहुत बहुत धन्यवाद, जोहार। हेलो, हाँ, के कहुचन भाई, केनु कहुचन?
1: हाँ नानी जोहार, मुझे सुबल कुमार साहब कोदनी ग्राम पोस्ट पौनी भाया विजयपुर जिला मोरगर रो।
0: जोहार जोहार। आउ काना चास चास बास एथनी का काना करुचन?
1: हाँ चास बास तो इटा धान बिउड़ा काम चली जी, आउ पोला रुआ रुई भी जिन मारा को पोला पुली पकड़ रहे नानी से टामने रुआ रुई चली जी।
0: हाँ,
1: आउ आपुन कंदा है सब नानी?
0: हम बने बने सबू भल अछू।
1: आज्ञा हमें माने बढ़िया जो आज्ञा।
0: आओ, आपण मानकर साए तो कथाबार्ता हेई करी बहुत खुश लागसी, बने लागसी।
1: ଆମର ମାନଙ୍କ ସାଙ୍ଗେ କଥା ଲାଗିକିରି ଆପଣ ମାନଙ୍କୁ ଭଲ ଯେନ୍ତା ଲାଗ୍ସି ଆଜ୍ଞା, ଆମକୁ ବି ପୁରା ତା ଡବଲ ବଢ଼ିଆ ଲାଗି ଆସି ଆଜ୍ଞା ପୁରା।
0: ହଁ, ଯେ ଭାଇ, ଇ ଯେନ୍ ଧାନ ଚାଷ କରୁଛନ୍, ଧାନ ଚାଷ ବାହାରେ ଆଉ କାଁ କାଁ ଚାଷ ବାସ କରୁଛନ୍ କେ?
1: ଧାନ ଚାଷ ବାହାରେ ପନିପରିବା ବେଲେ ତ ବେଶୀ ତ ନି କରା ନାନୀ, କିନ୍ତୁ ଖାଇବାର୍ ନାଇଁ ହେଲା, ଝୁଲେର୍ ହେଲା, ଭେଣି ହେଲା, କି ଆମ ଯେନ୍ କଙ୍କଡ଼ ହେଲା,
0: ଖାଲି ଘରେ ଖାଇବାର୍ ଲାଗି କରସନ୍ କି ବାହାରେ ବିକ୍ରି ବଟା ଗଲେ?
1: ଘରେ ଖାଇବାର୍ ନାଇଁ ଏନ୍ତା ବିକ୍ରି ବଟା ଲାଗି ତ ଏନ୍ତା ଟିକେ ନାଇଁ କରବାର ନାନୀ, ଘରେ ଖାଇବାର୍ ନାଇଁ କରା ହଉଛି। ଆଉ ଦୁଇ ଦିନ ହେଲାନ ବର୍ଷା ହଉଛି ଯେ ଜୋର ଜାର ବର୍ଷା, ଇହାଦେ ବି ଏସେନ୍ ବି ପାନ୍ ବର୍ଷୁଛେ ନା ଯେ ଘରୁ ବାହାରି ନି ହବା।
0: ଆଉ ଅଲଗା ଚାଷ ବାସ କଲେ କଲେ ଦେଖୁନ୍, ଆମେ ଯେନ୍ ବାହାର ବଜାର ଉପରେ ଯେନ୍ ଆମେ ନିର୍ଭର କରବାର୍ ଲାଗି ନାଇଁ ପଡ଼ୁଛେ କେଁ, ଫଲ୍ ହେଲା ଫୁଲ୍ ହେଲା, ଆମେ ବାହାର ମାର୍କେଟ ଉପରେ ଆମେ ଯେନ୍ଟା ବି ଇଏ କରୁଛୁଁ, ସେଟା ଆମେ ନିଜେ ଯଦି କଲେ ଆମେ ନିଜେ ପାଇବାର୍ ସାଙ୍ଗେ ଆମର୍ ଅଞ୍ଚଲ ନ ବି ଆମେ ସେଥିର୍ ଅଭାବଟାକେ ପୂରଣ କରିପାରତା। ବେଲେ ଚେଷ୍ଟା କରୁନ୍, ଆମର୍ ଚାଷୀ ଭାଇମାନଙ୍କୁ ସମକୁ ଅନୁରୋଧ କି ଯେନ୍ଟା ହେଲେ ବି ଧାନ ସାଙ୍ଗେ ଆଉ କାଙ୍କଣା ବି ସବୁ ଚାଷ କରୁନ୍, ଯେନ୍ଟାକି ଆମର୍ ଅଞ୍ଚଲ ଲାଗି ଚାହିଦା ବେଶୀ ରହେବା, ହେନ୍ତା ଜିନିଷ୍ ମାନେ କଲେ ବନେ ହେବା।
1: ଖାଲି ଧାନର ବାହାରେ ନାନି ପନିପରିବା ନି କଲେ ବି ଆମର ମଡ଼ିଆ ମୁଇଁ ଡିସମିଲ କରେ, ମଡ଼ିଆ ତାର ମାନେ ପଲା ପକେଇ ଜାନେ, ସେ ପଲା ନେ ହବା ତେ ମଡ଼ିଆ ଆଟେ ତାର ମାନେ ଜମିରେ ସେଟା ରୁଇମି।
0: ବଢ଼ିଆ ହେ। ହଉ ଭାଇ, କଥା ହେଇ କରି ବହୁତ ବଢ଼ିଆ ଲାଗ୍ଲା।
1: ହଁ ନାନି, ଏଇଟା ଆପଣଙ୍କ ସାଙ୍ଗେ କଥା ଲାଗିଲେ ବହୁତ ବଢ଼ିଆ ଲାଗ୍ଲା ବି।
0: ହଁ, ଧନ୍ୟବାଦ ଭାଇ।
1: ହଁ ନାନି, ରହୁଛେ, ଜୁହାର ନାନି,
0: ହଁ,
1: ଜୁହାର
0: ଜୁହାର ଜୁହାର। ଆଉ ଆମର୍ ଚାଷୀ ଭାଇ ବହିନ୍ମାନଙ୍କର ସାଙ୍ଗେ ସମକିରର ସାଙ୍ଗେ କଥା ହେଇକରି ବହୁତ ଖୁସି ଲାଗ୍ସି। ସମସ୍ତେ ଯେନ୍ ଯେନ୍ ଉପାୟମାନେ ସବୁ ଚାଷ୍ ଥି କରୁଛନ୍, କାଣା କାଣା ଚାଷ୍ କରୁଛନ୍, ଇ ବିଷୟ ନ କଥାବାର୍ତ୍ତା ହେଲେ ବହୁତ ବନେ ଲାଗ୍ସି। ଏଛିନିକା ଆଉ ଗୋଟେ ଗୀତ ଶୁନ୍ମା।

ଆଜିର୍ ପାଏନ୍ପାଗ୍ ଲାଗି, ଇ ବର୍ଷା ପାଗ୍ ଲାଗି ବୋଲିକରି ଆମର୍ ସାଙ୍ଗେ ଆମର୍ ଯେନ୍ ଶ୍ରୋତା ଭାଇ ବହିନ୍ମାନେ, ଚାଷୀ ଭାଇ ବହିନ୍ମାନେ ଯୋଡ଼ି ହେବାର୍ ଲାଗି ଚାହୁଁଚନ୍, ନାଇଁ ଯୋଡ଼ି ହେଇପାର୍ବାର୍, ଅସୁବିଧା ଟିକେ ହଉଚେ। ବେଲେ ଯେନ୍ ଚାଷୀମାନେ ଆମର୍ ଛେଲ୍ ଚାଷ୍ କି ଗାଏ ଦାମୁର୍ ଛେଲ୍ ମେଢ଼ି ଏନ୍ତା ସବୁ ରଖିଛନ୍, ସେମାନେ ଏଛିନି ତ ବର୍ଷା ହେଲାନ, ବର୍ଷା ଦିନେ ଠିକ୍ ସେ ତାକର୍ ଯତନ୍ ପାତନ୍ କର୍ବେ, ଆର୍ ରୋଗ ବେମାରନୁ କେନ୍ତା କରି ତାଙ୍କୁ ବଚେଇ ପାର୍ବେ, ହେଥିର୍ଲାଗି ବୋଲି ଆମର୍ ଯେନ୍ ପଶୁ ଡାକ୍ତରମାନେ ଅଛନ୍, ତାଙ୍କର୍ ସାଙ୍ଗେ ସାକ୍ଷାତ କରି କରି ପଚରେଇ କରି ଟିକେ ତାଙ୍କର୍ ଯତନ୍ ପାତନ୍ କଲେ ମନେ ହେବା। ବେଲେ ଏଛିନି ତ ସମୟ ଅଛେ, ଆମେ ଆର୍ ଗୋଟିଏ ଗୀତ୍ ଶୁନ୍ମା। ଇ ଗୀତ୍କେ ଗାଇଛନ୍ ଦୁଃଖୀଶ୍ୟାମ ତ୍ରିପାଠୀ, ଆର୍ ଲେଖିଛନ୍ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ପାଏନ୍ ପାଗ୍ ଲାଗି ବୋଲିକରି ଆଜି ଆମର୍ ଯେନ୍ମାନେ ଯୁଡ଼ି ହେବାର୍ ଲାଗି ଚାହୁଁଥିଲେ ଗଲେ ଆମର୍ ସାଙ୍ଗେ ଯୁଡ଼ି ହେଇନାଇଁ ପାର୍ଲେ। ସେଥିର୍ଲାଗି ଆଉ କାଣା କର୍ମା, ଇଟା ତ ପ୍ରକୃତିର୍ ଖେଲେ, ବର୍ଷା ମାସେ ବର୍ଷା ହେବା। ଆଉ ଆମର୍ ସମ୍କିରର୍ ଚାଷ୍ବାସ୍ ସାଙ୍ଗେ ଦେହେ ପାହା ବନେଇ ରହୁ, ସମ୍କିରର୍ କୁଟୁମ୍ ମିଲିମିଶି କରି ରହୁନ୍, ବନେ କରି ନୂଆ ନୂଆ ପଦ୍ଧତିଥି ଚାଷ୍ କରି କରି ଆର୍ଥିକ ଦିଗ୍କେ ମଜବୁତ୍ କରୁନ୍, ଆର୍ ଅଲଗାମାନଙ୍କର୍ ଲାଗି ଗୋଟେ ଉଦାହରଣ ସାଜୁନ୍। ହେନ୍ତା କଲେ ପରିବାର ମଜବୁତ୍ ହେବାର୍ ସାଙ୍ଗେ ଗାଁ ଗଲେ ମଜବୁତ୍ ହେବା, ଗାଁର ସମ୍ବଲ ଗଲେ ବଢ଼୍ବା। ଏନ୍ତା କାମନା କରି କରି ଆଜି ଡାଇଲ୍ ନମ୍ବର୍ କୃଷି ସଂସାର କାର୍ଯ୍ୟକ୍ରମକେ ଇନ ରଖୁଛୁଁ। ଜୁହାର।
1: ଶୁଣନ୍ତୁ ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା। ପ୍ରଥମେ ଶୁଣନ୍ତୁ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି।

ଶୁଣୁଥିଲେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ରାଜଲକ୍ଷ୍ମୀ ସଞ୍ଜୟ, ଗୀତ ରଚନା ସୁରେଶ ତିୱାରୀ ୟଶ, ସଙ୍ଗୀତ ଶୈଳେଶ ଦାନୀ।

ଶୁଣୁଛନ୍ତି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ବିଦୁଷୀ ଶିପ୍ରା ବୋଷ। ବର୍ତ୍ତମାନ ପରିବେଷଣ କରୁଥିଲେ ପାହାଡ଼ି ତତ୍ରା। ଶିଳ୍ପୀ ବର୍ତ୍ତମାନ ପରିବେଷଣ କରିବେ ରାଗ ମିଶ୍ର ଉଭୟ।

0: ମନମାୟା ମନମାୟା
1: ମା,
0: କ'ଣ କିଛି ବୁଝିଲୁ? କେଉଁଠାରେ ପ୍ରଭୁ ଅଛନ୍ତି?
1: ହଁ ମାତା, ଖୋଜି ଖୋଜି ସୁନ୍ଦରାଞ୍ଚଳରେ ଦେଖିଲି କଳା ସାଆନ୍ତଙ୍କୁ।
0: ଆଉ କିଏ ଅଛନ୍ତି ପ୍ରଭୁଙ୍କ ସାଙ୍ଗରେ?
1: ବଡ଼ ଭାଇ ଆଉ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ପରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି।
0: ଯାହା ଦେଖିଲୁ, ମତେ ସବୁ କଥା ବିସ୍ତାରି କହ ମନମାୟା।
1: ସବୁ କହୁଛି ମା, ଶୁଣନ୍ତୁ।

0: କହ ମନମାୟା, ଏବେ କିପରି ଆସିବେ ପ୍ରଭୁ? ବଡ଼ ଚିନ୍ତାରେ ପଡ଼ିଛି ମୁଁ।
1: ଦେବୀ ସାଗର ଦୁଲଣି, ମୋଟେ ଚିନ୍ତା କରନ୍ତୁ ନାହିଁ, ଫେରିବାର ଉପାୟ ମୁଁ ବତେଇଦେବି।
0: ତେବେ କାହିଁକି ଆଉ ବିଳମ୍ବ କରୁଛୁ ମନମାୟା, ଶୀଘ୍ର କିଛି ଉପାୟ କର।
1: ଦେବୀ, ଶ୍ରୀକ୍ଷେତ୍ର ରାଜେଶ୍ୱରୀ ମା ବିମଳାଙ୍କୁ ସମସ୍ତ ଉପାୟ ଜଣା, ଆସନ୍ତୁ ଆମେ ତାଙ୍କ ପାଖକୁ ଯିବା, ସେ ନିଶ୍ଚୟ ଉପାୟ ବତେଇଦେବେ।
0: ତେବେ ଶୀଘ୍ର ଚାଲ।

0: ମା ବିମଳାଙ୍କର ଜୟ ହେଉ।
1: ଖବର କ'ଣ ମନୋମାୟା?
0: ଦେବୀ ମହାଲକ୍ଷ୍ମୀ ଆପଣଙ୍କ ଦର୍ଶନ ଅପେକ୍ଷାରେ ମା।
1: ବିଳମ୍ବନ କରି ସସମ୍ମାନେ ନେଇଆ।
0: ଯଥାଜ୍ଞା ମାତ।
2: ଶ୍ରୀକ୍ଷେତ୍ର ରାଜେଶ୍ୱରୀଙ୍କୁ ଲକ୍ଷ୍ମୀ ପ୍ରଣାମ ଜଣାଉଛି।
1: ଆସୁ ଦେବୀ କମଳିନୀ, ଆସନ ଗ୍ରହଣ କର। ହଠାତ୍ ଏ ଅସମୟରେ ତୁମ ହସ ହସ ପଦ୍ମମୁଖଟି ଏମିତି ବିଷର୍ଣ୍ଣ ଦିଶୁଛି କାହିଁକି?
2: ମାତ, ଆଜି ମୋ ପାଇଁ ସବୁ ସମୟ ଅସମୟ ପାଲଟି ଯାଇଛି। ଜଗତର ଠାକୁରାଣୀ ବିଷ୍ଣୁ ପାଟରାଣୀ ଆଜି ନିରିମାଖି ଅଲୋଡ଼ା।
1: ଏପରି କାହିଁକି କହୁଛ ନାରାୟଣୀ, କ'ଣ ହେଇଛି?

0: ଇତିମଧ୍ୟରେ ଏତେ କଥା ଘଟିଯାଇଛି ଲକ୍ଷ୍ମୀ।
1: ପ୍ରଭୁ ଏବେ ଭାଇ ଭଉଣୀଙ୍କ ସହିତ ଉଦ୍ୟାନ ଭବନରେ ଆନନ୍ଦ କରୁଛନ୍ତି ମା। ମୋ କଥା ତିଳେ ହେଲେ ତାଙ୍କର ମନେ ପଡ଼ୁନି।
0: ଦେବୀ ପଦ୍ମାଳୟା
1: ମା,
0: ସବୁ କଥା ଏବେ ମୁଁ ବୁଝିପାରିଲି। ତୁମେ ଆଉ ସୂଚନା କର ନାହିଁ, ନୀଳାଦ୍ରୀ ବିହାରୀ ନୀଳାଦ୍ରୀ ମଣ୍ଡପକୁ ଶୀଘ୍ର ଫେରିଆସିବାର ସବୁ ବ୍ୟବସ୍ଥା ମୁଁ କରିଦେଉଛି।

ସଖୀଗଣ, ସବୁ ପଦାର୍ଥ ଏକତ୍ର କରି ଯତ୍ନରେ ରଖ। ମା ଠାକୁରାଣୀ ଆଜି ଗୁଣ୍ଡିଚା ବାଡ଼ିକୁ ଯିବେ, କଳା ଠାକୁରଙ୍କୁ ଦର୍ଶନ କରିବେ, ତେଣୁ ବିଳମ୍ବ ନକରି ଶୀଘ୍ର ଶୀଘ୍ର ପ୍ରସ୍ତୁତ କର।

0: କେଡ଼େ ଆଶାରେ ଆସିଥିଲି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ, କିନ୍ତୁ ଆଶା ମୋର ଆଶାରେ ରହିଗଲା ମନମାୟା।
1: ପ୍ରଭୁ କ'ଣ ଦେବୀ ଦର୍ଶନ ଦେଲେ ନାହିଁ ମା?
0: ଦର୍ଶନ କଲି ସତ, କିନ୍ତୁ ସେ ମୁହୂର୍ତ୍ତକର ଦର୍ଶନ। ଦେଖୁନ ଦେଖୁଣୁ ଦଇତାମାନେ କବାଟ ପକେଇଦେଲେ ସଖି।
1: ପ୍ରଭୁ କ'ଣ କିଛି ବି କହିଲେନି? ସେ ଦଇତାମାନଙ୍କର ଏଡ଼େ ବହପ।
0: ସେ ନଟକୁଟିଆଙ୍କୁ ମୁଁ ଭଲ ଭାବରେ ଜାଣିଲୁ ସଖି, ମତେ ପଦୁଟିଏ କଥା ବି କହିଲେ ନାହିଁ।
1: ଏବେ ଆମେ କ'ଣ କରିବା ମା?
0: ଏବେ ଯାହା କରିବା ଜଗତ ଜାଣିବ। ପତ୍ନୀ ପ୍ରତି ଅବହେଳା କଲେ ପରିଣାମ କ'ଣ ହୁଏ ହେରା ପଞ୍ଚମୀରେ ଆଜି ଠାକୁରେ ଜାଣିବେ। ଏବେ ସମସ୍ତେ ମୋ ସାଙ୍ଗରେ ଆସ।

0: ଆସ ସଖୀଗଣ, ମା ପଦ୍ମାଳୟାଙ୍କ ଆଦେଶ ପାଳନ କରିବା।
1: ନନ୍ଦିଘୋଷ ରଥର କାଠ ତ ଭାଙ୍ଗିଦେଲ, ଏବେ ଚାଲ ସଖୀ।
2: ଏବେ ସମସ୍ତେ ଚାଲି ଆସ ସଖୀଗଣ, ଶ୍ରୀମନ୍ଦିରକୁ ଫେରିଯିବା। ବିମାନ ବଡ଼ୁମାନଙ୍କୁ କୁହ ବଡ଼ଦାଣ୍ଡରେ ନଯାଇ ହେରା ଗୋହରୀ ସାହି ବାଟେ ବଡ଼ଦେଉଳକୁ ବିମାନ ବାହିବେ।
0: ଯଥାଜ୍ଞା ମାତା।

0: କଣ କିଛି କହିବୁ କି କାହ୍ନୁ?
1: ହଁ ଜ୍ୟେଷ୍ଠ ଭ୍ରାତ।
0: ତେବେ କହ, ସଙ୍କୋଚ କାହିଁକି?
1: ଚାଲନ୍ତୁ ଜ୍ୟେଷ୍ଠ ଭ୍ରାତ, ଏଥର ଆମେ ଫେରିଯିବା ନୀଳାଚଳ ନୀଳାଦ୍ରି ମଣ୍ଡପକୁ। ରଥ ଦକ୍ଷିଣ ମୋଡ଼ ପାଇଁ ଆଦେଶ କରନ୍ତୁ ଭାଇ।
0: କାହିଁକି, ଆଡ଼ପ ମଣ୍ଡପ କ'ଣ ଭଲ ଲାଗୁନି ଜଗନ୍ନାଥ?
1: ସେ କଥା ନୁହେଁ ଜ୍ୟେଷ୍ଠ ଭ୍ରାତ।
0: ତାହେଲେ ତୁ ଫେରିଯିବାକୁ ଏତେ ବ୍ୟସ୍ତ କାହିଁକି? କ'ଣ ହେଇଛି କହିଲୁ?
1: ସିନ୍ଧୁ ଜେମା ଦର୍ଶନକୁ ଆସି ରୋଷ ହୋଇ ଫେରି ଯାଇଛନ୍ତି ଭାଇ।
0: ଦେବୀ ପଦ୍ମଳୟା ରୋଷ କଲେ? କାହିଁକି, ତୁ କ'ଣ ତାଙ୍କୁ କିଛି କହିଦେଲୁ କି?
1: ଖାଲି ରୋଷ

0: ମାୟାଧର, ତୋର ମାୟା କିଏ ବା ବୁଝିବ?
1: ଏ ମାୟା ନୁହେଁ ଜ୍ୟେଷ୍ଠ ଭ୍ରାତ, ବାସ୍ତବ ସତ୍ୟ। ମୁଦୁସୁଲି ମୁଖରୁ ଶୁଣିଲି କ୍ଷୀରାବ୍ଧି ତନେୟା ମାନ କରିଛନ୍ତି।
0: ସେ ତ ମାନମୟୀ, ମାନ କରିବେ, ହେଲେ ମାନଭଞ୍ଜନ କରିବା ତୋଠାରୁ ଅଧିକ କିଏ ଜାଣେ? ଦ୍ୱାପର ଯୁଗରେ ଏହା ତ ମୁଁ ଅଙ୍ଗେ ନିଭେଇଛି।
1: ଜ୍ୟେଷ୍ଠ ଭ୍ରାତ,
0: କିଶୋରୀ ରାଧାଙ୍କର ଦୁର୍ଜୟ ମାନଙ୍କୁ ଯେ ଭଞ୍ଜନ କରିପାରିଛି, କମଳିନୀ ତାକୁ କ'ଣ ବଳେଇଯିବେ?
1: ହେଲେ ଅଗ୍ରଜ, ଏଥର ମାନ ସହ କ୍ରୋଧ ବି ମିଶିଛି ଯେ
0: ତତେ ଏକଥା କ'ଣ ବଳେଇଯିବ? ହଉ ତେବେ ଆଦେଶ ଦେଉଛି, କାଲି ପ୍ରଭାତରୁ ଦକ୍ଷିଣ ମୋଡ଼ ହୋଇ ତିନି ରଥ ନାକଚଣା ଦ୍ୱାରରେ ରହିବ। ନବମୀରେ ସନ୍ଧ୍ୟା ଦର୍ଶନ ପରେ ଦଶମୀ ଦିନ ହେବ ବାହୁଡ଼ା ବିଜୟ।

0: ହଏ ଭିତର ଛୁ ମହାପାତ୍ରେ, କଣ ହେଲା କି କାଲି? ମନ କଣ ଭଲ ନାହିଁ କି? କଣ କିଛି କହୁନା।
1: ଆଏ ହବ କଣ ହେ, ଦେଖାଯିବ। କଣ ହଉଛି ଆଗକୁ ଦେଖ, ଏତେ ଅତର୍ଛ କାହିଁକି ହେ?
0: ଆହେ ମା ସାନ୍ତାଣୀ କାଲି ଗୁଣ୍ଡିଚା ଘରକୁ ବିଜେ କରିଥିଲେ ପରା।
1: ହଁ ବିଜେ କରିଥିଲେ, କଣ ହେଲା ସେଇଠୁ?
0: ଏ କଣ ନହେଲା ଯେ, ନନ୍ଦିଘୋଷ ରଥରୁ କାଠ ଭାଙ୍ଗି ଦେଇ ଠାକୁରାଣୀ ହେରା ଗୌରୀ ସାଇ ବାଟେ ବଡ ଦେଉଳକୁ ପଳେଇଲେ। ଆରେ ନୀଳାଚଳ ଖାଲି ପଡୁଛି ଉଠୁଛି।
1: ଆହେ ଯାହା ହେଇଛି ସେ କିଛି ନୁହେଁ, ଆଗକୁ ଦେଖିବ ନୀଳାଦ୍ରି ବିଜେ ଦିନ କଣ ହଉଛି, ସେଇଦିନ ଦେଖିବ ମାଙ୍କର ଅସଲ ରୂପ।
0: ମା କଣ ତାହେଲେ ବଡ ଦେଉଳ ବନ୍ଦ କରିଦେବେ?
1: ଆହେ ବନ୍ଦ ହେଲା ବେଲି ଜାଣ, ମାଙ୍କର କଣ ମାନ ସମ୍ମାନ ନାହିଁ?
0: ଜଣା ଯାଉଛି ଇଏ ତ ରୀତିମତ ଏକ ଯୁଦ୍ଧର ସୂତ୍ରପାତ ଭିତରଛୁ ମହାପାତ୍ରେ। ହଉ ଦେଖିବା କୋଉ ପାଣି କୁଆ।

0: ଲାଗିଲା।
1: ହଉ ମହାପାତ୍ରେ, କଥାଟା ଏଥର ଜଣା ପଡିଗଲା।
2: ଜାଣିଲ ତ, ଏଥର ଯାଅ, କିଛି ପ୍ରତିକାର ବ୍ୟବସ୍ଥା କର, ମୁଁ ଆସୁଛି।
1: ଆରେ କଣ ମହାପାତ୍ର।

0: ପଳେଇଲେ ହଉ ଆମେ ବି ଚାଲିବା। ଇଏ ତ ଲକ୍ଷ୍ମୀ ମାତାଙ୍କ ମୁଦୁସୁଲି, ଇ ଶରଧା ବାଲି ଆଡ଼େ ଏମିତି ଧାଇଁଛି କାହିଁକି। ହଉ ହଉ ପାଖକୁ ଆସୁ, ସବୁ କଥା ଜଣା ପଡ଼ିଯିବ। କିଲୋ ମୁଦୁସୁଲି, କଣ ହେଲା କି? ଭାରି ତ କଣ ତରତର
1: କାହିଁ, କିଛି ତ ହେଇନି। ଯାହା ହେଲେ ବି ତମର କଣ ଅଛି ଦୈତାପତି, ପର କଥାରେ ତମେ କାହିଁକି ମୁଣ୍ଡ ପୁରଉଛ?
0: ଆରେ ବାବା, ତୁ ଏମିତି ରାଗୁଛୁ କାହିଁକି? ମ ତୁ ମା ଲକ୍ଷ୍ମୀଙ୍କର ଖାସ ଲୋକ ବୋଲି ଟିକେ କହିଦେଲି।
1: ହଁ ଭାରି କହି ଆସେ ଏକା, ତମେ ପୁରା ଜଗନ୍ନାଥଙ୍କ ଖାସ ଲୋକ, ଅଙ୍ଗଲାଗି ସେବକ, ବାଡ଼ଗ୍ରାହୀ, ତମେ କଣ କିଛି ଜାଣିନ?
0: କହ ତ ବୋଲା, ମାଙ୍କୁ ପ୍ରଭୁ କଥା କହିଲେନି, ଏଥିରେ ଆମର କଣ ଦୋଷ? ବିଚରା ନନ୍ଦିଘୋଷ କଣ କଲା, ତାକୁ ଭାଙ୍ଗି ଦେଇ ତମେ ଚାଲିଗଲ?
1: ଭାଙ୍ଗିଲୁ ତ ଭଲ କଲୁ, ତମ ହାତରେ କଣ ହବ କରୁନ।
0: ଆଉ କରିବୁ କଣ, ବିଶ୍ୱକର୍ମା ମହାରଣା ସେବକ ମାନେ ଆସି ମରାମତି କଲେ। ଆଚ୍ଛା ମାଙ୍କର ଏତେ ରାଗ କାହିଁକି?
1: ନା ରାଗିବେ କାହିଁକି, ତେମେ ହେଇଥିଲେ ଭାରି ସହନ୍ତ ନୁହଁ।
0: ଆରେ ତୁ ବି ତ କଣ ରାଗିଗଲୁଣି, ଆଲୋ ଟିକେ ସହି ସମ୍ଭାଳି କଥା କହ।
1: ତମ ପୁରୁଷ ଜାତିଟା ପରା ସେଇଆ, ସବୁବେଳେ ଖାଲି ସ୍ତ୍ରୀ ଦୋଷ ଦେଖୁଥିବେ।
0: ଏଠି ତୋ ମୋ ଭିତରେ କଥା ପଡିଛି, ପୁରୁଷ ଜାତି ଆଡ଼ିକି କଥାଟା ନେ ନା, ଆମର ପୁଣି ମାନ ସମାନ ଅଛି ନା ନାହିଁ?
1: ହଉ ପୁରୁଷ ଜାତି ପାଇଁ ଯଦି ଏତେ ଦରଦ, ତେବେ ତମ ପ୍ରଭୁଙ୍କୁ କହୁନ, ପ୍ରଭୁ ଏମିତି କାହିଁକି କରୁଛନ୍ତି?
0: ମୋ ପ୍ରଭୁ ଏମିତି କଣ କରିଦେଲେ କି?
1: ପ୍ରଭୁ ବଡ ଲୋକ ବୋଲି ଯାହା କରିବେ କଣ ସବୁ ଠିକ? ଯାହାଙ୍କ ହାତ ଧରି ବାହା ହେଇଥିଲେ, କୁଆଡ଼େ ଗଲାବେଳେ ସାନ୍ତାଣୀକି ଟିକେ କହିବେ ନାହିଁ? ଏ କଥା ଆମ ସାନ୍ତାଣୀକି କାଟିବ କି ନାହିଁ କହୁନ।

0: ପିଲଟି ଦୈତାପତିଏ, ଇଏ ହଉଛି ଆମ ମାଇପି ଜାତି ସମ୍ମାନର କଥା।
1: ହଉ ଦେଖିବା କୋଉ ପାଣି କୁଆଡେ ଯାଉଛି।
0: ଦେଖିବ ସେଇ ନୀଳାଦ୍ରି ବିଜେ ଦିନ, ଆଉ ଅଳ୍ପ ଦିନ ଅଛି ବା।
1: ହଉ ଆମେ ବାଡ଼ଗ୍ରାହୀ ମାନେ କୁଆଡେ ପଳେଇ ଯାଉନୁହେ, ବଳେ ଦେଖା ଦେଖି ହବାନି।

0: ସଖୀ ମନମାୟା, ହେଇ ଦେଖ ଦେଖ, ସାନ୍ତେ ନନ୍ଦିଘୋଷରେ ବସି ଆସୁଛନ୍ତି।
1: ସତେଲୋ ସଖୀ, କି ସୁନ୍ଦର ଦେଖାଯାଉଛନ୍ତି କଳା ଠାକୁର।
0: ସେ ପରା ବାମନ କାଳିଆ ହାତୀ।
1: ଜାଣିଛୁ ନା ସଖୀ, ରଥରେ ତାଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ ଧୋଇ ହେଇଯାଏ।

0: ମା ଲକ୍ଷ୍ମୀ ସିନା ମାନ କରିଛନ୍ତି, କିନ୍ତୁ ଏ ରୂପକୁ ଥରେ ସେ ଦେଖିଦେଲେ ନା ସବୁ ମାନ ତାଙ୍କର କୁଆଡ଼େ ଚାଲିଯିବ।
1: ହଉ ହଉ, ଏବେ ଆସ ମା ସାନ୍ତାଣୀଙ୍କ ପାଖକୁ ଯିବା।
0: ହଁ ହଁ, ଚାଲ ଚାଲ, ଏ ସମ୍ବାଦ ଆଗ ଠାକୁରାଣୀଙ୍କୁ ଜଣେଇଦେବା।

0: ମନମାୟା ମନମାୟା,
1: ମତେ କ'ଣ କହୁଥିଲେ କି ମା?
0: ତୁ ଜାଣିଛୁ ତ ଆଜି ପ୍ରଭୁ ନୀଳାଦ୍ରି ବିଜେ କରୁଛନ୍ତି?
1: ମୁଁ ପରା ସେଇ ସମ୍ବାଦ ଆପଣଙ୍କୁ ଦେବାକୁ ଆସୁଥିଲି।
0: ତେବେ ଶୁଣ, ରୋଷଘର ଠାରୁ ପହୁଡ଼ ଘର ପର୍ଯ୍ୟନ୍ତ ସବୁ ସୁସଜ୍ଜିତ ହେବ। ଧୂପ ଦୀପ ଅଗୁରୁ ଚନ୍ଦନଗନ୍ଧରେ ଯେପରି ମହକୁଥିବ ଉଆସ।
1: ହଁ ମା, ଠିକ୍ ସେହିପରି କରାଯିବ।
0: କର୍ପୂର ଚନ୍ଦନ ଘଟିତ ତୀର୍ଥ ଜଳରେ ବିଜେ ଗମ୍ଭୀର ଧୌତ ହେଇ ମହମହ ମହକୁଥିବ।
1: ଆଉ ରତ୍ନ ସିଂହାସନ
0: ସୁବାସିତ ଦିବ୍ୟ ଜଳରେ ରତ୍ନ ସିଂହାସନକୁ ମଧ୍ୟ ଧୋଇଦେବ। ଏପରି ସଜେଇବ ଯେ ମୋ ଉଆସର ଶୋଭା ଯେପରି ସ୍ୱର୍ଗ ଭୁବନକୁ ନିନ୍ଦା କରିବ।
1: ଆପଣଙ୍କ ଆଦେଶ ସାଙ୍ଗେ ସାଙ୍ଗେ ପାଳିତ ହେବ ମା।
0: ଆଉ ଶୁଣ ମନମାୟା, ମୁଁ ଆଦେଶ କରିଛି ବୋଲି ଏକଥା ତୋ ବ୍ୟତୀତ ଅନ୍ୟ କେହି ଯେପରି ନ ଜାଣନ୍ତି।
1: ଆପଣ ନିଶ୍ଚିନ୍ତ ରୁହନ୍ତୁ ଜନନୀ, ମୁଁ ଏଇ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି।
2: ଆଲୋ ଏ ସଖୀ, କଣ କୁଆଡ଼େ ଗଲ? କିଲୋ ଶୀଘ୍ର ଆସ।

0: ମନମାୟା ଅନସୁୟା
1: ମା
0: ମନେ ରଖ ଗୁମୁଟ ଦ୍ୱାର ଯେପରି ଖୋଲା ନ ରହେ।
1: ଆଗରେ ରୋହିଣୀ ନନ୍ଦନ ବଳଭଦ୍ର ଆସୁଛନ୍ତି ମା।
0: ହଁ, ସେ ତ ମୋର ଦେଢ଼ଶୁର, ତେଣୁ ତାଙ୍କର ପଥରୋଧନ କରି ସସମାନେ ଛାଡ଼ିଦେବ।
1: ଆଉ ନଣନ୍ଦ ସୁଭଦ୍ରା,
0: ସେ ତ ମୋତେ କିଛି କହିନାହାନ୍ତି, ତାଙ୍କୁ କାହିଁକି ଅଟକେଇବ, ତାଙ୍କୁ ମଧ୍ୟ ଛାଡ଼ିଦେବ। ଖାଲି ଅଭିମାନ ମୋର କଳାବଦନଙ୍କ ଉପରେ, ତାଙ୍କୁ ମୁଁ ବିନା ଅନୁମତିରେ କଦାପି ଛାଡ଼ିବନି।
1: ହେଲେ ମା, କଳା ଠାକୁର ଯଦି ରାଗିବେ?
0: ଚୁପ୍ କର, ସେ କଥା ମୁଁ ବୁଝିବି। ହଉ, ଏବେ ତମେ ସମସ୍ତେ ଯାଅ, ଯାହା କହିଲି ସେଇଆ କର।

0: କ୍ଷାନ୍ତ ହୁଅନ୍ତୁ, ଅବରୋଧ ହଟି ଯାଇଛି, ଦ୍ୱାର ଏବେ ଉନ୍ମୁକ୍ତ।
1: ଦ୍ୱାର ତେବେ ବନ୍ଦ ଥିଲା କାହିଁକି?
0: ଦ୍ୱାର ବନ୍ଦ ଥିଲା କେବଳ କଳା ଠାକୁରଙ୍କ ପାଇଁ, ସେ ପୁଣି ମାତା ଲକ୍ଷ୍ମୀଙ୍କ ଆଦେଶରେ।
1: ମାତା ଲକ୍ଷ୍ମୀଙ୍କ ଆଦେଶରେ?
0: ହଁ ପ୍ରଭୁ। ହେଲେ ଆପଣଙ୍କ ଯାତ୍ରା ପଥକୁ ଅବରୋଧ କରିବ କିଏ? ଆପଣ ଆସୁଥିବା ଜାଣି ମା ଲକ୍ଷ୍ମୀ ପରା ଗୁମୁଟ ଦ୍ୱାରା ଖୋଲିଦେଲେ।
1: ଆଚ୍ଛା ଆଚ୍ଛା, ଉତ୍ତମ।

0: ଦ୍ୱାର ଖୋଲ ସେବକ, ଆମେ ଭିତରକୁ ଯିବୁ।
1: ଆପଣ କିଏ? କୌଣସି ଅଜ୍ଞାତ କୁଳଶୀଳ ବ୍ୟକ୍ତିଙ୍କୁ ଭିତରକୁ ଛାଡ଼ିବା ମନା, ଏହା ଆମ ସାଆନ୍ତାଣୀଙ୍କର କଠୋର ଆଦେଶ।
0: ଆରେ, ଆମ୍ଭେ ପରା ଏ ଉଆସର ମାଲିକ।
1: ମାଲିକ? ଏ ଉଆସର ମାଲିକ ତ ବହୁ କାଳରୁ ନିର୍ଦ୍ଦିଷ୍ଟ ଅଛନ୍ତି, ସେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
0: ସ୍ୱୟଂ ମାଲିକକୁ ପୁଣି ଅପେକ୍ଷା କରିବାକୁ ପଡ଼ିବ?
1: ହଁ, ଏ ଉଆସରେ ବର୍ତ୍ତମାନ ମହାରାଣୀଙ୍କ ଶାସନ ଚାଲିଛି, ତେଣୁ ଆପଣଙ୍କ ପାଇଁ ପ୍ରବେଶ ନିଷେଧ।
0: ମୋ କଥା ଟିକେ ଶୁଣ ସେବକ, ମୁଁ ହେଉଛି ଏ ଉଆସର ପ୍ରକୃତ ମାଲିକ। ମୁଁ ଚକାନୟନ, ମୁଁ ବଳିଆର ଭୁଜ, ତଥାପି ଯଦି ମୋତେ ଚିହ୍ନି ନ ପାରୁଛ ତେବେ ତୁମ ସାଆନ୍ତାଣୀଙ୍କୁ ଏଠାକୁ ଡାକି ଆଣ, ସେ ନିଶ୍ଚୟ ଚିହ୍ନିପାରିବେ।
1: ଆମ ସାଆନ୍ତାଣୀ କୌଣସି ହାଟୁଆ ଘରର ଝିଅ ନୁହନ୍ତି ଯେ ଆପଣଙ୍କ ପରି ଲାଜ ସରମ ଛାଡ଼ି ଏଠି ଦାଣ୍ଡ ମଝିରେ ଆସି ଉଭା ହେବେ। ସେ କୁଳବତୀ ଗୃହଲକ୍ଷ୍ମୀ, ସିଏ ସ୍ୱୟଂ ପ୍ରକଟ ନହେଲେ ତାଙ୍କୁ ପ୍ରକଟ କରିବ କିଏ ହୋ?
0: ଆଚ୍ଛା ସେବକ, ହଉ, ଯାହା ତ ହେବାର ହେଇଛି, ଘରେ ବସି ତାର ସମାଧାନ କରିବା। ଏ ବର୍ଷାରେ ତିନ୍ତେଇ ଏତେ ଲୋକଙ୍କ ଆଗରେ ତୁମ ସାଆନ୍ତାଣୀ ଆମକୁ ଏଭଳି ହଟହଟେ କାହିଁକି କରୁଛନ୍ତି କହିଲ?
2: ଗାଧୁଆ ତୁଠରେ ଯିଏ ନାରୀଙ୍କ ପାଲଟା ବସନ ଚୋରି କରିପାରନ୍ତି, ତାଙ୍କର ଲାଜ କ'ଣ, ହଟହଟା କ'ଣ? ଇଆଡ଼େ କୁରୁସଭାରେ ଦ୍ରୌପଦୀ ପାଇଁ ହୃଦୟକୁ ବାଧି ଯାଉଥିଲା ନା।
0: ଲକ୍ଷ୍ମୀ, ଦାଣ୍ଡ ମଝିଠାରେ ଏମିତି କ'ଣ କହୁଛ, ମୋତେ କ'ଣ ଚିହ୍ନି ପାରୁନା?
2: ଚିହ୍ନିଛି, ଭଲ କରି ଚିହ୍ନିଛି। ତୁମେ ଯଦି ଏ ଘରର ମାଲିକ ତେବେ କୁଆଡ଼େ ଯାଇଥିଲ? ଶୁଣେ, କୋଉଠି ଥିଲ ଆଜି ଯେ?
0: କହିବି, ସବୁ କଥା କହିବି ଲକ୍ଷ୍ମୀ।

0: ଲକ୍ଷ୍ମୀ, ତୁମ ହାତ ଧରି ବାହା ହେବା ପରେ ତୁମେ ପରା ଆମ ଗୋତ୍ରରେ ମିଶି ଯାଇଛ, ଆଉ ପର ହେଲା କେମିତି?
1: ନିଜର ଭାବିଥିଲେ ମତେ କଣ ପଦେ ହେଲେ କହିନଥାନ୍ତ। କୁଆଡ଼େ ଗଲ, କଣ କଲ, ମୁଁ କିଛି ଜାଣିଲି ନାହିଁ।
0: ତମେ ଜାଣିନ ଲକ୍ଷ୍ମୀ, ସାଆନ୍ତ ମାନେ କୁଆଡ଼େ ଗଲେ ସାଆନ୍ତାଣୀଙ୍କୁ କିଛି କୁହନ୍ତି ନାହିଁ। ଏଇଟା ଆମ ସାଆନ୍ତ ଘରର ପରମ୍ପରା।
1: ରଖମ ତୁମ ପରମ୍ପରା, ପରମ୍ପରା ନାଁରେ ଏ ହେଉଛି କୁଶିକ୍ଷାର ପ୍ରତୀକ, କୁସଂସ୍କାର। ଘରର ଘରଣୀକୁ ଅବହେଳା କରିବା, ଅପମାନିତ କରିବା କ'ଣ ପରମ୍ପରା? ଯେତେ ଯାହା ବାହାନା କଲେ ବି ଆଜି ଏ ଦ୍ୱାରା ଜମା ଖୋଲାଯିବ ନାହିଁ।
2: ଆଉ ଚାହିଁଛନ୍ତି କ'ଣ ସାଆନ୍ତେ? ଇଏ ମଧ୍ୟ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଘର ପରମ୍ପରା। ନାରାୟଣ ନାରାୟଣ ନାରାୟଣ ନାରାୟଣ। ପ୍ରଭୁ, ଆପଣଙ୍କର ଏକି ଦୁର୍ଦ୍ଦଶା। ଆଷାଢ଼ ମେଘରେ ଆପଣ ମେଘନାଦ ପାଚେରୀ ତଳେ ତିନ୍ତୁଛନ୍ତି, ନାରାୟଣ ନାରାୟଣ।
0: ହଁ ନାରଦ, ମନ୍ଦିର ପ୍ରବେଶ ମୋ ପାଇଁ ନିଷେଧ ହୋଇଛି।
2: ସତେ ତ, ଗୁମୁଟାର ବଜ୍ର କବାଟ ବନ୍ଦ ଅଛି। ନାରାୟଣ ନାରାୟଣ, ଆପଣଙ୍କୁ ପୁଣି ପ୍ରବେଶ ନିଷେଧ କଲା କିଏ ପ୍ରଭୁ?

0: ଆଉ ଏ କାଣ୍ଡ କିଏ କରିବ ଦେବର୍ଷୀ? ମହାଲକ୍ଷ୍ମୀ ନିଜେ ହଟ କରିଛନ୍ତି।
1: ନାରାୟଣ ନାରାୟଣ, ମା ତ ସେଭଳି ନୁହନ୍ତି ପ୍ରଭୁ, ସେ କାହିଁକି ହଟ କଲେ?
0: ଗୁଣ୍ଡିଚା ଯାତ୍ରାରେ ତାଙ୍କୁ ସାଥିରେ ନ ନେଇ ମୁଁ ଚାଲିଗଲି, ତେଣୁ ଦୁଆର ବନ୍ଦ।
1: ଅବଶ୍ୟ ମାଙ୍କୁ ସାଙ୍ଗରେ ନ ନେବାଟା ଆପଣଙ୍କର ଠିକ ହେଲା ନାହିଁ ପ୍ରଭୁ।
0: ଖାଲି ସେତିକି ନୁହେଁ ନାରଦ, ସାନ ଭଉଣୀ ଭଦ୍ରାକୁ ସାଥିରେ ନେଇଯିବାରୁ ଲକ୍ଷ୍ମୀଙ୍କର ବେଶୀ ଅଭିମାନ, ତାଠୁ ବେଶୀ ରୋଷ।
1: ନାରାୟଣ ନାରାୟଣ, କଥାଟା ତାହେଲେ ଏଠି

0: ନାରାୟଣ ନାରାୟଣ, ଆପଣ ତ ପ୍ରଭୁ ସ୍ୱୟଂ ଲୀଳାମୟ, ମୁଁ ଆପଣଙ୍କୁ ଆଉ ଅଧିକ କ'ଣ କହିବି।
1: ଅବଶ୍ୟ, କିନ୍ତୁ
0: ଆଉ କିନ୍ତୁ ପୁଣି କ'ଣ ପ୍ରଭୁ, ଏଇ ସଙ୍ଗେ ସଙ୍ଗେ ଦ୍ୱାପର ଲୀଳା ଆରମ୍ଭ କରିଦିଅନ୍ତୁ ନା, ଦେଖିବେ ସବୁ ଠିକ ହେଇଯିବ।

0: ଏସବୁ ଦେଖ ପଦ୍ମାଳୟା, ମୋତେ ଥରେ ଚାହ।
1: ଏସବୁ ଆଭୂଷଣ ପାଇଁ ଲକ୍ଷ୍ମୀ କଣ ଭାଜନ? ପ୍ରଭୁ ଯିଏ ଭାଜନ ତାକୁ ନେଇ ଦିଅନ୍ତୁ।

0: ରମା, ତୁମେ କ'ଣ ମୋତେ ଜାଣିନାହଁ? ତୁମ ବିରହରେ ମୁଁ ଏ ନବଦିନ କିପରି ଅତିବାହିତ କରିଛି ସେ କଥା ମୁଁ ଏକା ଜାଣେ।
1: ହଁ, ଗୋପୀମାନଙ୍କୁ ତ ଏମିତି ମିଠା କଥା କହି ସବୁବେଳେ ଠକୁଥିଲ, ତୁମ କପଟି ଆପଣ କ'ଣ ମୋତେ ଅଜଣା ଅଛି ପ୍ରଭୁ?
0: ତୁମେ ପରା ଲୋକ ମାତା, ତୁମେ ଏମିତି ହେଲେ ଲୋକେ କ'ଣ କହିବେ କହିଲ?
1: ଯାହା କହିବେ କୁହନ୍ତୁ, ତୁମେ ସବୁବେଳେ ଠକୁଥିବ ଆଉ ମୁଁ ଖାଲି ପଥର ପରି ସହୁଥିବି।
0: ଏଇ ଦେଖିଲ ପ୍ରିୟେ, ତୁମ ପାଇଁ ଭୁଲକ ବିଖ୍ୟାତ ରସଗୋଲା ଆଣିଛି, ଭାରି ସ୍ୱାଦିଷ୍ଟ, ଟିକେ ଚାଖ ଆଙ୍କଲ।
1: ଥାଉ, ତୁମେ ଖାଇଦିଅ, ସରଲବଣୀ ଚୋରି କରି ତ ଖାଉଥିଲ, ତମକୁ କ୍ଷୁଧା ହେଉଥିବ, ଖାଇଦିଅ।
0: ପଦ୍ମା, ପ୍ରିୟ ପଦ୍ମାଳୟା, ପାଟି ଦେଖାଅ, ମୁଁ ଆଜି ସୋହସ୍ତରେ ରସଗୋଲା ଖୁଆଇଦେବି। ଜାଣିଛ, ମୋ ବାଡ଼ର ବିଶିଷ୍ଟ ସୁଆରମାନେ ଏହାକୁ ଆଜି ପ୍ରସ୍ତୁତ କରିଛନ୍ତି, ମନା କର ନାହିଁ ପ୍ରିୟେ, ଆଙ୍କର।

ପ୍ରଭୁ, ତୁମ ଚରଣ ତଳର ଦାସୀ କ୍ଷୀରାବ୍ଧି ତନୟା ଲକ୍ଷ୍ମୀ ଶ୍ରୀପଦ ପଙ୍କଜରେ ପ୍ରଣାମ ଜଣାଉଛି ପ୍ରଭୁ। ଅଧୀନର ଦୋଷ କ୍ଷମା କରିଦେବ ପ୍ରଭୁ।

ଶୁଣିଲେ ଗୀତିନାଟ୍ୟ ନୀଳାଦ୍ରି ବିଜେ। ନାଟ୍ୟାଂଶରେ ବଳରାମ, ବିନାୟକ ମିଶ୍ର, ଜଗନ୍ନାଥ ବସନ୍ତ ମହାନ୍ତି, ନାରଦ ସୁରେଶ ଚନ୍ଦ୍ର ବଳ, ଦୈତାପତି କମଳାକାନ୍ତ ସ୍ୱାଇଁ, ଭିତରୁଛୁ ମହାପାତ୍ର, ନିରଞ୍ଜନ ପାଣ୍ଡେ, ସେବକ ଶରତଚନ୍ଦ୍ର ମୂଳିଆ, ମହାଲକ୍ଷ୍ମୀ ଚିନ୍ମୟୀ ମହାନ୍ତି, ଦେବୀ ବିମଳା, ସୁମିତ୍ରା ମହାପାତ୍ର, ମନମାୟା, ପୁଷ୍ପିତା ମନ୍ତ୍ରୀ ଓ ମୃଦୁଶୁଲି ଆଶାଲତା ରାୟ। ସଙ୍ଗୀତାଂଶରେ ବଳରାମ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଜଗନ୍ନାଥ ସୁଭାଷ ଦାସ, ନାରଦ ବିଶ୍ୱନାଥ ମିଶ୍ର, ଦୈତାପତି ବିଜୟ କୁମାର ମିଶ୍ର, ମହାଲକ୍ଷ୍ମୀ ତୃପ୍ତି ଦାସ, ଦେବୀ ବିମଳା, ସୁଭଦ୍ରା ସାହୁ, ମନମାୟା, ବିନୋଦିନୀ ସାହୁ ଓ ମୃଦୁଶୁଲି ଅସୀମା ପଣ୍ଡା। ରଚନା ଡକ୍ଟର ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: ବର୍ଗତୀ ଭାରତର ଇଶା ସିଂ ପାଇଲେ ସ୍ୱର୍ଣ୍ଣପଦକ। ରାଜ୍ୟର ତିନିଟା ଜିଲ୍ଲା ସହିତ ସୁନ୍ଦରଗଡ଼ ଜିଲ୍ଲାଠାରେ ଅତି ପ୍ରବଳ ବର୍ଷା ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ମୁଖ୍ୟ ଖବର ନୁ ଶେଷ ହେଲା। ଜୁହାର।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଆମର ଆଜିର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା କରିବେ ଶିବାନୀ ଲାଲ। ସକାଳ 6:47 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ବିଶ୍ୱ ହେପାଟାଇଟିସ୍ ଦିବସ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତି ରେଖା ହୋତା। ସକାଳ 7:35 ଶୁଣିବେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲପାଣୀ, ତଥ୍ୟ ପ୍ରଦାନ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। ସକାଳ 8:30 ଶୁଣିବେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ତରୁଲତା ସୁନାନୀ। 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଏବଂ ସଂସ୍କୃତି ପଟ୍ଟନାୟକ। ଦିନ 11:05 ଶୁଣିବେ ବଜାରେ ବଜାବାଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସୁଶୀଲ କୁମାର ଦାସ ଓ ଉଷାରାଣୀ ବାରିକ। 11:30 ଶୁଣିବେ ଖୋଲା ଝରକା, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:00 ଶୁଣିବେ ବାତାୟନ କାର୍ଯ୍ୟକ୍ରମ, ଏଥିରେ ମଧ୍ୟ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 1:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନମିତା ରାଣୀ ପଟ୍ଟନାୟକ ଏବଂ ରାଜେନ୍ଦ୍ର କୁମାର ବେହେରା। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହେଲୋ ସଖୀ, ବିଷୟ ଗୁରୁପୂର୍ଣ୍ଣିମା, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଛକା ଛକା, ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଅପରାହ୍ନ 3:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:00 ଶୁଣିବେ ନାଟକ ପଥ ଏକ ଜଳାଶୟକୁ, ଉର୍ଦ୍ଦୁ ମୂଳ ରଚନା ରିଫାତ ସରୋଷ, ଓଡ଼ିଆ ରୂପାନ୍ତର ଦୁଲାଲ ମହାନ୍ତି, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ। ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, ପରିବେଷଣ କରିବେ ଲଲିତ ମୋହନ ପଣ୍ଡା ଏବଂ ସାଥୀ। ସନ୍ଧ୍ୟା 5:30 ଶୁଣିବେ ଯୁବଗଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସନ୍ଧାନ, ବିଷୟ ହେଲା ସ୍ୱାସ୍ଥ୍ୟ ଓ ବିଜ୍ଞାନ, ଆଲୋଚିକା ଲିଲି ଖମାରୀ। ସନ୍ଧ୍ୟା 6:10 ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଉଜ୍ଜ୍ୱଳ ପ୍ରତିଭା, ପ୍ରତିଭାବାନ ଛାତ୍ର ମୟଙ୍କ କୁମାର ମହାପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଚାଷୀ ସଫଳ ଚାଷୀ ଜଟାଧାରୀ ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 8:15 ଶୁଣିବେ ଓଡ଼ିଆରେ ଆଲୋଚନା, ଗଙ୍ଗାଧରଙ୍କ ସାହିତ୍ୟରେ ବର୍ଷା ଚିତ୍ର, ଆଲୋଚନା କରିବେ ଡକ୍ଟର ଲକ୍ଷ୍ମୀପ୍ରିୟା ବେହେରା। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବୀଣା ବାଦନ, ପରିବେଷଣ କରିବେ ବିଦୁଷୀ ଗାୟତ୍ରୀ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ଅଗସ୍ତି ଭୁଏ ଏବଂ ସାଥୀ। ରାତି 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:11:05, ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।